ଆକାଶବାଣୀ ଭବାନୀପାଟଣା। ଆଜି ଶୁକ୍ରବାର 1948 ଶକାବ୍ଦ ଶ୍ରାବଣ 16 ଦିନ 2026 ମସିହା ଅଗଷ୍ଟ 7 ତାରିଖ। କାର୍ଯ୍ୟକ୍ରମ ଶୁଣୁଥିବା ସମସ୍ତ ଶ୍ରୋତାଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଏବଂ ଅଭିବାଦନ ତଥା ସେହି ବିଶ୍ୱନିୟନ୍ତା ପରମବ୍ରହ୍ମ ପରମେଶ୍ୱରଙ୍କ ପାଦପଦ୍ମରେ ସକଳ ମଙ୍ଗଳ କାମନାର ପ୍ରାର୍ଥନା ଜଣାଇ ଆରମ୍ଭ କରୁଛୁ ଆଜିର ପ୍ରଥମ ଅଧିବେଶନ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡିୟମ୍ ୱେଭ୍‌ରେ 248 ମିଟର ତଥା 1206 କିଲୋ ହର୍ଜ ଏଫ୍ଏମ୍ ଯୋଗେ 100.3 ମେଗା ହର୍ଜ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ। ସମୟ ବର୍ତ୍ତମାନ ପ୍ରାତଃ 5:58

ତୁମେ ଜାଣିଛ, ଯାହା ତ୍ୟାଗ କରିବାକୁ ହେବ ତା ଆଡ଼କୁ ଆକୃଷ୍ଟ ବା ଆସକ୍ତ ହୁଅ ନାହିଁ, ଦୁଃଖରୁ ରକ୍ଷା ପାଇବ। ଆକାଶବାଣୀ ଭବାନୀପାଟଣା, ସମୟ ବର୍ତ୍ତମାନ ସକାଳ 6 ହେବାକୁ ଯାଉଛି। ପରବର୍ତ୍ତୀ ପ୍ରସାରଣ, ପ୍ରଥମେ ହିନ୍ଦୀରେ ପରେ ପରେ ଇଂରାଜୀରେ ସମ୍ବାଦ, ରିଲି କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

ଶ୍ରୋତୃବନ୍ଧୁ ଶୁଣୁଛନ୍ତି ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ବନ୍ଦନା ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ପରବର୍ତ୍ତୀ କଣ୍ଠଶିଳ୍ପୀ ବେଣୁଧରା ସୁବୁଧି ଗାଇଛନ୍ତି ବାବାଜୀ ଚରଣ ଜେନାଙ୍କ ରଚନାରୁ। ଯାହା ଦେଇଅଛ ଜୀବନରେ ମୋର ସବୁ ତ ତୁମରି ଦାନ, ମୋର ମୋର ବୋଲି କହିବି କାହିଁକି କରି ଏତେ ଅଭିମାନ।

ବନ୍ଦନାର ଶେଷକ୍ରମରେ ଆସନ୍ତୁ ଶୁଣିବା ଶିଳ୍ପୀ ସସ୍ମିତା ମହାନ୍ତିଙ୍କ ପରିବେଷିତ ଭକ୍ତିଗୀତଟି ବାବାଜୀ ଚରଣ ଜେନାଙ୍କ ଅନ୍ୟ ଏକ ରଚନାରୁ। ଅନ୍ତର ମୋହର ବୁଝିଲନି ଯଦି ଅନ୍ତର୍ଯ୍ୟାମୀ ନାଥ ହୋଇ କାହିଁକି ଡାକିବି ତୁମକୁ ହେ ନାଥ ପାଷାଣ ଦେଉଳି ଯାଇ।

ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ବନ୍ଦନା ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆକାଶବାଣୀ ଭବାନୀପାଟଣା। ଆସନ୍ତୁ ଶୁଣିବା ଚେତନା ଚିନ୍ତନ। ଉପସ୍ଥାପନା କରିଛନ୍ତି ଡକ୍ଟର ଶାନ୍ତନୁ କୁମାର ରଥ।

ଆପଣମାନଙ୍କୁ ପ୍ରଣାମ ଶ୍ରୋତା ବନ୍ଧୁ। ନବଧା ଭକ୍ତିର ଅଷ୍ଟମ ମାର୍ଗଟି ହେଉଛି ସଖ୍ୟ ଭାବ। ଈଶ୍ୱରଙ୍କ ଠାରେ ଅଟଳ ବିଶ୍ୱାସ ରଖି ତାଙ୍କ ସହିତ ସଖା ଭଳି ଆଚରଣ କରିବା ହେଉଛି ସଖ୍ୟ ଭକ୍ତି। ନନ୍ଦ ଗୋପ ପରିବାରର ଲୋକେ ଗୋପର ବାଳକମାନେ ଏହି ଭକ୍ତିର ଉପାସକ ଥିଲେ। ଅର୍ଜୁନ ଏହି ଭକ୍ତିର ଶ୍ରେଷ୍ଠ ଉପାସକ। ଶ୍ରୀମଦ୍ ଭାଗବତ କହିଛନ୍ତି, ନନ୍ଦ ତଥା ବ୍ରଜବାସୀମାନଙ୍କର ଭାଗ୍ୟ କେଡ଼େ ଚମତ୍କାର ଥିଲା, ଯାହାଫଳରେ ସେମାନେ ପରମବ୍ରହ୍ମ ଶ୍ରୀକୃଷ୍ଣ ଭଗବାନଙ୍କର ଏକାନ୍ତ ପ୍ରିୟ ବନ୍ଧୁ ପରି ଜୀବନ କଟାଉଥିଲେ। ଆମର ଓଡ଼ିଆ କବି ଦୀନକୃଷ୍ଣ ମଧ୍ୟ ତାଙ୍କ ରସକଲ୍ଲଣ କାବ୍ୟରେ କୃଷ୍ଣ ଓ ଗୋପୀମାନଙ୍କ ମଧ୍ୟରେ ଥିବା ସଖ୍ୟ ଭାବ ସମ୍ପର୍କରେ ଲେଖିଛନ୍ତି, ଯୁଗେ ଯୁଗେ ଯୋଗୀ ଯୋଗ ବାଟ ଜଗୀ ଲଭନ୍ତି ନାହିଁ ଯାହାଙ୍କୁ, କେଉଁ ପୁଣ୍ୟ ବଳେ ଏତେ କାଳ କୋଳେ ଘେନି ଖେଳିଲ ତାହାଙ୍କୁ। ଏ ସଖ୍ୟ ଭାବଟି ଆସେ ବନ୍ଧୁତାରୁ। ବନ୍ଧୁତାଟି ମଣିଷଙ୍କୁ ଈଶ୍ୱରଙ୍କର ଏକ ମହାର୍ଘ ଦାନ। ଆମର ଭକ୍ତ କବି ମଧୁସୂଦନ ରାଓ ଗୋଟିଏ ଇଂରାଜୀ କବିତାର ପଂକ୍ତିକୁ ଅନୁବାଦ କରି କହିଛନ୍ତି, କାହିଁ ବନ୍ଧୁତା କାହିଁ ପ୍ରେମ ସୁନ୍ଦର, ଯାର ପ୍ରାପତି ଯୋଗୁଁ ଦେବତା ନର। ମଣିଷ ଭିତରେ ଥିବା ଏହି ସୁନ୍ଦର ବନ୍ଧୁଭାବଟି ହେତୁ ଦେବତା ମଧ୍ୟ ମାନବ ଅବତାରରେ ଆସିବାକୁ ଇଚ୍ଛା କରନ୍ତି। ତାଙ୍କୁ ବି ଇଚ୍ଛା ହୁଏ ଏହି ବନ୍ଧୁଭାବର ସ୍ୱାଦଟିକୁ ଆସ୍ୱାଦନ କରିବା ପାଇଁ। ପ୍ରକୃତରେ ବନ୍ଧୁ ନଥାଇ କେହି ନାହିଁ, ରହିବା ମଧ୍ୟ ଅସମ୍ଭବ। ଅବନ୍ଧୁ ଜୀବନ ଅସୂର୍ଯ୍ୟମହି ଦେହ ଧରି କିଏ ପାରିବ ସହି, ସୂର୍ଯ୍ୟ ନଥିବା ପୃଥିବୀ ଯାହା, ବନ୍ଧୁ ନଥିବା ଜୀବନ ତାହା। ସଂସାରରେ ଆମେ ବିଭିନ୍ନ ପ୍ରକାରର ବନ୍ଧୁ ବାନ୍ଧୁ, ସାମାଜିକ ସମ୍ପର୍କ ଦୃଷ୍ଟିରୁ ବନ୍ଧୁତା ହୁଏ, କାମ ବା ବୃତ୍ତିକୁ ଆଧାର କରି ବନ୍ଧୁତା ହୁଏ, ଆଉ କିଛି ଉଦ୍ଦେଶ୍ୟ ରଖି କେତେ ଲୋକଙ୍କ ସହିତ ବନ୍ଧୁତା ସ୍ଥାପନ କରାହୁଏ। କିନ୍ତୁ ଏସବୁ ବନ୍ଧୁତା ସବୁଦିନ ରହେ ନାହିଁ, କାରଣ ଏ ବନ୍ଧୁତାରେ ମନର ମେଳ ନଥାଏ, ଆନ୍ତରିକ ମେଳ ନଥାଏ। ମାପି ଚୁପି ଜଗି ରଖି ଦେଣନେଣ ଭିତରେ ଏ ସମ୍ପର୍କ ଚାଲେ, କୋଉଠି ଟିକେ ଅସୁବିଧା ହେଇଗଲେ ଏହା ଭାଙ୍ଗିଯାଏ। କିନ୍ତୁ ଏଇଭଳି କିଛି ବନ୍ଧୁତା ହୁଏ ଯେଉଁଠି ବନ୍ଧୁ ବନ୍ଧୁ ଭିତରେ ଗଭୀର ଆନ୍ତରିକତା ଥାଏ, ଭୁଲ ବୁଝାମଣାର ପ୍ରଶ୍ନ ନଥାଏ। କେବେ କୌଣସି କାରଣରୁ ଏହା ହେଲେ ମଧ୍ୟ ତାହା ଭସା ବାଦଲ ପରି ଶୀଘ୍ର ଚାଲିଯାଏ। ଉଭୟ ପରସ୍ପରକୁ ଭଲ ଭାବରେ ବୁଝି ଯାଇଥାନ୍ତି, ପରସ୍ପର ପ୍ରତି ଏକ ବ୍ୟାକୁଳତା ଥାଏ, ଉପର ଠାଉରିଆ ସ୍ତରରୁ ଯାଇ ସମ୍ପର୍କଟି ଗଭୀର ହୋଇଯାଇଥାଏ। ଏଠି ଗୋଟିଏ ବନ୍ଧୁର ବିପଦ ଆପଦରେ ସାହାଯ୍ୟ କରିବା ପାଇଁ ଅନ୍ୟ ବନ୍ଧୁଟିକୁ ଅନୁରୋଧ କରିବାକୁ ପଡ଼େ ନାହିଁ, ସେ ଆପଣା ଛାଏଁ ଆସି ଠିଆ ହୋଇ ତା କାମ କରିଯାଉଥାଏ। ବିପଦରେ ପଡ଼ିଥିବା ବନ୍ଧୁର ଦୁଃଖ ଲାଘବ କରିବା ପାଇଁ ନିଜକୁ ସେ ଢାଳି ଦିଏ। ଏଭଳି ବନ୍ଧୁ କଣ ସହଜରେ ମିଳନ୍ତି ଜୀବନରେ? ଆମେ ସମସ୍ତେ ବହୁତ ବନ୍ଧୁତା କରୁଛୁ, କିନ୍ତୁ ଏଭଳି ବନ୍ଧୁ ଭାଗ୍ୟରେ ଥିଲେ ମିଳନ୍ତି। ଏବଂ ଏଥିପାଇଁ ପ୍ରଥମ କଥା ହେଉଛି, ଏଭଳି ବନ୍ଧୁ ପାଇବା ପାଇଁ ଆମର ନିଜର ଯୋଗ୍ୟତା ବି ଥିବା ଆବଶ୍ୟକ। ଏ ବନ୍ଧୁଭାବଟି ଆମ ସମସ୍ତଙ୍କ ଭିତରେ ଉଣାଅଧିକ ଅଛି, ତାକୁ ଆମେ ଅନେକ ବିକଶିତ କରିପାରୁନୁ। ଆମେ ନିଜେ ଯଦି ଉନ୍ନତ ବନ୍ଧୁଭାବଟିଏ ଧରି ନ ପାରିବା, ତେବେ ଆମକୁ ସେମିତି ବନ୍ଧୁଟିଏ କୁଆଡୁ ମିଳିବ? ଆମ ସାଧାରଣ ଜୀବନରୁ ହିଁ ଏ ବନ୍ଧୁତାକୁ ବିକଶିତ କରିବାକୁ ହେବ। ଏ ବନ୍ଧୁତାଟି ଥିବ ଉଦ୍ଦେଶ୍ୟହୀନ, ପାଇବା ଦେବା ଠାରୁ ଢେର ଉପରେ। ଦାମ୍ପତ୍ୟ ଜୀବନରେ ସ୍ୱାମୀ ସ୍ତ୍ରୀ ସମ୍ପର୍କଟି ଏହି ବନ୍ଧୁତା ଉପରେ ଆଧାରିତ ନୁହେଁ କି? ଏଥିରେ ସ୍ତ୍ରୀଟିଏ କେବଳ ସ୍ୱାମୀର ସେବା କରିଚାଲେ ନାହିଁ, ସମୟ ପରିସ୍ଥିତି ଏଭଳି ହୁଏ

ଶୁଣୁଥିଲେ ଚେତନା ଚିନ୍ତନ, ଉପସ୍ଥାପନା କରିଥିଲେ ଡକ୍ଟର ଶାନ୍ତନୁ କୁମାର ରଥ, ଆକାଶବାଣୀ ଭବାନୀପାଟଣା। ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ। ସଙ୍ଗୀତ ପରିଚାଳନା ପ୍ରଫୁଲ୍ଲ ଚନ୍ଦ୍ର ବେହେରା, ପ୍ରଯୋଜନା ସୁହାସ ମହାନ୍ତି।

ଅନ୍ତିମ ଉପଦେଶ ଶୁଣିଲା ପରେ ପରୀକ୍ଷିତ ଶ୍ରୀ ସୁଖଦେବଙ୍କ ଚରଣରେ ପ୍ରଣାମ କରି କୃତାଞ୍ଜଳି ପୋଟରେ କହିଲେ ଯେ ସେ ମୃତ୍ୟୁ ପାଇଁ ପ୍ରସ୍ତୁତ। ମୁନିଙ୍କ କୃପାରୁ ସେ ଅଭୟ ସ୍ୱରୂପ ଓ କେବଳ ଆନନ୍ଦମୟ ଶ୍ରୀକୃଷ୍ଣ ନାମକ ପରମବ୍ରହ୍ମଙ୍କ ପଦରେ ପ୍ରବିଷ୍ଟ ହୋଇଛନ୍ତି। ତକ୍ଷକ ଦଂଶନରୁ ମୃତ୍ୟୁଭୟ ତାଙ୍କର ନାହିଁ। ଏହାପରେ ଶ୍ରୀ ସୁଖଦେବ ପରୀକ୍ଷିତଙ୍କଠାରୁ ବିଦାୟ ଘେନି ପ୍ରସ୍ଥାନ କଲେ। ତକ୍ଷକ ବ୍ରାହ୍ମଣ ରୂପ ଧରି ଅଲକ୍ଷ୍ୟରେ ଯାଇ ରାଜାଙ୍କୁ ଦଂଶନ କଲା। ବିଷାଗ୍ନିରେ ତାଙ୍କର ଶରୀର ସମସ୍ତଙ୍କ ସମ୍ମୁଖରେ ଜଳି ଭସ୍ମ ହୋଇଗଲା।

ଶ୍ରୋତବନ୍ଧୁ ଶୁଣୁଥିଲେ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ। ସଙ୍ଗୀତ ପରିଚାଳନା କରିଥିଲେ ପ୍ରଫୁଲ୍ଲ ଚନ୍ଦ୍ର ବେହେରା, ପ୍ରଯୋଜନା ସୁହାସ ମହାନ୍ତି, ଆକାଶବାଣୀ ଭବାନୀପାଟଣା।

ସମୟ ବର୍ତ୍ତମାନ ସକାଳ 6:45 ହେବାକୁ ଯାଉଛି। ପରବର୍ତ୍ତୀ ପ୍ରସାରଣ ପ୍ରଥମେ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ ଏବଂ ପରେ ପରେ ଆକାଶବାଣୀ ଦିଲ୍ଲୀରୁ ସଂସ୍କୃତରେ ସମ୍ବାଦ ରିଲି କରି ପ୍ରଚାର କରୁଛୁ। ଶୁଣିପାରିବେ କିଛି କ୍ଷଣ ମଧ୍ୟରେ।

ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ରାଜ୍ୟ ଶିଳ୍ପ ବିଭାଗ ତରଫୁ ନୂଆଦିଲ୍ଲୀନ ଆଇଷ୍ଠାନୁ ଦୁଇଦିନିଆ ନିବେଶକ ସମ୍ମିଳନୀର ଆୟୋଜନ କରାଯାଉଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜ ଓଡ଼ିଶା ଖାଦ୍ୟ ପ୍ରକ୍ରିୟାକରଣ 2026 ଓ ନିବେଶକ ରୋଡ୍ ଶୋ କାର୍ଯ୍ୟକ୍ରମଟି ଯୋଗ ଦେବେ। ଏ ଅବସରରେ ମୁଖ୍ୟମନ୍ତ୍ରୀ ରାଜ୍ୟ ନିବେଶ ଲାଗି ଶିଳ୍ପପତିମାନଙ୍କ ସାଙ୍ଗେ ଆଲୋଚନା କରିବେ। ଏ ଅବସରରେ ଭିନ୍ ଭିନ୍ ବୁଝାମଣା ପତ୍ର ବିଲ୍ ସ୍ୱାକ୍ଷରିତ ହେବା କାର୍ଯ୍ୟକ୍ରମଟି ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ମୁଖ୍ୟ ଶାସନ ସଚିବ ପ୍ରମୁଖ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଭୁବନେଶ୍ୱର ଲୋକସେବା ଭବନର ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ବରିଷ୍ଠ ଅଧିକାରୀମାନଙ୍କ ସହିତ ଗୋଟିଏ ଉଚ୍ଚସ୍ତରୀୟ ବୈଠକ କରିଛନ୍। ରାଜ୍ୟ ଦେଖାଦେଇଥିବା ବର୍ଡ ପରିସ୍ଥିତି ପରିଚାଳନା ବାବଦେ ବିସ୍ତୃତ ଆଲୋଚନା କରିବା ସହିତ ବିପର୍ଯ୍ୟୟ ପରିଚାଳନା ଭିଭିଭୂମିକେ ବରକସ କରିବା ଲାଗି ଅତ୍ୟାଧୁନିକ ଜ୍ଞାନକୌଶଳ ପ୍ରୟୋଗ ଉପରେ ମନ୍ତ୍ରୀ ଶ୍ରୀ ପୂଜାରୀ ଜୋର୍ ଦେଇଛନ୍। ସେନ୍ତା ଭିନ୍ ଭିନ୍ ଜାଗାନ ବହୁମୁଖୀ ଆଶ୍ରୟସ୍ଥଳୀ ତିଆର କାମକେ ତୁର୍ତ୍ତି କରିବା ଲାଗି ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍। ବର୍ଡ ଉତ୍ତରୁ କ୍ଷୟକ୍ଷତି ଆକଳନ ହେବାର ସହିତ ପ୍ରଭାବିତ ହୋଇଥିବା 22 ଜିଲ୍ଲାକେ 110 କୋଟି ଆର୍ଥିକ ସାହାଯ୍ୟ ଦିଆଯାଇଛି। ଆଜି ଜାତୀୟ ହସ୍ତତନ୍ତ ଦିବସ ହସ୍ତତନ୍ତର ପ୍ରଚାର ଆଉ ପ୍ରସାର କରିବାର ସଙ୍ଗେ ବୁଣାକାରମାନଙ୍କୁ ତହକାବାର ଲାଗି 2015 ଫି ବଛର ଅଗଷ୍ଟ 7 ତାରିଖକେ କେନ୍ଦ୍ର ସରକାରଙ୍କର ବୟନ ଆଉ ହସ୍ତତନ୍ତ ମନ୍ତ୍ରଣାଳୟ ତରଫୁ ଜାତୀୟ ହସ୍ତତନ୍ତ ଦିବସ ହିସାବେ ପାଳନ କରାଯାଉଛି। 1905 ଆଜିର ଦିନେ ସ୍ୱଦେଶୀ ଆନ୍ଦୋଳନ ମୂଲ ହୋଇଥିଲା। ଏ ଦିନକେ ସୋର ରଖବାର ଲାଗି ଜାତୀୟ ହସ୍ତତନ୍ତ ଦିବସ ଭାବେ ପାଳନ କରାଯାଉଛି। ଦେଶର ସମୃଦ୍ଧ ହସ୍ତତନ୍ତ ପରମ୍ପରା ଓ ବୁନକରମାନଙ୍କର ଅବଦାନକେ ସମ୍ମାନ ଜନାଇକରି ଆଜି 12 ନମ୍ଘର ଜାତୀୟ ହସ୍ତତନ୍ତ ଦିବସ ଅବସରରେ ନୂଆଦିଲ୍ଲୀ ବିଜ୍ଞାନ ଭବନଠାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ 2025 ବଛର ଲାଗି 22 ଜଣ ଶ୍ରେଷ୍ଠ ବୁନାକାରଙ୍କୁ ଜାତୀୟ ହସ୍ତତନ୍ତ ପୁରସ୍କାର

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଭାରତର ସମୃଦ୍ଧ ହସ୍ତତନ୍ତ ପରମ୍ପରା ଓ ବୁଣାକାରଙ୍କ ଅବଦାନକୁ ସମ୍ମାନ ଜଣାଇ ଆଜି ଦ୍ୱାଦଶ ଜାତୀୟ ହସ୍ତତନ୍ତ ଦିବସ ପାଳନ କରାଯାଉଛି। ଏହି ଅବସରରେ ନୂଆଦିଲ୍ଲୀ ବିଜ୍ଞାନ ଭବନଠାରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ 2025 ବର୍ଷ ପାଇଁ 22 ଜଣ ବୁଣାକାରଙ୍କୁ ଜାତୀୟ ହସ୍ତତନ୍ତ ପୁରସ୍କାର ପ୍ରଦାନ କରିବେ। ଜାତୀୟ ହସ୍ତତନ୍ତ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମସ୍ତ ନାଗରିକଙ୍କୁ ଉତ୍ସାହର ସହିତ ଏହି ଦିବସ ପାଳନ ଲାଗି ଆହ୍ୱାନ ଦେଇଛନ୍ତି। ଏକ ଭିଡ଼ିଓ ବାର୍ତ୍ତାରେ ଶ୍ରୀ ମୋଦି କହିଛନ୍ତି, 1905 ଆଜିର ଦିନରେ ଭାରତର ସ୍ୱାଧୀନତା ସଂଗ୍ରାମରେ ସ୍ୱଦେଶୀ ଆନ୍ଦୋଳନର ଶୁଭାରମ୍ଭ ହୋଇଥିଲା। ପ୍ରଧାନମନ୍ତ୍ରୀ ଜନସାଧାରଣଙ୍କୁ ହସ୍ତତନ୍ତ ସାମଗ୍ରୀର ବ୍ୟବହାର କରିବାକୁ ଆହ୍ୱାନ ଦେଇଛନ୍ତି।
1: आइए हम स्वयं हैंडलूम से कुछ न कुछ खरीदें, उसका एक वीडियो बनाएं और देश और दुनिया में उस वीडियो को प्रचारित करें, ताकि हमारे बुनकर भाई बहनों के सामर्थ्य का परिचय दुनिया को भी हो।
0: ଆଜି ଭୁବନେଶ୍ୱରସ୍ଥିତ ଇଡ୍କୋ ପ୍ରଦର୍ଶନୀ ପଡ଼ିଆଠାରେ ଅନୁଷ୍ଠିତ ହେବାକୁ ଥିବା ହସ୍ତତନ୍ତ ଦିବସ କାର୍ଯ୍ୟକ୍ରମରେ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ବମ୍ ପାଟି ଯୋଗଦେବେ। ଭାରତ ଅଧ୍ୟକ୍ଷତାରେ ଭୁବନେଶ୍ୱରରେ ଚାଲିଥିବା ବ୍ରିକ୍ସ ଶିକ୍ଷାମନ୍ତ୍ରୀମାନଙ୍କ ତ୍ରୟୋଦଶ ବୈଠକରେ ଆଜି କେନ୍ଦ୍ର ଶିକ୍ଷାମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଯୋଗଦେବେ। ବୈଠକରେ ପ୍ରାକ୍ ଶୈଶବ ଯତ୍ନ ଓ ଶିକ୍ଷା, ଦକ୍ଷତା ବିକାଶ, ଗବେଷଣା ଓ ଉଦ୍ଭାବନ, ଯୋଗ୍ୟତା ଓ ଶିକ୍ଷାଗତ ନେତୃତ୍ୱର ଆପୋଷ ମାନ୍ୟତା ସମେତ ପ୍ରମୁଖ ପ୍ରାଥମିକତା ଉପରେ ବିଚାର ବିମର୍ଶ କରାଯିବ। ଗତକାଲି ଅନୁଷ୍ଠିତ ତୃତୀୟ ବୈଠକରେ ସଦସ୍ୟ ଦେଶର ପ୍ରତିନିଧି ଏବଂ ଶିକ୍ଷା ଅଧିକାରୀମାନେ ବ୍ରିକ୍ସ ଏଜୁକେସନ୍ ଟ୍ରାକ୍ ଅଧୀନରେ ସହଯୋଗ ବୃଦ୍ଧି ନେଇ ଆଲୋଚନା କରିଥିଲେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ନୂଆଦିଲ୍ଲୀରେ ଓଡ଼ିଶା ଫୁଡ୍ ପ୍ରୋ ସମ୍ମିଳନୀ ତଥା ରୋଡ୍ ଶୋରେ ଯୋଗଦେବେ। ଏହା ମାଧ୍ୟମରେ ରାଜ୍ୟରେ ଖାଦ୍ୟ ପ୍ରକ୍ରିୟାକରଣ ସମ୍ପର୍କିତ ନିବେଶ ଉପରେ ଗୁରୁତ୍ୱ ଦିଆଯିବ। ଏହାସହ ଇସ୍ପାତ, କେମିକାଲ, ବୟନ, ପେଟ୍ରୋକେମିକାଲ ଆଦି କ୍ଷେତ୍ର ସହ ଜଡ଼ିତ ଉଦ୍ୟୋଗୀମାନଙ୍କ ସହ ମୁଖ୍ୟମନ୍ତ୍ରୀ ଆଲୋଚନା କରିବେ। ଆସନ୍ତାକାଲି ଗ୍ରେଟର ନୋଏଡାଠାରେ ମଧ୍ୟ ବିଭିନ୍ନ ଶିଳ୍ପ ସଂସ୍ଥାର ପ୍ରତିନିଧିମାନଙ୍କୁ ନେଇ ଏକ ସମ୍ମିଳନୀର ଆୟୋଜନ କରାଯିବ। ରାଜ୍ୟରେ ବିପର୍ଯ୍ୟୟ ପରିଚାଳନା ଭିତ୍ତିଭୂମି ସୁଦୃଢ଼ କରିବା ଦିଗରେ ଅତ୍ୟାଧୁନିକ ଜ୍ଞାନକୌଶଳ ପ୍ରୟୋଗ କରାଯିବ ବୋଲି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। ଗତକାଲି ଭୁବନେଶ୍ୱର ଲୋକସେବା ଭବନରେ ସାମ୍ପ୍ରତିକ ବନ୍ୟା ପରିସ୍ଥିତି ପରିଚାଳନା ସମ୍ପର୍କିତ ବୈଠକରେ ବନ୍ୟାଜନିତ କ୍ଷୟକ୍ଷତି ଆକଳନ ଜାରି ରହିଥିବା ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି। ଇତିମଧ୍ୟରେ ବିଭିନ୍ନ ଜିଲ୍ଲାକୁ ସହାୟତା ଅର୍ଥ ପ୍ରଦାନ କରାଯାଇଛି। ଅନ୍ୟପକ୍ଷରେ ବିପର୍ଯ୍ୟୟ ପରିଚାଳନା ଭିତ୍ତିଭୂମି ସୁଦୃଢ଼ କରାଯିବା ଲାଗି 573 କିଲୋମିଟର ଉପକୂଳ ଅଞ୍ଚଳରେ ଥିବା 122 ଟାୱାରରେ 360 ଡିଗ୍ରୀ କ୍ୟାମେରା ଲଗାଯିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଥିବା ବୈଠକରୁ ଜଣାପଡ଼ିଛି। ଖୁବ୍ ଶୀଘ୍ର ବାଲେଶ୍ୱର ଓ ଭୁବନେଶ୍ୱରରେ ଡଫ୍ଲର ରାଡାର କାର୍ଯ୍ୟକ୍ଷମ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି। ବାଲେଶ୍ୱର ଚାନ୍ଦିପୁରସ୍ଥିତ ଏକୀକୃତ ପରୀକ୍ଷଣ କେନ୍ଦ୍ରରୁ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ମଧ୍ୟମ ଦୂରଗାମୀ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ଅଗ୍ନି 4ର ସଫଳ ପରୀକ୍ଷଣ ହୋଇଛି। ଷ୍ଟ୍ରାଟେଜିକ୍ ଫୋର୍ସେସ୍ କମାଣ୍ଡର ତତ୍ତ୍ୱାବଧାନରେ ହୋଇଥିବା ଏହି ପରୀକ୍ଷଣରେ କ୍ଷେପଣାସ୍ତ୍ରର ସମସ୍ତ ପ୍ରଯୁକ୍ତି ବିଦ୍ୟାଗତ ମାନଦଣ୍ଡର ସମୀକ୍ଷା କରାଯାଇଥିଲା। ଏହି କ୍ଷେପଣାସ୍ତ୍ର 17 ଟନ୍ ଓଜନ ହୋଇଥିବା ବେଳେ ଏହା 1000 କିଲୋଗ୍ରାମ ପର୍ଯ୍ୟନ୍ତ ଯୁଦ୍ଧାସ୍ତ୍ର ବହନ କରି 5000 କିଲୋମିଟର ଦୂର ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କରିପାରିବ। ରାଜ୍ୟରେ ଚାଲିଥିବା ଭୋଟର ତାଲିକା ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟାରେ ଗତକାଲି ସୁଦ୍ଧା 58,36,430 ଜଣ ଭୋଟରଙ୍କୁ ନୋଟିସ୍ ଜାରି କରାଯାଇଛି। ସୂଚନା ଅନୁଯାୟୀ 30,11,857 ଜଣଙ୍କ ଶୁଣାଣି ଶେଷ ହୋଇଥିବା ବେଳେ 12,572 ଜଣ ଭୋଟରଙ୍କୁ ଚୂଡ଼ାନ୍ତ ତାଲିକାରୁ ବାଦ୍ ଦିଆଯାଇଛି। ନିର୍ବାଚନ ପର୍ଯ୍ୟବେକ୍ଷକ ବି ପରମେଶ୍ୱରନ୍ କନ୍ଧମାଳ ଜିଲ୍ଲାରେ ଚାଲିଥିବା ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଶ୍ରୀ ପରମେଶ୍ୱରନ୍ ଜିଲ୍ଲାର ବରିଷ୍ଠ ଅଧିକାରୀମାନଙ୍କ ସହ ବୈଠକରେ ଭୋଟରମାନଙ୍କ ଦାବି ଓ ଆପତ୍ତିର ବିଚାର ଏବଂ ତଥ୍ୟଗତ ସଠିକତା ଉପରେ ଆଲୋଚନା କରିଥିଲେ। ଝାରସୁଗୁଡ଼ା ଜିଲ୍ଲାରେ ଯୌତୁକ ନିଷେଧ ଆଇନର କାର୍ଯ୍ୟକାରିତାକୁ ସୁଦୃଢ଼ କରିବା ନେଇ ସଚେତନତା ବୃଦ୍ଧି ଉଦ୍ଦେଶ୍ୟରେ ଦିନିକିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ନୟାଗଡ଼ ପ୍ରଜାମଣ୍ଡଳ ମହିଳା ମହାବିଦ୍ୟାଳୟରେ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ପକ୍ଷରୁ ମୋ ଯୁବ ଭାରତ ନିଶାମୁକ୍ତ ଯୁବ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସେହିପରି କଟକ ଜିଲ୍ଲା ରଘୁନାଥଜୀଉ ଡିଗ୍ରୀ କଲେଜରେ ନିଶାମୁକ୍ତ ଯୁବ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ନୂଆପଡ଼ା ଜିଲ୍ଲାରେ ମାଟ୍ରିକ୍

0: ପରୀକ୍ଷାରେ ସଫଳତା ସମୀକ୍ଷା କରାଯିବା ସହ ସମ୍ଭାବନା 2027 କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ନୟାଗଡ଼ ଜିଲ୍ଲା କଣ୍ଟିଲୋସ୍ଥିତ ଶ୍ରୀ ନୀଳମାଧବ ମନ୍ଦିରର ବିକାଶ ନେଇ ବିଧାନସଭାର କାଗଜପତ୍ର କମିଟି ପକ୍ଷରୁ ସ୍ଥିତି ସମୀକ୍ଷା କରାଯାଇଛି। ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ କୁମାର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ କମିଟିର ସଦସ୍ୟମାନେ ନୀଳମାଧବ ଧାମ ପରିଦର୍ଶନ କରି ମନ୍ଦିରର ବିକାଶ ସମ୍ପର୍କିତ ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ। ଉତ୍ତର ଓଡ଼ିଶା ଏବଂ ସଂଲଗ୍ନ ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ ସୃଷ୍ଟ ଘୂର୍ଣ୍ଣିବଳୟ ଲଘୁଚାପ କ୍ଷେତ୍ରରେ ପରିଣତ ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟରେ ଶୁଣନ୍ତୁ ଆଖିରେ କ୍ଷତର ଯତ୍ନ ଆଲୋଚନା କରିଛନ୍ତି ଡକ୍ଟର ଅନୁରାଗ ମିଶ୍ର।
2: ଚକ୍ଷୁ ଶରୀରର ଏକ ସୁକୁମାର ଅଙ୍ଗ, ହାଡ଼ର ଖୋଳ ମଧ୍ୟରେ ସୁରକ୍ଷିତ ଥାଇ ଚକ୍ଷୁ 2 ଆଖିପତା ଦ୍ୱାରା ଘୋଡ଼ାଇ ହୋଇ ରହିଥାଏ। ସାଧାରଣ ଭାବରେ ଯଦି ଆଖିଡୋଳାରେ କୌଣସି ଦୂଷିତ ପଦାର୍ଥ ତାହା ଯେତେ କ୍ଷୁଦ୍ର ହେଉନା କାହିଁକି ଆସି ପଡ଼େ, ତେବେ ଲୋତକ ଗ୍ରନ୍ଥିରୁ ଲୁହ ଝରି ତାହାକୁ ଅନାୟାସରେ ଧୋଇଦିଏ। କିନ୍ତୁ ଯେତେବେଳେ ଏହି ବାହ୍ୟ ପଦାର୍ଥଟି ଚକ୍ଷୁଡୋଳାରେ ଆଘାତ ଦିଏ, ଦୃଷ୍ଟିଶକ୍ତି ବାଧାପ୍ରାପ୍ତ ହୁଏ। ଆଘାତ ଲାଗିଲେ ଆଖିରେ ଥିବା ସ୍ୱଚ୍ଛ ପଟଳ ଅସ୍ୱଚ୍ଛ ହୋଇଯାଇପାରେ, ଯାହାଫଳରେ ରେଟିନା ଉପରେ ବସ୍ତୁର ପରିଷ୍କାର ଛବି ପଡ଼ିପାରେ ନାହିଁ, କିମ୍ବା ଦୃଷ୍ଟି ସ୍ନାୟୁ ଓ ଦୃଷ୍ଟିପଟଳର କୌଣସି କ୍ଷତି ହେଲେ ମସ୍ତିଷ୍କରେ ବସ୍ତୁ ଦର୍ଶନର ସମ୍ବାଦ ପହଞ୍ଚିପାରେ ନାହିଁ, ଫଳରେ ଦେଖିବା ଅସମ୍ଭବ ହୋଇପଡ଼େ। ଆଖିଡୋଳାରେ ବିଭିନ୍ନ କାରଣରୁ ଆଘାତ ଲାଗିଥାଏ। ଆଖିଡୋଳାରେ ମାଡ଼ ବାଜିବା ଦ୍ୱାରା ଆଘାତ ଲାଗିପାରେ, ଏହାଦ୍ୱାରା ଆଖିଡୋଳାରେ ଛିଦ୍ର ମଧ୍ୟ ହୋଇଯାଇପାରେ, ଆଖି ଭିତରେ ବାହ୍ୟ ବସ୍ତୁ ପ୍ରବେଶ କରି ରହିଯାଇପାରେ, କିମ୍ବା କୌଣସି ବିସ୍ଫୋରଣ ଘଟିଲେ ମଧ୍ୟ ଆଖିରେ ଆଘାତ ଲାଗିପାରେ। ଏହାଛଡ଼ା ରାସାୟନିକ ପଦାର୍ଥ ପଡ଼ିବା ଦ୍ୱାରା, ତାପ ଦ୍ୱାରା ବା ବିକିରଣ ଦ୍ୱାରା ମଧ୍ୟ ଆଖିରେ ଆଘାତ ଲାଗିପାରେ। ଯଦି ସାଧାରଣ ଭାବେ ଆଖିରେ ଆଘାତ ଲାଗେ, ଏହାଦ୍ୱାରା ଆଖି ନାଲି ପଡ଼ିପାରେ, ଆଖିରେ ଯନ୍ତ୍ରଣା ହୋଇପାରେ ବା ଆଖି ପୁଅ ବଡ଼ ହୋଇଯାଇପାରେ। ଆଘାତ ଯଦି ଜୋରରେ ଲାଗେ, ଆଖିପତା ଫୁଲିଯାଇ କଳା ବା ନୀଳ ଦେଖାଯାଇପାରେ, ଶ୍ୱେତ ଝିଲ୍ଲି ତଳେ ରକ୍ତ ଜମାଟ ବାନ୍ଧିଯାଇପାରେ ବା ଆଖିଡୋଳାର ସମ୍ମୁଖ କୋଠରୀରେ ରକ୍ତ ଜମାଟ ବାନ୍ଧିପାରେ। ଆଖିର ଜବକାଚ ସ୍ଥାନଚ୍ୟୁତ ହୋଇଯାଇପାରେ, ଆଖିଡୋଳାର ପଶ୍ଚାତ ଭାଗରେ ରକ୍ତସ୍ରାବ ହୋଇପାରେ ଏବଂ ଦୃଷ୍ଟିପଟଳ ଡୋଳାରୁ ଛାଡ଼ିଯାଇପାରେ। ଆଘାତ ଯଦି ଅତି ଜୋରରେ ଲାଗେ, ଆଖିଡୋଳା ଫାଟିଯାଇ ଡୋଳା ଭିତରେ ଥିବା ପଦାର୍ଥ ବାହାରକୁ ବାହାରି ଆସିପାରେ। ଏହି ଆଘାତ କେମିତି ଲାଗେ? ମୁଷ୍ଟିଯୁଦ୍ଧ ଦ୍ୱାରା, ଟେକା ବା ପଥର ବାଜିବା ଦ୍ୱାରା, ବିଭିନ୍ନ ଖେଳରେ ବଲ୍ ବାଜିବା ଦ୍ୱାରା, ଗୁଚିତାଣ୍ଡୁ ଦ୍ୱାରା, କିମ୍ବା ରାସ୍ତାରେ କିଛି ଦୁର୍ଘଟଣା ଘଟିବା ଦ୍ୱାରା ଏହିଭଳି ଆଘାତ ଆଖିରେ ଲାଗିଥାଏ। ସବୁଠାରୁ ବଡ଼ କଥା ହେଲା, ଏହିସବୁ ଆଘାତ ଦ୍ୱାରା ବାହାରୁ ଆଖିର କିଛି କ୍ଷତି ହୋଇନଥିବା ଭଳି ଜଣାଯାଏ, ମାତ୍ର ଆଖି ଡୋଳା ଭିତରେ ଅନେକ କ୍ଷତି ହୋଇଯାଇଥାଏ। ତେଣୁ ଡୋଳାରେ କିଛି ବି ଆଘାତ ଲାଗିଲେ ସଙ୍ଗେ ସଙ୍ଗେ ବିଶେଷଜ୍ଞଙ୍କ ପରାମର୍ଶ ନେବା ଉଚିତ। ପିଲାମାନେ ବେଳେବେଳେ ଧାରୁଆ ଜିନିଷ ଧରି ଖେଳିଥାନ୍ତି, ଯେମିତି କମ୍ପାସ, କଇଁଚି କିମ୍ବା ଧନୁସର। ଖେଳୁ ଖେଳୁ ଅନ୍ୟମନସ୍କ ହେଲେ ସେହି ଧାରୁଆ ଜିନିଷ ଆଖିରେ ବାଜିଯାଏ ଓ ଆଖି ଡୋଳାରେ କଣା କରିଦେଇପାରେ। ଏହି କଣା ଛୋଟ ହୋଇପାରେ କିମ୍ବା ଆଖିଡୋଳା ଫାଟିବା ପର୍ଯ୍ୟନ୍ତ ମଧ୍ୟ ଘଟିପାରେ। ସାଙ୍ଗେ ସାଙ୍ଗେ ଚିକିତ୍ସା କଲେ ହୁଏତ ଦୃଷ୍ଟିଶକ୍ତି ରକ୍ଷା କରାଯାଇପାରେ, ମାତ୍ର ଆଘାତ ପରେ ପରେ ଯଦି ଜୀବାଣୁଜନିତ ଘା ହୋଇଯାଏ, ତାହେଲେ ଅସ୍ତ୍ରୋପଚାର ମଧ୍ୟ ବିଫଳ ହୁଏ ଏବଂ ହୁଏତ ଦୃଷ୍ଟିଶକ୍ତି ହରାଇବାକୁ ପଡ଼ିପାରେ। ଅତ୍ୟଧିକ ଉତ୍ତାପରେ ଆଖି ପୋଡ଼ିଯାଇପାରେ। ହଠାତ୍ ଅଗ୍ନିକାଣ୍ଡ, ବିଜୁଳି ସ୍ପାର୍କ ବା ବାଣ ବିସ୍ଫୋରଣ ସ୍ଥାନରେ ଯଦି ଜଣେ ଉପସ୍ଥିତ ଥାଏ, ତେବେ ଏହି ଉତ୍ତାପ ଦ୍ୱାରା ଆଖିର ପତା ବିଶେଷ ଭାବରେ କ୍ଷତିଗ୍ରସ୍ତ ହେବାର ସମ୍ଭାବନା ଥାଏ। ବେଳେବେଳେ ଆଖି ଡୋଳା ମଧ୍ୟ ଆଘାତ ପାଇପାରେ। ଏହାକୁ ପ୍ରାଥମିକ ଚିକିତ୍ସା ବା ଆବଶ୍ୟକ ସ୍ଥଳେ ଅସ୍ତ୍ରଚିକିତ୍ସା ଦ୍ୱାରା ଠିକ୍ କରାଯାଇପାରେ। ଅତି ଉଜ୍ଜଳ ଆଲୋକ ଦ୍ୱାରା ଦୃଷ୍ଟିଶକ୍ତି ହ୍ରାସ ପାଇବାର ସମ୍ଭାବନା ଥାଏ। ଅଲ୍ଟ୍ରାଭାୟୋଲେଟ୍ ରଶ୍ମି ବା ଇନ୍ଫ୍ରାରେଡ୍ ରଶ୍ମିର ବିକିରଣ ଦ୍ୱାରା ଏହା ଘଟେ। ଉଦାହରଣ ସ୍ୱରୂପ, ସୂର୍ଯ୍ୟପରାଗ ଓ ଲେଜର ବିମ୍ ଦ୍ୱାରା ଦୃଷ୍ଟିପଟଳ ପୋଡ଼ିଯାଇପାରେ। କଳକାରଖାନାରେ କାମ କରୁଥିବା ପିଲା, ଝଳେଇ କାମରେ ସାହାଯ୍ୟ କରୁଥିବା ପିଲା ବିକିରଣ ଦ୍ୱାରା ଆଖିରେ ଆଘାତ ପାଆନ୍ତି। ଏହାଦ୍ୱାରା ଆଖି ଲାଲ ପଡ଼େ ଓ ଛୋଟ ଛୋଟ ଦାଗ ହୋଇଯାଏ କଳା ଡୋଳାରେ। ଫୁଲି ସମୟରେ ପାଣିପୂର୍ଣ୍ଣ ବେଲୁନ୍ ଦ୍ୱାରା ଖେଳିବା ପିଲାମାନଙ୍କର ଏକ ସୌକ। ବେଲୁନ୍ ଫାଟି ରଙ୍ଗଭରା ପାଣି ଆଖିରେ ପଶିଲେ ଆଖିଡୋଳା ଆଘାତପ୍ରାପ୍ତ ହୋଇପାରେ, କାରଣ ଏ ରଙ୍ଗରେ ଅତି ମାରାତ୍ମକ ରାସାୟନିକ ପଦାର୍ଥମାନ ମିଶିଥାଏ। ତା ଛଡ଼ା ଏସିଡ୍ ଓ ଆଲକାଲି ବା କ୍ଷାର ଚୂନ ପାଣି ଉଭୟ ଆଖି ପାଇଁ କ୍ଷତିକାରକ, ମାତ୍ର ଆଲକାଲି ବା କ୍ଷାର ଚୂନ ପାଣି ବେଶୀ କ୍ଷତିକାରକ। ଯଦି ଦୁର୍ଭାଗ୍ୟବଶତଃ ଏଭଳି କେବେ ଘଟେ, ସଙ୍ଗେ ସଙ୍ଗେ ଆଖିକୁ ପରିଷ୍କାର ପାଣିରେ ଧୋଇ ବିଶେଷଜ୍ଞଙ୍କ ପରାମର୍ଶ ଅନୁସାରେ ଚିକିତ୍ସା ଆରମ୍ଭ କରିଦେବା ଦରକାର। ସେହିଭଳି ଦୀପାବଳିରେ ବାଣ ଫୁଟାଇବା ଜନିତ ଦୁର୍ଘଟଣାକୁ ଏଡ଼ାଇବା ପାଇଁ ଦରଫୁଟା ବାଣକୁ ଆଉଥରେ ଫୁଟାଇବା ପାଇଁ ଚେଷ୍ଟା କରିବେ ନାହିଁ। ସବୁ ସତର୍କତା ସତ୍ତ୍ୱେ ଯଦି ଆଖିରେ ଆଘାତ ଲାଗେ ତେବେ ବିଳମ୍ବ ନକରି ଚକ୍ଷୁ ବିଶେଷ

0: ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ଆବଶ୍ୟକୀୟ ଚିକିତ୍ସାର ବନ୍ଦୋବସ୍ତ କରିବା ଦରକାର।
1: ଶୁଣୁଥିଲେ ଆମର ସ୍ୱାସ୍ଥ୍ୟ, ଆଜି ଏଥିରେ ଶୁଣୁଥିଲେ ଆଖିରେ କ୍ଷତର ଯତ୍ନ। ଆଲୋଚନା କରିଥିଲେ ଡାକ୍ତର ଅନୁରାଗ ମିଶ୍ର। ଶ୍ରୋତାବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସମୟ ବର୍ତ୍ତମାନ ସକାଳ 7:15। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
2: ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ। ମୁଖ୍ୟ ସମ୍ବାଦ, ଜାତୀୟ ହସ୍ତତନ୍ତ ଦିବସ ଅବସରରେ ଆଜି ବୁଣାକାରମାନଙ୍କୁ ପୁରସ୍କାର ପ୍ରଦାନ କରିବେ ରାଷ୍ଟ୍ରପତି। ହସ୍ତତନ୍ତ ସାମଗ୍ରୀ କ୍ରୟ କରିବାକୁ ଜନସାଧାରଣଙ୍କୁ ଆହ୍ୱାନ ଦେଲେ ପ୍ରଧାନମନ୍ତ୍ରୀ। ଭାରତ ଇସ୍ରାଏଲ ଦ୍ୱିପାକ୍ଷିକ ସହଯୋଗକୁ ଅଧିକ ସଶକ୍ତ କରିବା ଦିଗରେ ଉଭୟ ଦେଶ ଦୋହରାଇଲେ ପ୍ରତିବଦ୍ଧତା। ଭୁବନେଶ୍ୱରରେ ବ୍ରିକ୍ସ ଶିକ୍ଷାମନ୍ତ୍ରୀଙ୍କ ବୈଠକରେ ଆଜି ଯୋଗଦେବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ଭାରତର ସାମୁଦ୍ରିକ ସୁରକ୍ଷା ବ୍ୟବସ୍ଥାରେ ଏକ ଆଧୁନିକ ବୈଷୟିକ ଜ୍ଞାନକୌଶଳ ଭିତ୍ତିକ ସଂସ୍କାର ଉପରେ ବିଭାଗୀୟ ମନ୍ତ୍ରୀଙ୍କ ଗୁରୁତ୍ୱାରୋପ ଏବଂ ଓଡ଼ିଶାର ଚାନ୍ଦିପୁରରୁ ଅଗ୍ନି 4 କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ। ଦ୍ୱାଦଶ ଜାତୀୟ ହସ୍ତତନ୍ତ ଦିବସ ଆଜି ଦେଶବ୍ୟାପୀ ପାଳନ କରାଯାଉଛି। ରାଷ୍ଟ୍ରପତି ଭବନ ସାଂସ୍କୃତିକ କେନ୍ଦ୍ରଠାରେ ଏହି ଅବସରରେ ଏକ ଜାତୀୟ ସମାରୋହର ଆୟୋଜନ କରାଯାଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ବୟନଶିଳ୍ପ ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ଦେଶର ସମୃଦ୍ଧ ହସ୍ତତନ୍ତ ଐତିହ୍ୟକୁ ଲୋକଲୋଚନକୁ ଆଣିବା ଏବଂ ସାଂସ୍କୃତିକ ଅର୍ଥନୈତିକ ବିକାଶରେ ହସ୍ତତନ୍ତ କାରିଗରଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ସ୍ୱୀକୃତି ପ୍ରଦାନ କରିବା ଏହି ସମାରୋହ ଆୟୋଜନର ମୁଖ୍ୟ ଲକ୍ଷ୍ୟ। ଦିବସ ପାଳନ ଅବସରରେ 3 ସନ୍ଥ କବିଙ୍କର ହସ୍ତତନ୍ତ ଏବଂ ଗତବର୍ଷ ପାଇଁ 19 ଜାତୀୟ ହସ୍ତତନ୍ତ ପୁରସ୍କାର ପ୍ରଦାନ କରାଯିବ। ଦେଶର ସମୃଦ୍ଧ ତଥା ବିବିଧ ହସ୍ତତନ୍ତ ପରମ୍ପରାକୁ ସ୍ୱୀକୃତି ପ୍ରଦାନ ସ୍ୱରୂପ 4 ସ୍ମାରକୀ ଡାକଟିକଟ ମଧ୍ୟ ଆଜି ଉନ୍ମୋଚିତ ହେବ। ପୁରସ୍କାରପ୍ରାପ୍ତ ହସ୍ତତନ୍ତ ଉତ୍ପାଦଗୁଡ଼ିକରେ ପ୍ରଦର୍ଶନ ପାଇଁ ଏକ ପ୍ରଦର୍ଶନୀ ମଣ୍ଡପର ଆୟୋଜନ କରାଯାଇଛି। ଏହି ସମାରୋହରେ ବୟନଶିଳ୍ପ ମନ୍ତ୍ରୀ ଗିରିରାଜ ସିଂ ଏବଂ ରାଷ୍ଟ୍ରମନ୍ତ୍ରୀ ପବିତ୍ର ମାର୍ଗାରିଟା ମଧ୍ୟ ଯୋଗଦେବେ। 1905 ଅଗଷ୍ଟ 7 ଆରମ୍ଭ ହୋଇଥିବା ସ୍ୱଦେଶୀ ଆନ୍ଦୋଳନକୁ ସ୍ମରଣ କରି ପ୍ରତିବର୍ଷ ଏହି ଦିବସ ପାଳିତ ହେଉଛି। 2015 ବୟନଶିଳ୍ପ ମନ୍ତ୍ରଣାଳୟ ଏହି ଦିବସଟିକୁ ଦେଶର ହସ୍ତତନ୍ତ ବୁଣାକାରଙ୍କ ଦକ୍ଷତା ଏବଂ ସମର୍ପଣ ଭାବ ପାଇଁ ଉତ୍ସର୍ଗ କରିଛି। ଜାତୀୟ ହସ୍ତତନ୍ତ ଦିବସକୁ ଆଜି ଆନନ୍ଦ ଉତ୍ସାହର ସହ ପାଳନ କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍ତି। ସାମାଜିକ ଗଣମାଧ୍ୟମରେ ଏ ସମ୍ପର୍କିତ ଏକ ଭିଡ଼ିଓ ବାର୍ତ୍ତା ଦେଇ ଶ୍ରୀ ମୋଦି କହିଛନ୍ତି, ଭାରତର ସ୍ୱାଧୀନତା ସଂଗ୍ରାମର ଅଂଶସ୍ୱରୂପ 1905 ଆଜିର ଦିନରେ ସ୍ୱଦେଶୀ ଆନ୍ଦୋଳନ ଆରମ୍ଭ ହୋଇଥିଲା। ସମାଜର ପ୍ରତ୍ୟେକ ବର୍ଗର ଲୋକ ମିଳିତ ଭାବେ ବ୍ରିଟିଶ ଶାସନ ବିପକ୍ଷରେ ଏହି ଐତିହାସିକ ଯୁଦ୍ଧ କରିଥିଲେ। ଏହି ଅବସରରେ ଦେଶର ହସ୍ତତନ୍ତ କାରିଗର ଏବଂ ସେମାନଙ୍କ ପରିବାରକୁ ସହାୟତା କରିବା ଉଦ୍ଦେଶ୍ୟରେ ଜନସାଧାରଣ ଆଜିର ଦିନରେ ହସ୍ତତନ୍ତ ଉତ୍ପାଦ କ୍ରୟ କରି ଏହାର ଏକ ଭିଡ଼ିଓ ସାମାଜିକ ଗଣମାଧ୍ୟମରେ ଅପଲୋଡ୍ କରିବା ଲାଗି ସେ ଅନୁରୋଧ କରିଛନ୍ତି। ଏହାଦ୍ୱାରା ଭାରତର ହସ୍ତତନ୍ତ ଉତ୍ପାଦ ଏବଂ ଦେଶର କାରିଗରମାନଙ୍କ ଦକ୍ଷତା ବିଶ୍ୱସ୍ତରରେ ଆଦୃତ ହେବାର ସୁଯୋଗ ସୃଷ୍ଟି ହୋଇପାରିବ।
3: अंग्रेजों के खिलाफ देशवासियों ने एक बहुत बड़ी लड़ाई लड़ी, जन जन जुड़ गए। मैं आग्रह करता हूं, हमने इतने ही उत्साह और उमंग के साथ हैंडलूम डे मनाना है। और हैंडलूम डे मनाने का मतलब है बुनकर परिवार, जो अपने हाथों से अपनी छोटी छोटी घर में लूम पर कपड़े बनाते हैं, क्या कुछ नहीं है। और आप भी तो इस प्रकार से एक हैंडलूम की वैरायटी के साथ GRWM वीडियो करके दुनिया के सामने अपनी बात रख सकते हैं, हैंडलूम के लिए लोगों को प्रेरित कर सकते हैं। आइए हम स्वयं हैंडलूम से कुछ न कुछ खरीदें।
2: ଭାରତ ଇସ୍ରାଏଲ ଆପୋଷ ସ୍ୱାର୍ଥ ନିମନ୍ତେ ବିଭିନ୍ନ କ୍ଷେତ୍ରରେ ଦ୍ୱିପକ୍ଷୀୟ ସହଯୋଗକୁ ଅଧିକ ସଶକ୍ତ କରିବା ଦିଗରେ ଉଭୟ ଦେଶ ପ୍ରତିବଦ୍ଧତା ଦୋହରାଇଛନ୍ତି। ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ଇସ୍ରାଏଲ ପ୍ରତିପକ୍ଷ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ସହିତ ଟେଲିଫୋନ୍ ଯୋଗେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ କରିଥିବା ଆଲୋଚନାରୁ ଏହି ମତ ପ୍ରକାଶ ପାଇଛି। ମିଳିଥିବା ସୂଚନା ଅନୁଯାୟୀ ଉଭୟ ନେତା ଦୁଇ ଦେଶ ମଧ୍ୟରେ ଜାରି ରହିଥିବା ସ୍ୱତନ୍ତ୍ର ରଣନୈତିକ ଭାଗିଦାରୀର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଛନ୍ତି। ଏତଦ୍ବ୍ୟତୀତ ପଶ୍ଚିମ ଏସିଆର ସାମ୍ପ୍ରତିକ ସ୍ଥିତି ଉପରେ ମଧ୍ୟ ଉଭୟ ନେତା ମତ ବିନିମୟ କରିଥିବା ଜଣାଯାଇଛି। ଭାରତର ଅଧ୍ୟକ୍ଷତାରେ ଭୁବନେଶ୍ୱରଠାରେ ଚାଲିଥିବା ବ୍ରିକ୍ସ ଶିକ୍ଷାମନ୍ତ୍ରୀମାନଙ୍କ ତ୍ରୟୋଦଶ ବୈଠକରେ ଆଜି କେନ୍ଦ୍ର ଶିକ୍ଷାମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଯୋଗଦେବେ। ବୈଠକରେ ପ୍ରାକ୍ ଶୈଶ

0: ଓ ଯତ୍ନ ଓ ଶିକ୍ଷା, ଦକ୍ଷତା ବିକାଶ, ଗବେଷଣା ଓ ଉଦ୍ଭାବନ, ଯୋଗ୍ୟତା ଓ ଶିକ୍ଷାଗତ ନେତୃତ୍ୱର ଆପୋଷ ମାନ୍ୟତା ସମେତ ପ୍ରମୁଖ ପ୍ରାଥମିକ କ୍ଷେତ୍ର ଉପରେ ବିଚାର ବିମର୍ଶ କରାଯିବ। ଗତକାଲି ଅନୁଷ୍ଠିତ ତୃତୀୟ ବୈଠକରେ ସଦସ୍ୟ ଦେଶଗୁଡ଼ିକର ପ୍ରତିନିଧି ଏବଂ ଶିକ୍ଷା ଅଧିକାରୀମାନେ ବ୍ରିକ୍ସ ଏଜୁକେସନ୍ ଟ୍ରାକ୍ ଅଧୀନରେ ସହଯୋଗ ବୃଦ୍ଧି ନେଇ ଆଲୋଚନା କରିଥିଲେ। ଭାରତର ବ୍ରିକ୍ସ ସଂସ୍କୃତି ଟ୍ରାକ୍ 2026 ଅଧୀନରେ ଏକ ଦୁଇଦିନିଆ ବ୍ରିକ୍ସ ସାଂସ୍କୃତିକ ସମାରୋହ ଗତ ସନ୍ଧ୍ୟାରେ ମଧ୍ୟପ୍ରଦେଶର ଭୋପାଳଠାରେ ଆରମ୍ଭ ହୋଇଛି। ଏହି ସମାରୋହ ମାଧ୍ୟମରେ ସଦସ୍ୟ ଏବଂ ଭାଗିଦାରୀ ରାଷ୍ଟ୍ରଗୁଡ଼ିକର କଳାକାରମାନେ ପ୍ରତିଭା ମାଧ୍ୟମରେ ନିଜ ନିଜ ଦେଶର ସାଂସ୍କୃତିକ ଐତିହ୍ୟ ପରିବେଷଣ କରିବାର ସୁଯୋଗ ପାଇଛନ୍ତି। ବ୍ରିକ୍ସ ସଦସ୍ୟ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ସାଂସ୍କୃତିକ କଥାବାର୍ତ୍ତା, ଆପୋଷ ସହଯୋଗ ଏବଂ ଜନସମ୍ପର୍କକୁ ଅଧିକ ସଶକ୍ତ କରିବା ଦିଗରେ ଏହି ସମାରୋହ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସାବ୍ୟସ୍ତ ହୋଇଛି। ଗତକାଲି ପ୍ରଥମ ଦିନରେ ବେଲାରୁଷ, ବ୍ରାଜିଲ, ଇଣ୍ଡୋନେସିଆ, ରୁଷ, ସଂଯୁକ୍ତ ଆରବ ଏମିରେଟ୍ସ ଏବଂ ଆୟୋଜକ ଭାରତର ସାଂସ୍କୃତିକ ପ୍ରଦର୍ଶନୀ ପରିବେଷିତ ହୋଇଥିଲା। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ରାଜସ୍ଥାନର ଜୟପୁରଠାରେ ଚାଲିଥିବା ବ୍ରିକ୍ସ ଭାରତ 2026 ବାଣିଜ୍ୟ ଓ ଶିଳ୍ପମନ୍ତ୍ରୀମାନଙ୍କ ବୈଠକ ଅନୁଷ୍ଠିତ ହେଉଛି। ଏହି ପରିପ୍ରେକ୍ଷୀରେ ବାଣିଜ୍ୟ ଓ ଶିଳ୍ପମନ୍ତ୍ରୀ ପୀୟୂଷ ଗୋଏଲ ଗତକାଲି ତାଙ୍କର ଇଜିପ୍ଟ ପ୍ରତିପକ୍ଷ ଖାଲେଦ ହାସେମ ଆଲି ମାହେରଙ୍କ ସହିତ ସାକ୍ଷାତ ଆଲୋଚନା କରିଛନ୍ତି। ସାମାଜିକ ଗଣମାଧ୍ୟମରେ ଏ ସମ୍ପର୍କରେ ସୂଚନା ଦେଇ ଶ୍ରୀ ଗୋଏଲ କହିଛନ୍ତି, ଦୁଇ ଦେଶ ମଧ୍ୟରେ ଅର୍ଥନୈତିକ ସହଯୋଗକୁ ଅଧିକ ସଶକ୍ତ କରିବା ତଥା ବିଭିନ୍ନ କ୍ଷେତ୍ରରେ ମିଳିତ ସୁଯୋଗ ସୃଷ୍ଟି କରିବା ଦିଗରେ ଉଭୟ ପକ୍ଷ ନିଜର ସମ୍ମତି ପ୍ରଦାନ କରିଛନ୍ତି। ଏହି ଅବସରରେ ଶ୍ରୀ ଗୋଏଲ ତାଙ୍କର ବ୍ରାଜିଲ ପ୍ରତିପକ୍ଷ ମାର୍କିଓ ଫର୍ଣ୍ଣାଣ୍ଡୋ ଏଲିଆ ରୋଜାଙ୍କ ସହିତ ମଧ୍ୟ ଦ୍ୱିପକ୍ଷ ଆଲୋଚନା କରିଛନ୍ତି। ଭାରତ ବ୍ରାଜିଲ ମଧ୍ୟରେ ବାଣିଜ୍ୟ ଅର୍ଥନୈତିକ ଭାଗିଦାରୀକୁ ଅଧିକ ସୁଦୃଢ଼ କରିବା ସହିତ କୃଷି, ଶକ୍ତି ଏବଂ ଔଷଧ କ୍ଷେତ୍ରରେ ସୁଯୋଗ ସୃଷ୍ଟି କରିବା ଦିଗରେ ସହଯୋଗ ବୃଦ୍ଧି କରିବା ଉପରେ ଉଭୟ ନେତା ଆଲୋଚନା କରିଛନ୍ତି। ଏହି ବ୍ରିକ୍ସ ସମ୍ମିଳନୀ ଉପରେ ନିଜର ପ୍ରତିକ୍ରିୟା ଦେଇ ଶ୍ରୀ ଗୋଏଲ କହିଛନ୍ତି,
1: ବ୍ରିକ୍ସ ଏକ ଅନ୍ତରାଷ୍ଟ୍ରୀୟ ସମୂହ ହେ ଜିସ୍ମେ ନଅ ଦେଶ ମିଲକର ଦୁନିଆ କେ ସାମନେ ଯୋ ଚୁନୌତିଆ ହେ ଯୋ ହମ ସବ ଅପନେ ଅପନେ ଦେଶୋ କେ ଆର୍ଥିକ ଔର ଔଦ୍ୟୋଗିକ ବିକାଶ କେ ଲିଏ ଔର ଅନ୍ତରାଷ୍ଟ୍ରୀୟ ସ୍ତର ପର କିସ ପ୍ରକାର ସେ ଅଚ୍ଛି ନୀତିଓ କେ ସାଥ ବିଶ୍ୱଭର ମେ ପ୍ରଗତି ହୋ ସକେ ଉସକି ଚିନ୍ତା କରତେ ହେ।
0: ଭାରତର ସାମୁଦ୍ରିକ ସୁରକ୍ଷା ବ୍ୟବସ୍ଥାରେ ଏକ ଆଧୁନିକ ବୈଷୟିକ ଜ୍ଞାନକୌଶଳ ଭିତ୍ତିକ ସଂସ୍କାର ଉପରେ ବନ୍ଦର, ଜାହାଜ ଚଳାଚଳ ଏବଂ ଜଳପଥ ମନ୍ତ୍ରୀ ସର୍ବାନନ୍ଦ ସୋନୱାଲ ଗୁରୁତ୍ୱାରୋପ କରିଛନ୍ତି। ନୂଆଦିଲ୍ଲୀରେ ଅନୁଷ୍ଠିତ ଦ୍ୱିତୀୟ ଜାତୀୟ ବନ୍ଦର ସୁରକ୍ଷା ସମ୍ମିଳନୀ 2026ରେ ଉଦ୍ବୋଧନ ଦେଇ ଶ୍ରୀ ସୋନୱାଲ କହିଛନ୍ତି, ଭାରତର ବନ୍ଦରଗୁଡ଼ିକ କେବଳ ପଣ୍ୟ ପରିବହନ କ୍ଷେତ୍ରରେ ନୁହେଁ, ବରଂ ଏହାର କାର୍ଯ୍ୟକାରିତା, ଦକ୍ଷତା ଏବଂ ଏକ ସଶକ୍ତ ସୁରକ୍ଷା ବ୍ୟବସ୍ଥା ବଜାୟ ରଖିବା ଦିଗରେ ବିଶ୍ୱସ୍ତରରେ ଏକ ଅନନ୍ୟ ପରିଚୟ ସୃଷ୍ଟି କରିପାରିଛି। ବିଶ୍ୱସ୍ତରରେ ବାଣିଜ୍ୟ କାରବାର କ୍ଷେତ୍ରରେ ଏକ ନିରନ୍ତର ସୁରକ୍ଷା ବ୍ୟବସ୍ଥାର ଆବଶ୍ୟକତା ଉପରେ ଆଲୋକପାତ କରି ସେ କହିଛନ୍ତି, ଭୂ ରାଜନୈତିକ ଏବଂ ସାଇବର ବିପଦର ସଫଳ ମୁକାବିଲା ନିମନ୍ତେ ଏକ ସମନ୍ୱିତ ଏବଂ ସଶକ୍ତ ବ୍ୟବସ୍ଥା ଜରୁରୀ। ସୁରକ୍ଷିତ ବନ୍ଦର ମାଧ୍ୟମରେ ବାଣିଜ୍ୟ କାରବାର ବୃଦ୍ଧି ପାଇବା ସହିତ ଦେଶର ଅର୍ଥନୈତିକ ଅଭିବୃଦ୍ଧି ସମ୍ଭବ ହୋଇପାରିବ ବୋଲି ଶ୍ରୀ ସୋନୱାଲ କହିଛନ୍ତି। ଜୈବ ଶକ୍ତି ଯୋଜନା ଗୋବର୍ଦ୍ଧନକୁ କେନ୍ଦ୍ର କ୍ୟାବିନେଟ୍ ଅନୁମୋଦନ କରିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାର ପ୍ରଶଂସା କରିଛନ୍ତି। ସେ କହିଛନ୍ତି, ସରକାରଙ୍କ ଏହି ପଦକ୍ଷେପ ମାଧ୍ୟମରେ ସ୍ୱଚ୍ଛ ଶକ୍ତି, ଗ୍ରାମୀଣ ସମୃଦ୍ଧି ଏବଂ ଏକ ଆତ୍ମନିର୍ଭର ଭାରତ ଗଠନ ଦିଗରେ ମିଳିତ ସ୍ୱପ୍ନ ସାକାର କରିବା କ୍ଷେତ୍ରରେ ନିଜର ପ୍ରତିବଦ୍ଧତା ପ୍ରତିଫଳିତ ହେଉଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଏ ସମ୍ପର୍କରେ ଉଲ୍ଲେଖ କରି ଶ୍ରୀ ମୋଦି କହିଛନ୍ତି, ଏହି ଯୋଜନା କମ୍ପ୍ରେସ୍ଡ ଜୈବ ଇନ୍ଧନକୁ ପ୍ରୋତ୍ସାହିତ କରିବା ସହିତ ଏହାର ଘରୋଇ ଉତ୍ପାଦନକୁ ପ୍ରାୟ 10 ଗୁଣ ବୃଦ୍ଧି କରିବାରେ ସହାୟକ ହୋଇପାରିବ। କୃଷିକ୍ଷେତ୍ର, ସମବାୟ ସମିତି, ଏମ୍ଏସ୍ଏମ୍ଇ, ମହିଳା ଏବଂ ଗ୍ରାମୀଣ ଉଦ୍ୟୋଗୀମାନଙ୍କୁ ଲାଭାନ୍ୱିତ କରିବା ସହିତ ପୁଞ୍ଜିନିବେଶ ଏବଂ ନବସୃଜନ ଲାଗି ଏକ ସୁଦୃଢ଼ ଇକୋସିଷ୍ଟମ୍ ପ୍ରତିଷ୍ଠା ହୋଇପାରିବ। ଏତଦ୍ବ୍ୟତୀତ ଏହି ଯୋଜନା ମାଧ୍ୟମରେ ଦେଶର ଶକ୍ତି ସୁରକ୍ଷାକୁ ସଶକ୍ତ କରିବା ଏବଂ ଜୀବାଶ୍ମ ଇନ୍ଧନ ଆମଦାନୀ ଉପରେ ନିର୍ଭରଶୀଳତା ହ୍ରାସ ପାଇବା ସହିତ ବୈଜ୍ଞାନିକ ବର୍ଜ୍ୟ ପରିଚାଳନାକୁ ପ୍ରୋତ୍ସାହିତ କରାଯାଇପାରିବ ବୋଲି ଶ୍ରୀ ମୋଦି କହିଛନ୍ତି। ଓଡ଼ିଶାର ବାଲେଶ୍ୱର ଚାନ୍ଦିପୁରସ୍ଥିତ ଏକୀକୃତ ପରୀକ୍ଷଣ କେନ୍ଦ୍ରରୁ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ମଧ୍ୟମ ଦୂରଗାମୀ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ଅଗ୍ନି 4ର ସଫଳ ପରୀକ୍ଷଣ ହୋଇଛି। ଷ୍ଟ୍ରାଟେଜିକ୍ ଫୋର୍ସେସ୍ କମାଣ୍ଡର ତତ୍ତ୍ୱାବଧାନରେ ହୋଇଥିବା ଏହି ପରୀକ୍ଷଣରେ କ୍ଷେପଣାସ୍ତ୍ରର ସମସ୍ତ ପ୍ରଯୁକ୍ତି ବିଦ୍ୟାଗତ ମାନଦଣ୍ଡର ସମୀକ୍ଷା କରାଯାଇଥିଲା। ଏହି କ୍ଷେପଣାସ୍ତ୍ର 17 ଟନ୍ ଓଜନର ହୋଇଥିବା ବେଳେ ଏହା 1000 କିଲୋଗ୍ରାମ ପର୍ଯ୍ୟନ୍ତ ଯୁଦ୍ଧାସ୍ତ୍ର ବହନ କରି 5000 କିଲୋମିଟର ଦୂର ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କରିପାରିବ। ଆସାମଠାରେ ଚାଲିଥିବା କୋରିଆନ୍ ମାଷ୍ଟର୍ସ ବ୍ୟାଡ୍ମିଣ୍ଟନ ଟୁର୍ଣ୍ଣାମେଣ୍ଟରେ ଭାରତର ତନ୍ଭି ଶର୍ମା କ୍ୱାର୍ଟର ଫାଇନାଲ୍ରେ ରକ୍ଷିତା ରାମରାଜଙ୍କୁ ଭେଟିବେ। ପ୍ରି କ୍ୱାର୍ଟର ଫାଇନାଲ୍ରେ ତନ୍ଭି

0: ଶ୍ରେୟାଂଶ୍ରୀ ଭାଲିସେଟ୍ଙ୍କୁ ପରାସ୍ତ କରିଥିବା ବେଳେ ରକ୍ଷିତା ଏହି ପର୍ଯ୍ୟାୟରେ ଜାପାନର ମାନାମି ସୁଇଜୁଙ୍କୁ ହରାଇଛନ୍ତି। ସେହିଭଳି ମହିଳା ସିଙ୍ଗଲ୍ସ କ୍ୱାର୍ଟର ଫାଇନାଲ୍ ପର୍ଯ୍ୟାୟରେ ଭାରତର ଅସ୍ମିତା ଚାଲିହା ଜାପାନର ଟପ୍ ସିଡ୍ ହିନା ଆକେଚିଙ୍କୁ ଭେଟିବେ। ଏହାଛଡ଼ା ପୁରୁଷ ଡବଲ୍ସ କ୍ୱାର୍ଟର ଫାଇନାଲ୍ରେ ଭାରତର ପୃଥ୍ୱୀ କ୍ରିଷ୍ଣମୂର୍ତ୍ତି ରାୟ ଏବଂ କ୍ରିଷ୍ଣା ପ୍ରସାଦ ଗର୍ଗାଙ୍କ ଯୋଡ଼ି ମାଲେସିଆର ଉଇ ଚୋଙ୍ଗ୍ ଓ ସୋ ଉଇ ଇଙ୍କୁ ଭେଟିବେ। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ଜାତୀୟ ହସ୍ତତନ୍ତ ଦିବସ ଅବସରରେ ଆଜି ବୁଣାକାରମାନଙ୍କୁ ପୁରସ୍କାର ପ୍ରଦାନ କରିବେ ରାଷ୍ଟ୍ରପତି। ହସ୍ତତନ୍ତ ସାମଗ୍ରୀ କ୍ରୟ କରିବାକୁ ଜନସାଧାରଣଙ୍କୁ ଆହ୍ୱାନ ଦେଲେ ପ୍ରଧାନମନ୍ତ୍ରୀ। ଭାରତ ଇସ୍ରାଏଲ୍ ଦ୍ୱିପାକ୍ଷିକ ସହଯୋଗକୁ ଅଧିକ ସଶକ୍ତ କରିବା ଦିଗରେ ଉଭୟ ଦେଶ ଦୋହରାଇଲେ ପ୍ରତିବଦ୍ଧତା। ଏବଂ ଭୁବନେଶ୍ୱରରେ ବ୍ରିକ୍ସ ଶିକ୍ଷାମନ୍ତ୍ରୀଙ୍କ ବୈଠକରେ ଆଜି ଯୋଗଦେବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ସମ୍ବାଦ ଶେଷ ହେଲା।
1: ଏତେବେଳେ ଯାଏଁ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶ୍ରୋତିବନ୍ଧୁ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ପ୍ରଚାର କରୁଛୁ ସ୍ୱଚ୍ଛ ଭାରତ ଅଭିଯାନ ଉପରେ ଆଧାରିତ କାର୍ଯ୍ୟକ୍ରମ ସ୍ୱଚ୍ଛ ଜୀବନ। ଉପସ୍ଥାପନା କରିଛନ୍ତି ପ୍ରଫୁଲ୍ଲ କୁମାର ମାଝୀ।

ବଡ଼ ବଡ଼ ସହର ହେଉ କିମ୍ବା ଛୋଟ ଛୋଟ ସହର, ଘର ଉପରେ ଘର, ଉପର ଘର ଲୋକ ତଳ ଲୋକଙ୍କୁ ଜାଣନ୍ତି ନାହିଁ। ଘର ଝାଡ଼ୁ କରାହୁଏ, ପାଣି ଦ୍ୱାରା ସଫା କରାହୁଏ, କିନ୍ତୁ ମଇଳା ଦୂଷିତ ପାଣି କୁଆଡ଼େ ଯାଏ ତାର ଖବର ରଖାଯାଏ ନାହିଁ। ଯୁଆଡ଼େ ଯାଉ, ଆମର କ'ଣ ଗଲା, ଆମ ଘର ସଫା ରହିଲେ ହେଲା। ବେଳେବେଳେ ଯିବା ଆସିବା ଲୋକ ଏହାର ଶିକାର ହୁଅନ୍ତି। ଗାଧୋଇ ପାଧୋଇ ଅଫିସ ଗଲାବେଳେ ମୁଣ୍ଡ ଉପରେ ପଡ଼ିବ ମଇଳା ଆବର୍ଜନା କିମ୍ବା ଦୂଷିତ ପାଣି, ଉପରକୁ ଅନେଇଲା ବେଳକୁ ପକାଇବାବାଲା ଛୁ। ସହରର ରାସ୍ତାରେ ବଡ଼ ବଡ଼ ଖାଲ, କେତେ ଜାଗାରେ ପ୍ରତିବର୍ଷ ରାସ୍ତା ମରାମତି କାମ ହୁଏ ତ କେତେ ଜାଗାରେ ହୁଏ ନାହିଁ। ରାସ୍ତା ମରାମତି ହେଉ ବା ନ ହେଉ, ଅବସ୍ଥା ବର୍ଷା ଆସିଲେ ଶୋଚନୀୟ। ସଫା ସୁତୁରା ହୋଇ ଜଣେ ପଦାକୁ ବାହାରିଥିବ, କିନ୍ତୁ ଖାଲ ଉପର ଦେଇ ଦୁଇଚକିଆ କିମ୍ବା ଚାରିଚକିଆ ଚାଲିଗଲେ ଜଳପ୍ରପାତ ଭଳି ପାଣି ଆସି ତା ଅବସ୍ଥା ଖରାପ। ପାଟି କରୁ କରୁ ପାଣି ଛିଟକେଇଥିବା ଲୋକ ଫେରାର। ଏ ହେଉଛି ଆମ ଦେଶର ଅବସ୍ଥା। ଅନ୍ୟ ଦେଶର ରାସ୍ତାଘାଟ ଦେଖିଲେ ମନ ଖରାପ ହୋଇଯାଏ। ଭାବନା ଆସେ, ଆମ ଦେଶର ରାସ୍ତାଘାଟ କାହିଁକି ଠିକ୍ ହୋଇପାରୁନାହିଁ। ରାସ୍ତାଘାଟ ଠିକ୍ ନହେଲେ ସ୍ୱଚ୍ଛତା କୁଆଡ଼ୁ ଆସିବ। ସହରାଞ୍ଚଳରେ ଆଉ ଏକ ସମସ୍ୟା ହେଉଛି ରାସ୍ତା କଡ଼ରେ କାନ୍ଥ ବାଡ଼ରେ ପରିସ୍ରା କରିବା। ଲୋକଙ୍କୁ ସତର୍କ କରିବା ପାଇଁ ଯେଉଁ ଭାଷାର ବ୍ୟବହାର କରାଯାଏ ତାହା ଏଠି ନ କହିବା ଭଲ। ବିଭିନ୍ନ ସ୍ଥାନରେ ଶୌଚାଳୟ ଥିଲେ ମଧ୍ୟ ଲୋକ ସେଠିକି ଯିବା ପାଇଁ ନାରାଜ। ଅବଶ୍ୟ ସହରମାନଙ୍କରେ ଯେତିକି ପରିମାଣରେ ରହିବା କଥା ନାହିଁ, ଏଥିପ୍ରତି ସରକାର ଦୃଷ୍ଟି ଦେବା ବିଧେୟ। ଆଉ ଏକ ସମସ୍ୟା ହେଉଛି ପାନ ଛେପ। ଲୋକଙ୍କ ପାନ ଖାଇବାର ଅଭ୍ୟାସ ତ ରହିଛି, କିନ୍ତୁ ପାନ ଖାଇ ଏଠି ସେଠି ଛେପ ପକାଇବାର ଅଭ୍ୟାସ ନିଶ୍ଚିତ ଭାବରେ ନିନ୍ଦନୀୟ। ଏଥିପାଇଁ ଜନସଚେତନତା ନିହାତି ଦରକାର। ସହରାଞ୍ଚଳରେ ଆହୁରି ଏକ ବଡ଼ ସମସ୍ୟା ହେଉଛି ଜଳାଶୟଗୁଡ଼ିକର ଅବସ୍ଥା। ଆମେ ତ କୌଣସି ନୂତନ ଜଳାଶୟ ଆରମ୍ଭ କରିପାରୁନୁ, କିନ୍ତୁ ଆମର ପୂର୍ବପୁରୁଷମାନେ ଯାହା କରିଯାଇଛନ୍ତି ତାକୁ ମଧ୍ୟ ଭଲ ଅବସ୍ଥାରେ ରଖିପାରୁନାହୁଁ। ଘରର ଯାହା ସବୁ ମଇଳା ଆବର୍ଜନା ସେଠି ନେଇ ଅଜାଡ଼ି ଦେଉଛୁ। ସହର ମଧ୍ୟ ଦେଇ ବହିଯାଉଥିବା ବିଭିନ୍ନ ନାଳର ଅବସ୍ଥା ନ କହିବା ଭଲ। ସହରର ସବୁ ଦୂଷିତ ମଇଳା ପାଣି ତ ନାଳ ମଧ୍ୟକୁ ଛାଡ଼ୁଛୁ, କିନ୍ତୁ ତାର ରକ୍ଷଣାବେକ୍ଷଣ ଠିକ୍ ଭାବରେ ହୋଇପାରୁନାହିଁ। ଏହିସବୁ ସମସ୍ୟା ପାଇଁ ସରକାର ଯେଉଁ ସ୍ୱଚ୍ଛ ଭାରତର ଡାକରା ଦେଇଛନ୍ତି ତାହା ସଫଳ ହୋଇପାରିବ ନାହିଁ। ତେଣୁ ଏ ଦିଗରେ ସରକାରୀ ପଦକ୍ଷେପ ସହିତ ଜନସଚେତନତା ଓ ସହଯୋଗର ଏକାନ୍ତ ଆବଶ୍ୟକତା ରହିଛି।

ଶୁଣୁଥିଲି ସ୍ୱଚ୍ଛ ଭାରତ ଅଭିଯାନ ଉପରେ ଆଧାରିତ କାର୍ଯ୍ୟକ୍ରମ ସ୍ୱଚ୍ଛ ଜୀବନ ଉପସ୍ଥାପନା କରିଥିଲେ ପ୍ରଫୁଲ୍ଲ କୁମାର ମାଝୀ ଆକାଶବାଣୀ ଭବାନୀପାଟଣା। ପ୍ରଚାର କରୁଛୁ ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀ ରାମଚରିତ ମାନସ।

0: କଣ୍ଠଶିଳ୍ପୀମାନେ ଥିଲେ ହରିହରନ୍ ଏବଂ ବାଣୀ ଜୟରାମ। ଆକାଶବାଣୀ ଭବାନୀପାଟଣା। ଶ୍ରୁତିବନ୍ଧୁ ଆସନ୍ତୁ ଶୁଣିବା ଚାଷର କଥା।
1: ହେନ୍ତା ତ ଆମର ଚାଷୀ ଦାଦାମାନେ ବରଷ ସାରା ଭିନ୍ନ ଭିନ୍ନ ପ୍ରକାର ଚାଷ କରିଥିସନ୍, ଯେନ୍ତାକି ଆଲୁ, ସାରୁ, କୁନ୍ଦୁରୁ, ବାଇଗନ୍, ଆରୁ, ଲଇନି। ତ ଏସବୁ ଚାଷ କରବାର ଭିତରେ କିଛି ଏନ୍ତା ବି ଆମର ଚାଷୀ ଦାଦାମାନେ ଅଛନ୍, ଯେନ୍ମାନେ ତାଙ୍କର ସମିଆ ବାହାର କରି କରି ଇ ଗାଜର ଚାଷ ବି କରିଥିସନେ। ହେନ୍ତା ଯଦି ଦେଖ୍ମା ବୋଇଲେ ଗାଜର ଆମର ଦିହି ଲାଗି ସବୁଠାନୁ ଭଲ୍ ଏ। ଇ ଭିତରେ ଭିଟାମିନ୍ ଏ ଥିବା କାରଣନୁ ଆଖିର୍ ଲାଗି ପୁରା ଉପଯୋଗୀ ଇଟା। ଇଟାର ଭିତରେ ଭିଟାମିନ୍ ସି ଆରୁ ଅଲଗା ଆଣ୍ଟି ଆକ୍ସିଡେଣ୍ଟ ଭିତରେ ଥିବାର କାରଣନୁ ଇଟା ଆମର ପ୍ରତିରକ୍ଷା ପ୍ରଣାଳୀକେ ମଜବୁତ କରବାର ସନେ ସନେ ଶରୀରକେ ଭିନ୍ନ ଭିନ୍ନ ରୋଗ ମନକରନୁ ଆମକେ ଇଟା ରକ୍ଷା କରିଥିସିଏ। ସେନ୍ତା ଗାଜର ଭିତରେ ଫାଇବର ଥିବା କାରଣନୁ ଇଟା ଆମର ହଜମ ଶକ୍ତିକେ ବି ସୁଧାରବାର ସନେ ସନେ ଇଟା କୋଷ୍ଠକାଠିନ୍ୟକେ ବି ଭଲ୍ କରିଥିସିଏ। ତାର ସନେ ସନେ ହୃଦୟ ରୋଗ, ଦିହିର ଓଜନକେ କମାବାର୍ତି ବି ଆରୁ ଉଚ୍ଚ ରକ୍ତଚାପକେ ବି ନିୟନ୍ତ୍ରଣ କରବାର୍ ଲାଗି ବି ଇ ଭିତରେ ପଟାସିୟମ ଆରୁ ନାଇଟ୍ରେଟ୍ ଭରି ରହିଛେ। ଆର୍ ଗୋଟେ ବାଟୁ ଦେଖ୍ମା ବୋଇଲେ ଆମର ରାଇଜ୍ନେ ଇ ଗାଜରର ଚାହିଦା ବି ବେଶୀ ଅଛେ। କାଏଁ ବୁଢ଼ା କାଏଁ ପିଲା ସଭେ ଇଟାକେ ବେଶୀ ପସନ୍ଦ କରିଥିସନ୍। ପରିବାମାନଙ୍କର ଭିତରେ ଇଟା ଗୋଟେ ସବକର ପ୍ରିୟ ପରିବା। କିଛି ଲୋକ ଇଟାକେ କଞ୍ଚା ଖାଇବାକେ ପସନ୍ଦ କରୁଥିବାର ବେଲ୍କେ ଆର୍ କିଛି ଲୋକ ଇଟାକେ ଭିନ୍ନ ଭିନ୍ନ ତରକାରୀ କରି କରି ବି ଖାଏସନେ। ତ କଥା ହଉଛେ ଆମେ ଯେନ୍ ଚାଷ ଗୋଟେ କଲେ ହେଲେ ସେ ଚାଷ ନେ କେତେ ଆରୁ କେନ୍ କେନ୍ ସାର ପ୍ରୟୋଗ କରାଯିବା ଆରୁ ତାର ପଛର ଯତ୍ନ ରତନ କେନ୍ତା କରବାକେ ପଡ଼ବା, ଇ କଥା ଗୋଟେ ଆମର ଚାଷୀ ଦାଦାମାନଙ୍କେ ନିହାତି ଜାଣବାକେ ପଡ଼ବା। ଏ ଆମର ଚାଷୀ ଦାଦାମାନେ ଲଗାବାର ସମିଆତି ଏକର ପିଛା ଯବକ୍ଷାରଜାନ 16 କିଲୋଗ୍ରାମ, ଫସ୍ଫରସ 16 କିଲୋଗ୍ରାମ ଆରୁ ପଟାସିୟମ 16 କିଲୋଗ୍ରାମ ଏନ୍ତା ଆମେ ବ୍ୟବହାର କରିପାରମା। ଏ ସେନ୍ତା ଲଗେଇକରି ଯେତେବେଲେ 20 ରୁ 25 ଦିନ ଇଟାକେ ହେଇଯିବା ସେ ସମିଆନେ ଏକର ପିଛା 16 କିଲୋଗ୍ରାମ ଯବକ୍ଷାରଜାନ ଆମକେ ଆର୍ ପାରିକ ଦେବାକେ ପଡ଼ବା। ଏ ଇନ ଆର୍ ଗୋଟେ କଥାକେ ଦେଖ୍ବାକେ ପଡ଼ବା ଯେ ଯବକ୍ଷାରଜାନ ସାର ଯଦି ଅଧିକା ହେଇଯିବା ବୋଇଲେ ଗାଜର ଫାଟିଯିବାର ସନେ ସନେ ଜଲ୍ଦି ପାଚିଯିବା ଆରୁ ଅଧିକା ପତର ବାହାରି କରି ଅମଲ ବି କମିଯିବା। ଯବକ୍ଷାରଜାନ ଲାଗି CAN ସାର ଆମର ଚାଷୀ ଦାମନେ ବ୍ୟବହାର ନେଇ କରବେ ବୋଇଲେ ଇଟା ସବୁଠାନୁ ଭଲ୍ ଏ। ସେନ୍ତା ଏବେ କଥା ଆସୁଛେ ତାର ପଛର ଯତ୍ନ ରତନ କେନ୍ତା ନେବାକେ ପଡ଼ବା, ଇ କଥା ଗୋଟେକେ ବି ଆମର ଚାଷୀ ଦାମନକେ ନିହାତି ଭାବରେ ଜାଣବାକେ ପଡ଼ବା। ଏ 2 ରୁ 3 ଥର ହାଲକା କୁଡ଼ା ଖୁସା କରିଦି କରି ଯେତିକି ବେକାର ଘାସ ପତର ମନକେ ବାଛି ଦେବାକେ ପଡ଼ବା। ଏ ରାସାୟନିକ ତୃଣନାଶକ ପେଣ୍ଡିମେଥାଲିନ ଷ୍ଟମ୍ପ ଏକର ପିଛା 1 ରୁ 5 ଲିଟର ମଞ୍ଜି ବୁଲନା ପଛେ ସ୍ପ୍ରେ କଲେ ଯେତିକି ବେକାର ଘାସ ପତର ଉଠବାରଟା କମିଯାଇସିଏ। ସେନ୍ତା ଧାଡ଼ ନେ 4 ରୁ 5 ସେଣ୍ଟିମିଟର ବ୍ୟବଧାନେ ଗଛ ରଖିକରି ଅଧିକା ଗଛ ମନକେ ଘିଚି ଦେବାରଟା ଠିକ୍ ହେବା। ଆମେ ଯେତିକି କୁଡ଼ା ଖୁସା ବି କର୍ମା ସେ ସମିଆନେ ଯେନ୍ତା କୁଡ଼ା ଟିକି ଦେବାର କଥା ଯେନ୍ତା ଆମେ ନେଇ ପାସର୍ମା, ମାଇଟ୍କେ ଶୁଖବାର ଲାଗି ନେଇ ଦେବାର କଥା। ସେନ୍ତା 7 ରୁ 10 ଦିନ ବ୍ୟବଧାନେ ପାଗ ଦେଖିକରି ଜଳସେଚନ କରିଦେଉଥିମା ବୋଇଲେ ଇଟା ଆର୍ ଟିକେ ଭଲ୍ ରହେବା। ସେନ୍ତା ଇନ ଆର୍ ଗୋଟେ ସମସ୍ୟା ବି ଦେଖାଯାଇସି, ସେଟା ହଉଛେ ସମିଆ ସମିଆନେ ଗାଜର ଫାଟିଯାଇସି ଆରୁ ସେଟା ବିକ୍ରି ଲାଗି ଯୋଗ୍ୟ ନେଇ ହେଇପାରିଥାଏ। ସେଟାକେ ନିୟନ୍ତ୍ରଣ କରବାର୍ ଲାଗି ଆମର ଚାଷୀ ଦାଦାମାନଙ୍କେ କେତେଟା କଥା ଉପରେ ଧ୍ୟାନ ଦେବାକେ ପଡ଼ବା। ଏ ଯେନ୍ତାକି ଅଧିକା ଯବକ୍ଷାରଜାନ ସାରର ପ୍ରୟୋଗ ଯେନ୍ତା ଆମେ ନେଇ କର୍ମା, ଗଛକେ ଗଛର ବ୍ୟବଧାନ ଯେନ୍ତା କମ୍ ରହେବା ସେଥିର୍ ଲାଗି ବି ଆମକେ ଧ୍ୟାନ ଦେବାକେ ପଡ଼ବା। ଏ ସେନ୍ତା ବି କଥା ଆସୁଛେ ଅମଲ ସମିଆନେ ଆମକେ କେନ୍ କେନ୍ କଥା ଉପରେ ଧ୍ୟାନ ଦେବାକେ ପଡ଼ବା, ଇ କଥା ଗୋଟେକେ ବି ଆମକେ ଜାଣବାକେ ପଡ଼ବା। ଏ ଅଧିକା ଟାନ୍ ହେବାର ଆଗ୍ନୁ ଆମେ ଗାଜର ଅମଲ କରିଦେବାର କଥା। ଏ କିସମ ହି ପାସେ 60 ରୁ 80 ଦିନ ଭିତରେ ଅମଲ ହେଇଯାଇସି। ଇଟା ଅମଲ କରବାର ଆଗ୍ନୁ ହାଲକା ଜଳସେଚନ କରିଦି କରି ହାତେ ନେଇକା ତାକେ ଘିଚି କରି କାଢ଼ମା ଆରୁ ସଫା ପାନିନେ ଭଲ୍ କରି ଧୁଇ ଦେଇକରି ବଜାରକେ ଇଟାକେ ପଠାବାକେ ପଡ଼ବା। ଏକର ପିଛା 80 ରୁ 100 କ୍ୱିଣ୍ଟାଲ ଅମଲ ଇନୁ ମିଲିଥିସିଏ। ମଞ୍ଜି ଲଗାବାର 15 ରୁ 20 ଦିନ ଏନ୍ତା ବ୍ୟବଧାନ ରଖମା ବୋଇଲେ ଅଧିକା ଦିନ ପତକେ ଗାଜର ବଜାରକେ ଆମେ ପଠେଇ ପାର୍ମା ଆରୁ ଇଟାକେ ବିକି କରି ଭଲ୍ ପଇସା ଦୁଇଟା ଆମେ ବି ପାଇପାର୍ମା।
0: ଶୁଣିଲି ଚାଷର କଥା। ଆକାଶବାଣୀ ଭବାନୀପାଟଣା। ଧାରାବାହିକ ନାଟକ ଆଜ୍ଞା ବଡ଼ ଅସୁବିଧା ହେଉଛି। ଶୁଣନ୍ତୁ।

0: 보러 숲이다 오지.
1: 왔다 이놈아. 아 왔다 이놈아. 아직까 두스트는 많은 거. 뭐 왕가 브라더는 그 받다 빌딩 그 삼만 받다다 말았지. 이따미사 걔는 버려서 나 걔가 버리지.
2: 아야 나마스카. 나마스카. 나마스카.
1: 럭케이터 나마스카. 나마스카를 할게 미사. 테스트지게. 걔 왜래? 암만큼 미사. 네 맞대래. 삼만에. 저거리기 사투거리 나마스카를 받다 오드 말.
2: 아야.
1: 야니 말라. 뭐 가르쳐 말루. 버트만 그 사비를 받으러 보더구. 우티디 말해.
2: 뭐 라자.
1: 사태 보. 겉으로 라트 가르쳐. 이따미사. 사막그 타운구. 마리더 말. 뿌리 거의 말. 몰라자. 함 붙자. 매니저 기어 오다.
2: 뭐 라자. 뭐 사례. ମୁଁ ହଉଛି ଅଧମ ମେଞ୍ଜର ଆଉ ଇଏ ହଉଛନ୍ତି ଆମ ହତଭାଗା ମାଲିକ
1: ତମକୁ ଇଏ ତ ମିଶା କଞ୍ଚ କଞ୍ଚରେ ଖାଇଯିବାକୁ ଚିତ୍ତ ଡାକୁଥିବାରେ ନୂତନ ଭାବରେ ନାଚ ପାର୍ଟି ଗଠନ କରିବାର କିଏ
3: ନାଇଁ ଆଜ୍ଞା ଇଏ ହଉଛି ଦଶ ପନ୍ଦର ବର୍ଷର ପୁରୁଣା ଅପରା ପାର୍ଟି ଆଜ୍ଞା
1: ପ୍ରାଚୀନ ନାଚ ପାର୍ଟି ବୋଲି ତ କହିଥିବାର
3: ଆଜ୍ଞା
1: ନାଇଁ ହେଲେ ତମମାନଙ୍କୁ ସରକାରୀ ନିୟମ କାନୁନ କେଣ ଏତ ମିଶା ଜଣା ନଥିବାର କିଏ ଖେଳ ଷ୍ଟାର୍ଟ ପୂର୍ବରୁ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ନିମନ୍ତେ ଥାନକୁ କେଣ ପାଇଁ ଅବଗତ କରିଲ ନାହିଁ
2: ମୋ ଲାଜା ମାନେ ସାରେ ମୁଁ କଣ କହୁଥିଲି କି ଅତି ବ୍ୟସ୍ତତା ଭିତରେ ଆମେ ଥାନାକୁ ଜଣେଇ ପାରିଲୁନି ସାରେ ଅଭି ଯାଇକିରି ମୁଁ ଥାନିଆରେ ଜଣେଇଦେବି ସାରେ
1: ବର୍ତ୍ତମାନଙ୍କୁ ସେ ପୁରୁଣା ଶାସ୍ତ୍ର ପଢିବାର ନାହିଁ ହେ ଏ ତ ମିଶା ଘର ବୁଡ଼ି ପାଣି ଆଣ୍ଟୁ ହେଇ ସାରିବା ଉତ୍ତରୁ ତମେ ଯୋଡ଼ାକ କହୁଥିବାର ମେଘ ଦୁଲୁକୁଥିବାର ଆୟ ମେଘ ମିଶା ଏବେକୁ ଦୁଲୁକୁଥିବାର ତ ତାକୁ ଏତ ମିଶା ବନ୍ଦ କରିଦେବାର ପାପର ଆମର ମିଶା ଥିବାରେ କାରଣ କିସ ଜାଣିଛ ନା ମୁଁ କନେଷ୍ଟବଲରୁ ବର୍ତ୍ତମାନକୁ ଇନ୍ସପେକ୍ଟର ଥିବାର ହେ କିଛି ଏତ ମିଶା ମୁଁ ମାମୁଲି ଲୋକ ନାହିଁ ହେ ଶୁଣେ ହତଭାଗ ମାଲିକ ଆରି ଅଦମ ମ୍ୟାନେଜର ସାବ ଇନ୍ସପେକ୍ଟର ଶ୍ରୀ କୃପ ସିନ୍ଧୁ ଜଗତ ବନ୍ଧୁ ବଳିଆର ସିଂର ଏତ ମିଶା ହୁକ୍ମ କଡ୍ଡା ହୁକ୍ମ ଅଧ୍ୟ ରଜନୀ ଠାରୁ ତମ ଖେଳ ଷ୍ଟାପ୍ ହେ ତେଣୁ ଅତି ଶୀଘ୍ର ଏ ସହର ମଧ୍ୟରୁ ତମ କ୍ୟାମ୍ପ ଉଠାଇ ନେବାର ନିମନ୍ତେ ଆୟୋଜନ କରିବାର
3: ଆଜ୍ଞା ଷାଠିଏ ସତୁରୀ ଖଣ୍ଡେ ଚିଙ୍ଗୁଡ଼ି ବାଛୁରୀ କଳାକାର ଏକା ଥରକେ ଛଟପଟ ହେଇଯିବେ ଆଜ୍ଞା ମରିଯିବେ ମୁଁ ବି ବରବାଦ ହେଇଯିବି ଆଜ୍ଞା ଦୟା କରନ୍ତୁ
1: ତମ ଅପରା ପାର୍ଟି ସକାଶେ ସମଗ୍ର ସହରଟା ବରବାଦ ହେଇଯିବାରେ ସେଇ ବିଷୟଟାକୁ ଟିକେ କୁଞ୍ଚମ କୁଞ୍ଚମ ହୃଦୟଙ୍ଗମ କରିବାର

0: మానాయి.
1: ఆహా,
0: దా చెడా సర్వసాధారణంక ఇంట్రెస్ట్ సమ్ముఖరే, వ్యక్తి విశేషంక ఇంట్రెస్ట్ కు ఆయన ఏత మిశ్రక్షణ కేళ బై దేఖారే ఏను కేళ బంద్
1: అయ్యా
0: కేళ బంద్ ఉటా క్యాంప్ పో పో ఎల్బరా
1: అయ్యా
0: ఆజ్ఞా బాజ్ఞా ఆ ఏనికి మిచ్చ చలివరనయ్యా తమ జాన నైన తమ జాన గత రాత్రి కాలరే గుండె యొక్క సమ్మనే అర్ధ డజ్జనే సాయికల్ చేను ఏ ట్రాన్స్ఫర్ ఉపర ఎక్కమిస పుప్పడదలే ట్రాన్స్ఫర్ పొడిదేవర్ అవి సప్తాహ పర్యంత బిజుడి మిస స్వాగునాయి చేతి నిమంతే కాలకరు అవి ఎస్పి సాయిబంగు మిస అమో ఉపర క్రోధ తమ్మె నాచ కరిబ బలి ఎత్తమిస కేణ ఆమె చాక్లెట్ అవి ఖాయిదేవర్ అతికి ఉట్టా ఉట్టా క్యాబ్ ఉట్టా
1: మోలాజా ଖାଲି ସେତିକି ନୁହେଁ ସାରେ, ଯେମିତି ନାଇଟିଟା ନିଭିଗଲା କେଇ ଜଣ ଗୁଣ୍ଡା ଆମର ଜଣେ ପୁରୁଷ ନାରୀ କଳାକାରକୁ ପ୍ରକୃତ ଲେଡି ଆର୍ଟିଷ୍ଟ ଭାବିକିରି ଟେକି ନେଇକିରି ପଳେଇଗଲେ
2: ପଳେଇଗଲେ
0: ଆଜ୍ଞା ଗତ ରାତ୍ରି ମଧ୍ୟରେ ଏତେ ବଡ ସଙ୍ଗତି ଘଟଣା ସବୁ ଘଟିଯିବାର ହେଲେ ତମେ ଯୋଡ଼ାକ ନାଇରେ ପାମ ଆଇଲ ମାରି ସୁସ୍ଥିରେ ବସିଯିବାର ନା
1: ନାଇ ଆଜ୍ଞା
0: ଅଟ୍ଟାତରେ ତନ୍ନକୁ ଯାଇ ଏ ତମେ ସାର୍ ରିପୋର୍ଟ କେଳ ପାଇଁ କରିବାର ନାହିଁ
2: ଆଜ୍ଞା. ଆମର ସେ ନାରୀ ବେଶଧାରୀ କଳାକାରକୁ ପୁରୁଷ ବୋଲି ଯେମିତି ଜାଣି ଦେଇଛନ୍ତି ଆଜ୍ଞା, ଗୁଣ୍ଡାମାନେ ତ ତାକୁ ସାଙ୍ଗେ ସାଙ୍ଗେ ଛାଡ଼ିଦେଲେ ଆଜ୍ଞା.
0: ତମକୁ ଏତେ ମିଶା କେଣେ ଗୋଚର ନଥିବାର କିଏ ଆଇନ ନଜରରେ ଅପରାଧ କରିବା ଯେପରି ଦୋଷ ଥିବା ଅପରାଧୀକୁ
1: ସାରେ ହଜୁରେ ଆମ ଅପରାଧକୁ ଉଦାର ହୃଦୟରେ ମାର୍ଜନା କରନ୍ତୁ
2: ଆଜ୍ଞା. ମୋର 60-70 କଳାକାର ଶୁଖିଲା ଭୂଇଁରେ ଚିଙ୍ଗୁଡ଼ି ଭଳି ଖାଲି ଛଟପଟ ହେଇ ମରିଯିବେ ଧର୍ମାବତାର. ଆମକୁ ଦୟା ନ କଲେ ନାଇଁ, ହେଲେ କଳାକାର ମାନଙ୍କ ମୁହଁକୁ ଟିକେ ଦେଖନ୍ତୁ ଆଜ୍ଞା, କଳା ସଂସ୍କୃତିର ମୁହଁକୁ ଟିକେ ଚାହାନ୍ତୁ ହଜୁର
1: ମୁଲାଜା. ସାରେ ଆପଣ ହଉଛନ୍ତି ସାକ୍ଷାତ କୃପା ସିନ୍ଧୁ ଜଗବନ୍ଧୁ. ହଜୁରଙ୍କ ନାଁରେ ଓଡ଼ିଶାରେ ସବୁ ଥାନାରେ ଦୟାର ବାନା ନିଶ୍ଚୟ ଉଡୁଥିବ ସାରେ.
0: ଉଠ ଉଠ ଉଠ, ଏତେ ମିଶା କେଣେ ଜାଣିବାର ନା ନାଇଁ, ଜାଣିବାର ନା ନାଇଁ
1: ଆଜ୍ଞା.
0: ପୋଲିସ ସାବ ଇନ୍ସପେକ୍ଟର ଭାବରେ ମୁଁ ଏବେକୁ ଯେତେ ବଡ କଣ୍ଡା ଥିବାର ନା ମୋର ନାମ ଅନୁସାରେ ମୋର ଚିତ୍ତଟା ମଧ୍ୟ ସେତିକି ମାତ୍ରରେ ବଡ ନରମ ଥିବାର. ମୋର ଫାଦର ଦତ୍ତ ନାଗ ମିଶା ଜାଗ୍ରତରେ ସାର୍ଥକ କରିଥିବାର ଅଛି ନା ନାଇଁ
1: ସାରେ? ସାରଙ୍କର କି ନା? କୃପା ସିନ୍ଧୁ, ଜଗତ ବନ୍ଧୁ. ହଜୁରଙ୍କର ନାଟା ଧରିବା କ୍ଷଣି ପାପ ଗୁଡା ଆପଣା ଛାଏ କେମିତି ଧୋଇ ହେଇକିରି ପଳଉଛନ୍ତି. କୃପା ସିନ୍ଧୁ, ଜଗତ ବନ୍ଧୁ ହେ,
2: ଦୟାକରି ଆମ ମୁହଁକୁ ଟିକିଏ ଚାହିଁବା ହେଉ ହେ ମହାବାହୁ.
0: ଏତେ ମିସ କେଣିକି ଗତ କାଲି ତମ ଆମ ମୁଖକୁ ଚାହିଁଥିବାର ତ ଏତେ ମିଶା ଟ୍ରାନ୍ସଫର୍ମରଟା ପୋଡ଼ିବାର ନାହିଁ କି ଗୁଣ୍ଡା ଯାକ ଏତେ ମିଶ ତମ କଳାକାରକୁ ଉଠେଇ ନେବାର ନାହିଁ କି କେଳ ବନ୍ଦ ହବାର ନାହିଁ, କଲେକ୍ଟର ଏସ୍ପି ସାହେବ ମଧ୍ୟ ଆମକୁ ଗାଳି ବର୍ଷଣ କରିବାର ନାହିଁ
1: ଆଜ୍ଞା.
0: ଆମ ବଚନ ମିଶା କି ସାର୍ ଏବକୁ ତମ ମାନଙ୍କୁ ଗିନୁଛି ନା ନାହିଁ?
1: ମୋଲାଜା, ଆପଣଙ୍କର ସୁନ୍ଦର ବଚନିକାଟାକୁ ଆମେ ଟିକେ ଭଲ ଭାବରେ ଧରିପାରିଲୁନି ସାରେ.
0: ଏ କେଣ ତମ ଯାତ୍ରା ଦଳର ବଚନିକା ହେଇଛି କି? ପୋଲିସର ବଚନିକାକୁ ଯେବେ ସମସ୍ତେ ଅତି ଇଜ୍ଜିରେ ଧରି ପକେଇବାର ତ ଏତେ ମିଶା ଆମେ କିସ ନିମନ୍ତେ ଥିବାର?

0: ନରେନ୍ଦ୍ର ବେହେରାଙ୍କ ରଚିତ କେତୋଟି ଆଧୁନିକ ଗୀତ। ପ୍ରଥମେ କଣ୍ଠଶିଳ୍ପୀ ଶ୍ରୀକାନ୍ତ ଦାସ।
1: ଡାକିଦେଲି ମୁଁ ପଛରୁ, ହାଏ ଚାହିଁ ଦେଇ ତୁମେ ହସିଲ।

ଶ୍ରୋତାବନ୍ଧୁ ଶୁଣୁଛନ୍ତି ସଙ୍ଗୀତ ଲହରୀ କାର୍ଯ୍ୟକ୍ରମ ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। କାର୍ଯ୍ୟକ୍ରମ ଶେଷରେ ଆସନ୍ତୁ ଶୁଣିବା ଯୁଗଳ କଣ୍ଠରେ ମହମ୍ମଦ ସାଜିଦ ଏବଂ ବନଲକ୍ଷ୍ମୀ ଜେନା ଗାଇଥିବା ଗୀତଟି। ରଚନା ନରେନ୍ଦ୍ର ବେହେରା।

ଶ୍ରୋତା ବନ୍ଧୁ ଶୁଣୁଥିଲେ ସଙ୍ଗୀତ ଲହରୀ କାର୍ଯ୍ୟକ୍ରମରେ କେତୋଟି ଆଧୁନିକ ଗୀତ ଆକାଶବାଣୀ ଭବାନୀପାଟଣା।

ପ୍ରଚାର କରୁଛୁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜକୃତ ମହାକାବ୍ୟ ପୈଦେହୀ ସବିଳାସର ସଙ୍ଗୀତାତ୍ମକ ପରିବେଷଣ। ପ୍ରଯୋଜନା ପ୍ରସଞ୍ଜିତ ମହାନ୍ତି ଏବଂ ଡକ୍ଟର ଶାନ୍ତନୁ କୁମାର ରଥ।

ହନୁମାନ କହିଲେ, ତୁମ ଦୁହିଁଙ୍କ କଥା ଶୁଣି ମନେ ହେଉଛି, ବିଧାତା ସଂସାରର ସାର ସଂଗ୍ରହ କରି ଗୋଟିଏ ଶରୀର ନିର୍ମାଣ କରିଛି। ପ୍ରଥମେ ବିଚାରିଲା, ପୁରୁଷ ଗୋଟିଏ କରିବି, ହେଲେ ଏପରି ସ୍ତ୍ରୀ କେଉଁଠୁ ଆଣିବି? ଶୋଭା ପ୍ରଭା ସେହି ଗୁଣକୁ ଏକାଠି କରି ତାକୁ ଦୁଇ ଭାଗ କରି ଦୁଇ ଶରୀର କଲା। ତୁମ ଦେହ ଦେଖି ମନେ ହେଉଛି, ବିରହ ରୂପକ ଠକ ବେପାରୀ ଭଳି ରୂପା ଦେଇ ତୁମ ଦେହର କାନ୍ତିରୁ ସୁନା ନେଇଯାଇଛି। ସେହି ବିରହରୂପୀ ବେପାରୀ ତୁମ ସ୍ୱାମୀଙ୍କଠାରୁ ମର୍କତମଣି ରଙ୍ଗ ନେଇ ତାଙ୍କୁ ମଧ୍ୟ ଧଳା ବା ଶ୍ୱେତା ସ୍ଫଟିକ ଭଳି କରିଦେଇଛି। ତୁମେ ତାଙ୍କୁ ମର୍କତମାଳା କରିଥିଲ, ସେ ତୁମକୁ ସ୍ୱର୍ଣ୍ଣମାଳା କରିଥିଲେ। ଦୁହେଁ ଦୁହିଁଙ୍କ ହୃଦୟରେ ଥିଲ ଓ ଭାବରେ ତନ୍ମନା ଥିଲ, ଏହା ମୁଁ ଜାଣେ। ଏ ବାଣୀ ଶୁଣି ଜାନକୀ କହିଲେ, ରାମଙ୍କୁ ଆଣି ତୋର ଆଣି ବା ଗର୍ବଗୌରବକୁ ବିଖ୍ୟାତ କର। ଦେଇଥିବା କଣ୍ଟ ବଳିଲେ ବା ଟପିଗଲେ ବଳିଷ୍ଠ ରକ୍ଷନାଥ ବା ରାକ୍ଷସ ରାଜା ମୋତେ ପୁଣି ବଳିବତ୍ ବା ବଳି ପଶୁ ଭଳି କରିବ। ମୋ ବେଦନାକୁ କ'ଣ କହିବି ରେ ହନୁ, ମୋ ବନ୍ଧୁ ଦୀନବନ୍ଧୁ, ମୁଁ ନିରକ୍ଷ ଅସହାୟ। ଏତକ କହି ରମଣୀ ଶିରୋମଣି ସୀତା ତା ଶିରୋମଣି ବା ମଥାର ମଣି ଦେଇ କହିଲେ, ଏହାକୁ ରଖ, ଏହାକୁ ଦେଇ ମୋ ଶ୍ୱଶୁର ମୋତେ ଭେଟି ଦେଇ ବନ୍ଦାଇଥିଲେ, ଦେବତାଙ୍କ ପାଇଁ ଏହା ଅମୂଲ୍ୟ। ଶ୍ୱସନସୁତ ବା ପବନସୁତ ହନୁମାନ ଏହାକୁ ବସନସ୍ଥିତ କଲେ ବା ଲୁଗାରେ ବାନ୍ଧିଲେ ଆଉ କହିଲେ, ଏକଥା କାଳ କାଳକୁ ପ୍ରସିଦ୍ଧ ହୋଇ ରହିବ। ତୁମେ କାଳ କାଳ ଅର୍ଥାତ୍ କାଳର କାଳ ସ୍ୱରୂପ ମହାଦେବଙ୍କୁ ଧ୍ୟାଇଥାଅ ବା ଧ୍ୟାନ କରି ରୁଖ। ଜନକ କୁମାରୀ ବୋଇଲେ ବା କହିଲେ, ବୃଷାଞ୍ଜନ ବା ମହାଦେବ ଯେଉଁ ରାବଣକୁ ଅନୁସରଣ କରନ୍ତି, ମୁଁ ତାରି ହାତରେ ବନ୍ଦୀ, ତୁମେ ତାଙ୍କ ବନ୍ଦୀ ବା ସ୍ତୁତିକାରୀ, ସେ ମୋତେ ନିସ୍ତାରି ପାରିବେ କି? ବିଧାତାର ମଧ୍ୟ ଆୟତ୍ତ ନାହିଁ, ଏଠିକି ଆସି ବିଚରା ବେଦ ପଢ଼ୁଛି, କେବଳ ବିଷ୍ଣୁ କାତର ହୋଇନାହାନ୍ତି, ତେଣୁ କଷ୍ଟ ଅନ୍ତର ପାଇଁ ତାଙ୍କୁ ଧ୍ୟାନ କରୁଛି। ବାତାତ୍ମଜ ବା ବାତସୁତ ହନୁ ଏହା ସତ୍ୟ ବୋଲି କହିଲେ ମଧ୍ୟ ରାମଙ୍କୁ ବିଷ୍ଣୁ କହିନାହାନ୍ତି, ସେ କେବଳ ବିଦଗ୍ଧ, ବୈଦେହୀଙ୍କ ପାଖରେ ବୈଦେହୀଶ, ଏବଂ ଏହା ହିଁ ଭଞ୍ଜୀୟ ବୈଶିଷ୍ଟ୍ୟ।

ଶୁଣିଲି କବି ସମ୍ରାଟ ଉପେନ୍ଦ୍ର ଭଞ୍ଜକୃତ ମହାକାବ୍ୟ ବୈଦେହୀ ସବିଳାସର ସଙ୍ଗୀତାତ୍ମକ ପରିବେଷଣ ବର୍ଣ୍ଣନା କରିଥିଲେ ବସନ୍ତ ମହାନ୍ତି, କଣ୍ଠଶିଳ୍ପୀମାନେ ଥିଲେ କେଶବ ଚନ୍ଦ୍ର ସାହୁ, ଅରବିନ୍ଦ ମୁଦୁଲି, ବନ୍ଦିତା ରାୟ ଏବଂ ମମତା ଶ୍ରୀଚନ୍ଦନ। ସଙ୍ଗୀତ ପରିଚାଳନା ସୁଚିତ୍ରା ମହାପାତ୍ର, ପ୍ରଯୋଜନା ପ୍ରସଞ୍ଜିତ ମହାନ୍ତି ଏବଂ ଡକ୍ଟର ଶାନ୍ତନୁ କୁମାର ରଥ। ଆକାଶବାଣୀ ଭବାନୀପାଟଣା।

ଶ୍ରୀତିବନ୍ଧୁ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ପ୍ରଚାର କରୁଛୁ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। କାର୍ଯ୍ୟକ୍ରମରେ ପ୍ରଥମେ ନେଇଛୁ ଟୁଟି ଖିଲୋନେ କଥାଚିତ୍ରରୁ, କଣ୍ଠଶିଳ୍ପୀ ୟେସୁ ଦାସ, ଗୀତ ରଚନା କୈଫି ଆଜମୀ, ସଙ୍ଗୀତ ନିର୍ଦ୍ଦେଶନା ବପି ଲେହରୀ। କଥାଚିତ୍ର ଟୁଟି ଖିଲୋନେ

0: ମଞ୍ଜିଲ କଥାଚିତ୍ରରୁ ଆସନ୍ତୁ ଶୁଣିବା କିଶୋର କୁମାରଙ୍କ ପରିବେଷିତ ଗୀତଟି। ଯୋଗେଶଙ୍କ ଗୀତରଚନାକୁ ସଙ୍ଗୀତରେ ସଜେଇଛନ୍ତି ରାହୁଲ ଦେବ ବର୍ମାନ। କଥାଚିତ୍ର ମଞ୍ଜିଲ।
1: Strepsils, giving voice to India for over 40 years, now present.

ଜୁନୁନ୍ କଥାଚିତ୍ରରୁ ଆସନ୍ତୁ ଶୁଣିବା ପରବର୍ତ୍ତୀ ଗୀତଟି। ସମୀରଙ୍କ ଗୀତ ରଚନାରୁ ଯୁଗଳକଣ୍ଠରେ ଗାଇଛନ୍ତି ଅନୁରାଧା ପଡ଼ୱାଲ ଏବଂ ଏସ୍ପି ବାଲ ସୁବ୍ରମଣ୍ୟମ। ସ୍ୱର ସଂଯୋଜନା ଆନନ୍ଦ ମିଲିନ। କଥାଚିତ୍ର ଜୁନୁନ୍।

ଅଭିଜିତ ଭଟ୍ଟାଚାର୍ଯ୍ୟ ଏବଂ ଶ୍ରେୟା ଘୋଷାଲଙ୍କ ଯୁଗଳକଣ୍ଠରେ ଆସନ୍ତୁ ଶୁଣିବା ବେସାରାମ କଥାଚିତ୍ରର ଗୀତଟି। ଗୀତ ରଚନା ରାଜୀବ ବରୱାଲ, ସଙ୍ଗୀତ ନିର୍ଦ୍ଦେଶନା ଯତୀନ ପଣ୍ଡିତ, କଥାଚିତ୍ର ବେସାରାମ।

ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆକାଶବାଣୀ ଭବାନୀପାଟଣା। ଶ୍ରୋତାବନ୍ଧୁ, ଆସନ୍ତୁ ଶୁଣିବା କେତୋଟି ଓଡ଼ିଆ କଥାଚିତ୍ରର ଗୀତ। କାର୍ଯ୍ୟକ୍ରମରେ ପ୍ରଥମେ ନେଇଛୁ ରକ୍ ଷ୍ଟାର କଥାଚିତ୍ରରୁ ଅରୁଣ ମନ୍ତ୍ରୀଙ୍କ ରଚିତ ଗୀତଟି। ଯୁଗଳକଣ୍ଠରେ ଗାଇଛନ୍ତି କୁମାର ପାପି ଏବଂ ଅନ୍ତରା। ସଙ୍ଗୀତ ନିର୍ଦ୍ଦେଶନା ଏସ୍ ଚନ୍ଦ୍ରକାନ୍ତ। କଥାଚିତ୍ର ରକ୍ ଷ୍ଟାର

ଶୁଣୁଛନ୍ତି ହେଲା ମତେ ପ୍ରେମଚର କଥାଚିତ୍ରରୁ, ହ୍ୟୁମାନ ସାଗର ଏବଂ ଇରା ମହାନ୍ତି ଗାଇଥିବା ଗୀତଟି। ଗୀତିକାର ବସନ୍ତରାଜ ସାମଲ, ସଙ୍ଗୀତକାର ପ୍ରେମ ଆନନ୍ଦ। କଥାଚିତ୍ର ହେଲା ମତେ ପ୍ରେମଚର।

ଶ୍ରୋତୃବନ୍ଧୁ ଶୁଣୁଛନ୍ତି କେତୋଟି ଓଡ଼ିଆ କଥାଚିତ୍ରର ଗୀତ ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ପରବର୍ତ୍ତୀ ଗୀତଟି ନେଇଛୁ ସପନ ନାୟିକା କଥାଚିତ୍ରରୁ। ଯୁଗଳକଣ୍ଠରେ ଶୁଣନ୍ତୁ ଉଦିତ ନାରାୟଣ ଏବଂ ପାମିଲା ଜେନ୍ ଗାଇଥିବା ଗୀତଟି। ଅରୁଣ ମନ୍ତ୍ରୀଙ୍କ ଗୀତ ରଚନାକୁ ସଙ୍ଗୀତରେ ସଜେଇଛନ୍ତି ପ୍ରଶାନ୍ତ ପାଢ଼ୀ। କଥାଚିତ୍ର ସପନର ନାୟିକା।

କାର୍ଯ୍ୟକ୍ରମରେ ଏଥର ଆସନ୍ତୁ ଶୁଣିବା ମ୍ୟାଟ୍ରିକ୍ ଫେଲ୍ କଥାଚିତ୍ରରୁ। ଗୀତିକାର ଡକ୍ଟର ନିର୍ମଳ ନାୟକ, ସଙ୍ଗୀତକାର ଅଭିଜିତ ମଜୁମଦାର, କଣ୍ଠଶିଳ୍ପୀ ସେଲ୍ ହଡ୍ଡା ଏବଂ ଇରା ମହାନ୍ତି।

କାର୍ଯ୍ୟକ୍ରମ ଶେଷରେ ଆସନ୍ତୁ ଶୁଣିବା ଧନରେ ରଖିବୁ ଶପଥ ମୋର କଥାଚିତ୍ରରୁ। ଗୀତରଚନା ଡକ୍ଟର ନିର୍ମଳ ନାୟକ, ସ୍ୱର ସଂଯୋଜନା ଶାନ୍ତିରାଜ ଖୋସଲା, ଯୁଗଳକଣ୍ଠରେ ଗାଇଛନ୍ତି କୁମାର ପାପି ଏବଂ ତପୁ ମିଶ୍ର। କଥାଚିତ୍ର ଧନରେ ରଖିବୁ ଶପଥ ମୋର।

ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆକାଶବାଣୀ ଭବାନୀପାଟଣା, ସମୟ ବର୍ତ୍ତମାନ ପୂର୍ବାହ୍ନ 10ଟା ହେବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ପ୍ରଥମେ ହିନ୍ଦୀରେ ପରେ ପରେ ଇଂରାଜୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ। ଆକାଶବାଣୀ ଦିଲ୍ଲୀରୁ ଶୁଣିପାରିବେ କିଛି କ୍ଷଣ ମଧ୍ୟରେ।

ଶ୍ରୋତବନ୍ଧୁ ଶୁଣୁଛନ୍ତି ବିଶେଷ କାର୍ଯ୍ୟକ୍ରମ ଖୋଲା ଛରକା। ମିଡିୟମ ୱେଭ୍ରେ 248 ମିଟର ତଥା 1206 କିଲୋହର୍ଜ, ଏଫ୍ଏମ୍ ଯୋଗେ 100.3 ମେଗାହର୍ଜ ଏବଂ ନ୍ୟୁଜନ୍ ଏଆଇଆର୍ ଆପ୍ ମାଧ୍ୟମରେ ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ଆଜି କାର୍ଯ୍ୟକ୍ରମର ଉପସ୍ଥାପନାରେ ମୁଁ ରୀନା, ନମସ୍କାର। ମାନବ ଜୀବନ ହେଉଛି

अनन्त आकांक्षा निरन्तर सङ्घर्ष र गभीर अनुभूतिर एक रङ्गमञ्च यही जीवनयात्रारे मनुष्य जेउँ तिनीटि पर्याय दे गति करे सेगुडिक हेला प्राप्ति अप्राप्ति एवं सम्प्राप्ति आकांक्षार पूर्णता आउ संसारर मोह नैतिक भौतिक जगतरे प्राप्ति कहिले साधारणत सफलता धन सम्पत्ति जस एवं सांसारिक सुखर उपलब्धि ମନୁଷ୍ୟ ନିଜ କର୍ମ ଓ ବାସନା ଦ୍ୱାରା ଯାହା କିଛି ହାସଲ କରେ ତାହା ହିଁ ପ୍ରାପ୍ତି ପ୍ରାପ୍ତି ମନୁଷ୍ୟକୁ ସାମୟିକ ଭାବେ ଆହ୍ଲାଦିତ କରେ ଏହା ଅହଙ୍କାରକୁ ପରିପୁଷ୍ଟ କରିବାର ସୁଯୋଗ ଦିଏ ଭୌତିକ ପ୍ରାପ୍ତି ସହିତ ମନୁଷ୍ୟ ମନରେ ଅହଂ ଭାବନାର ଭଦ୍ରେକ ହୁଏ

ଅପ୍ରାପ୍ତି ହେଉଛି ମନୁଷ୍ୟ ପାଇଁ ସବୁଠାରୁ ବଡ଼ ଶିକ୍ଷକ। ଯେତେବେଳେ ମନୁଷ୍ୟ ନିଜ ଚେଷ୍ଟା ସତ୍ତ୍ୱେ କିଛି ପାଇବାରୁ ବଞ୍ଚିତ ରହେ, ସେତେବେଳେ ସେ ନିଜର ସୀମିତ ସାମର୍ଥ୍ୟ ବିଷୟରେ ଅବଗତ ହୁଏ। ଅପ୍ରାପ୍ତି ହିଁ ମନୁଷ୍ୟକୁ ସଂସାରରେ ଅନିତ୍ୟତା ବିଷୟରେ କହେ। ଏହା ଅହଂକାରକୁ ଚୂର୍ଣ୍ଣ କରି ମନରେ ନମ୍ରତା ଆଣେ ଏବଂ ଈଶ୍ୱରୀୟ ସତ୍ତା ପ୍ରତି ସମର୍ପଣ ଭାବ ଜାଗ୍ରତ କରେ। ପ୍ରକୃତରେ ଅପ୍ରାପ୍ତି ହେଉଛି ଜ୍ଞାନର ସେହି ପ୍ରାଥମିକ ଦ୍ୱାର ଯାହା ମନୁଷ୍ୟକୁ ବାହ୍ୟ ଜଗତରୁ ମୁହଁ ଫେରାଇ ଅନ୍ତର୍ଜଗତକୁ ଦର୍ଶନ କରାଏ। ସମ୍ୟକ୍ ଉପଲବ୍ଧି ବି ପରମ ଶାନ୍ତି। ସମ୍ପ୍ରାପ୍ତି ଶବ୍ଦଟିର ଅର୍ଥ କେବଳ ପାଇବା ନୁହେଁ, ବରଂ ସମ୍ୟକ୍ ରୂପେ ପ୍ରାପ୍ତି। ଏହା ଭୌତିକ ବସ୍ତୁର ସଂଗ୍ରହ ନୁହେଁ, ବରଂ ଆତ୍ମଜ୍ଞାନ, ଆତ୍ମସନ୍ତୋଷ ଏବଂ ଭଗବତ ପ୍ରେମର ପରମ ଉପଲବ୍ଧି। ଯେଉଁଠାରେ ପ୍ରାପ୍ତିର ଗର୍ବ ନଥାଏ ଏବଂ ଅପ୍ରାପ୍ତିର କ୍ଷୋଭ ନଥାଏ, ସେହି ସମଭାବାପନ୍ନ ସ୍ଥିତି ହିଁ ସମ୍ପ୍ରାପ୍ତି। ଏହା ଗୀତାର ସ୍ଥିତପ୍ରଜ୍ଞ ଅବସ୍ଥା ସଦୃଶ। ସମ୍ପ୍ରାପ୍ତିରେ ପହଞ୍ଚିବା ପରେ ମନୁଷ୍ୟ ବୁଝିପାରେ ସେ ଜଗତର ପ୍ରଶସ୍ତ ସୁଖ ଦୁଃଖ କ୍ଷଣସ୍ଥାୟୀ, ନିଜ ଆତ୍ମା ହିଁ ଆନନ୍ଦର ପ୍ରକୃତ ଉତ୍ସ ବୋଲି।

ଶ୍ରୋତାବନ୍ଧୁ, ବର୍ଷାର ପ୍ରଥମ ଥାରା, ସବୁଜ ଭରା ଧରଣୀ, ମନ୍ଦିରରେ ହର ହର ମହାଦେବର ଗୁଞ୍ଜନ, ଆଉ ଶିବାଳୟରେ ଶ୍ରଦ୍ଧାଳୁଙ୍କ ଭିଡ଼ ସଙ୍କେତ ଦିଏ ପବିତ୍ର ମାସ ଶ୍ରାବଣର ଆରମ୍ଭ। ହିନ୍ଦୁ ପଞ୍ଚାଙ୍ଗ ଅନୁଯାୟୀ ଶ୍ରାବଣ ମାସ ବର୍ଷର ସବୁଠାରୁ ପବିତ୍ର ମାସ ଅଟେ। ଧାର୍ମିକ ମାନ୍ୟତା ଅନୁଯାୟୀ ଏହି ମାସଟି ପୁରାପୁରି ମହାଦେବଙ୍କୁ ସମର୍ପିତ ଅଟେ। ଏହି ମାସରେ ସ୍ୱଚ୍ଛ ମନରେ ବ୍ରତ ଏବଂ ଜଳାଭିଷେକ କରିବା ଦ୍ୱାରା ଦେବଦେବ ମହାଦେବ ପ୍ରସନ୍ନ ହୋଇଥାନ୍ତି ବୋଲି ଭକ୍ତଙ୍କ ବିଶ୍ୱାସ। ପୌରାଣିକ କଥା ଅନୁଯାୟୀ ସମୁଦ୍ର ମନ୍ଥନରେ ବାହାରିଥିବା ହଳାହଳ ବିଷକୁ ନେଇ ସାରା ସୃଷ୍ଟି ସଙ୍କଟରେ ପଡ଼ିଯାଇଥିଲା, ଆଉ ସେହି ସମୟରେ ମହାଦେବ ସେହି ବିଷକୁ ପାନ କରି ନିଜ କଣ୍ଠରେ ଧାରଣ କରିଥିଲେ। ସଂସାରକୁ ରକ୍ଷା କରିଥିଲେ, ତେଣୁ ତାଙ୍କୁ ନୀଳକଣ୍ଠ ବୋଲି କୁହାଯାଏ। ତେବେ ବିଷର ତୀବ୍ରତାକୁ ଧୀର କରିବା ପାଇଁ ଦେବାଦେବୀମାନେ ପ୍ରଭୁ ଶିବଶମ୍ଭୁଙ୍କୁ ଜଳ ଅର୍ପଣ କରିଥିଲେ। ସେବେଠାରୁ ଶ୍ରାବଣ ମାସରେ ଶିବଲିଙ୍ଗରେ ଜଳ, କ୍ଷୀର, ବେଲପତ୍ର, ଦୁଦୁରା ଫୁଲ ଏବଂ ଭାଙ୍ଗ ଚଢ଼ାଇବାର ପ୍ରଥା ଚଳିଆସିଛି। ଏହି ମାସଟିର ସବୁ ସୋମବାରକୁ ଶିବବ୍ରତ ରୂପେ ପାଳନ କରିଥାନ୍ତି ଭକ୍ତ। ଶ୍ରଦ୍ଧାଳୁ ଶିବ ମନ୍ଦିର ଯାଇ ରୁଦ୍ରାଭିଷେକ କରିଥାନ୍ତି। ମହାମୃତ୍ୟୁଞ୍ଜୟ ମନ୍ତ୍ର ଏବଂ ଓଂ ନମଃ ଶିବାୟ ଜପ କରି ରୁଦ୍ରାଭିଷେକ କରିଥାନ୍ତି। କାଉଁରିଆ ଯାତ୍ରାରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଗଙ୍ଗା ତଥା ଅନ୍ୟାନ୍ୟ ପବିତ୍ର ନଦୀର ଜଳ ଆଣି ଶିବଲିଙ୍ଗର ଅଭିଷେକ କରିଥାନ୍ତି। ସେହିଭଳି ଆଧୁନିକ ବିଜ୍ଞାନ ଏବଂ ଆୟୁର୍ବେଦ ବିଜ୍ଞାନ ଅନୁଯାୟୀ ବର୍ଷା ଋତୁରେ ଆମର ପାଚନ ଶକ୍ତି ଅପେକ୍ଷାକୃତ ଦୁର୍ବଳ ହୋଇଯାଇଥାଏ। ଋତୁ ପରିବର୍ତ୍ତନ ଏବଂ ବାୟୁମଣ୍ଡଳର ଆର୍ଦ୍ରତା ହେତୁ ବ୍ୟାକ୍ଟେରିଆ, ଭାଇରସ୍ ଏବଂ ଫଙ୍ଗସ୍ ବାୟୁମଣ୍ଡଳରେ ଶୀଘ୍ର ବଢ଼ିଥାନ୍ତି, ଯାହାଦ୍ୱାରା ସଂକ୍ରମଣ ଏବଂ ପେଟ ରୋଗ ହେବାର ବିପଦ ବଢ଼ିଯାଇଥାଏ। ତେଣୁ ଶ୍ରାବଣରେ ହାଲକା ଫୁଲକା ତାଜା ତଟକା ଭୋଜନ ଗ୍ରହଣ କରିବା ଉଚିତ। ଆଉ ଏହି ପରମ୍ପରା ବିକଶିତ ହୋଇଥିଲା ଉପବାସ ବା ନିୟନ୍ତ୍ରିତ ଭୋଜନ ଦ୍ୱାରା ଶରୀରକୁ ଆରାମ ମିଳିଥାଏ, ପାଚନତନ୍ତ୍ର ଉପରେ ପଡ଼ୁଥିବା ଚାପର ପ୍ରଭାବ କମିଥାଏ। ଶ୍ରାବଣ ମାସରେ ଆମିଷ ଭୋଜନ, ମଦ୍ୟପାନ ଏବଂ ତାମସିକ ଭୋଜନକୁ ବର୍ଜିତ କରାଯାଏ। ସଂଯମ, ସେବା ଏବଂ ଦାନ ଗୁଣ ଆଚରଣ ପୂର୍ବକ ଏହି ମାସଟିକୁ ମହାଦେବ ଶିବଶମ୍ଭୁଙ୍କ ପୂଜାର୍ଚ୍ଚନାରେ ଲଗାଇବା ଆମର ଅମୂଲ୍ୟ ଜୀବନର କିଛି କ୍ଷଣକୁ ଏହି ମାସଟି କେବଳ ଗୋଟିଏ ଧାର୍ମିକ ମାସ ନୁହେଁ, ବରଂ ପ୍ରକୃତି, ସ୍ୱାସ୍ଥ୍ୟ ଏବଂ ଆଧ୍ୟାତ୍ମିକ ଜୀବନ ମଧ୍ୟରେ ସନ୍ତୁଳନ ସ୍ଥାପନର ଗୋଟିଏ ଅବସର ଅଟେ।

ପଶ୍ଚିମ ଓଡ଼ିଶାର ବଲାଙ୍ଗୀର ଏବଂ କଳାହାଣ୍ଡି ଜିଲ୍ଲାରେ ଢାପ ନୃତ୍ୟ ଉତ୍ପତ୍ତି, ଯାହା ପଶ୍ଚିମାଞ୍ଚଳର ଏକ ସାଂସ୍କୃତିକ ଐତିହ୍ୟ। ପଶ୍ଚିମ ଭାଗର କନ୍ଦ ଜନଜାତି ଦ୍ୱାରା ପରିବେଷଣ କରାଯାଇଥିବା ଏହି ଲୋକନୃତ୍ୟ ଏକ ପ୍ରାଚୀନ ସାମାଜିକ ସାଂସ୍କୃତିକ ଗୋଷ୍ଠୀ ନୃତ୍ୟ, ପୁରୁଷ ଏବଂ ମହିଳା ଏକତ୍ର ନାଚୁଥିବା ଏକ ଲୋକନୃତ୍ୟ। ଗୋଟିଏ ଗାଁର ପୁରୁଷ ଅନ୍ୟ ଗାଁର ମହିଳା ସହିତ ନୃତ୍ୟ କରିଥାନ୍ତି, ଯାହା ସେମାନଙ୍କର ଏକତାର ପ୍ରତୀକ। ଏହି ନୃତ୍ୟ ସାଧାରଣତଃ ଅବିବାହିତା ଝିଅ ଏବଂ ପୁଅମାନେ ପରିବେଷଣ କରିଥାନ୍ତି। ବିବାହ ତଥା କନ୍ଧ ସମ୍ପ୍ରଦାୟର ପର୍ବପର୍ବାଣି, ଗାଁରେ ଅତିଥିମାନଙ୍କ ସ୍ୱାଗତ କରିବା ଅବସରରେ ଏହି ନୃତ୍ୟ ପରିବେଷଣ କରାଯାଇଥାଏ। ଏହି ନୃତ୍ୟରେ ବ୍ୟବହୃତ ହେଉଥିବା ସ୍ୱତନ୍ତ୍ର ବାଦ୍ୟ ବବୁଲ ଗଛର କାଠରେ ତିଆରି ହୋଇଥାଏ। ମୁଖ୍ୟତଃ ଏହା ତାଙ୍କୁ ବାଦ୍ୟଯନ୍ତ୍ରଠାରୁ ଆକାରରେ ଏହା ମୁଖ୍ୟତଃ ଚାଙ୍ଗୁ ବାଦ୍ୟଯନ୍ତ୍ରଠାରୁ ଆକାରରେ ଟିକିଏ ବଡ଼ ଏବଂ ତାକୁ କାଖେଇ ବଜାଯାଇଥାଏ। ପୁରୁଷ କଳାକାରଙ୍କ ବାମ କାନ୍ଧରେ ଢାପ ଝୁଲାଯାଇଥାଏ। ସେମାନେ ଉଭୟ ହାତରେ ବାଦ୍ୟଯନ୍ତ୍ର ବଜାନ୍ତି। ଢାପ ସହିତ ଅନ୍ୟାନ୍ୟ ବାଦ୍ୟଯନ୍ତ୍ର ଢୋଲ, ତାସା, ମହୁରୀ, ନିଶାନ ଏବଂ ଗିନି ମଧ୍ୟ ବଜାଯାଏ। ବାଡ଼ି ଢାପ, ବିହାତ ଢାପ, ବର୍ନି ଠାପ, ସଙ୍କଳା ଠାପ, ଖେଜା ଠାପ, ପରବ ଠାପ, ଧଙ୍ଗରା ଥାଙ୍ଗରି ଠାପ, ଜନଜାତିଙ୍କ ବିଭିନ୍ନ ଅବସରରେ ଢାପ ନୃତ୍ୟ ସହିତ ଏକତ୍ର ପରିବେଷଣ କରାଯାଇଥାଏ। ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇରେ ଏହି ନୃତ୍ୟ ପରିବେଷଣ କରାଯାଇଥାଏ। ଏହି ନୃତ୍ୟ ମାଧ୍ୟମରେ ସ୍ଥାନୀୟ ଦେବାଦେବୀଙ୍କୁ ପ୍ରାର୍ଥନା କରାଯାଇଥାଏ। ଗ୍ରାମର ମୁଖିଆ କାନ୍ଧରେ କୁରାଳି ଧରି ନୃତ୍ୟ କରନ୍ତି, ଯାହା ପୁରୁଷମାନେ ନିଜ ଗାଁର ମହିଳାମାନଙ୍କ ଅଖଣ୍ଡତାକୁ ରକ୍ଷା କରୁଥିବାର ପ୍ରତୀକ ହୋଇଥାଏ। ବିବାହ ଢାପରେ ନୃତ୍ୟଶିଳ୍ପୀ ନୃତ୍ୟ କରି ନୂତନ ଦମ୍ପତିକୁ ସେମାନଙ୍କର ଉତ୍ତମ ବୈବାହିକ ଜୀବନ ପାଇଁ ଆଶୀର୍ବାଦ କରିବାକୁ ପୃଥିବୀ ମାତାଙ୍କୁ ଅନୁରୋଧ କରନ୍ତି। ଢାପ ନୃତ୍ୟ ଜନଜୀବନ, ପୁରାଣର ବିଷୟ, ଶାସ୍ତ୍ର ସଂସ୍କରଣ, ଯୋଗ ଏବଂ ସାମାଜିକ ସାଂସ୍କୃତିକ କାର୍ଯ୍ୟକଳାପ, କନ୍ଧ ଜାତିର ଏକତା ଏବଂ ଅଖଣ୍ଡତା ଦେଖିବାର ପ୍ରତୀକ। ଢାପ ନୃତ୍ୟ ପ୍ରଦର୍ଶନ କରୁଥିବା ପୁରୁଷମାନେ ଧୋତି ଏବଂ ଗାମୁଛା ପରିଧାନ କରୁଥିବା ବେଳେ ମହିଳାମାନେ ପାରମ୍ପରିକ ଶାଢ଼ୀ ସହିତ ଅଳଙ୍କାର ଭାବେ ଖଗଲା, ଘିକା, କ୍ଲିପ୍, ପାଇଁଜି, ବାହୁବଲି, ଭତ୍ରିଆ ଏବଂ ରଙ୍ଗୀନ ଚୁଡ଼ି ଆଦି ପିନ୍ଧିଥାନ୍ତି।

ପ୍ରତୀକ ଢାପ ନୃତ୍ୟ ପ୍ରଦର୍ଶନ କରୁଥିବା ପୁରୁଷମାନେ ଧୋତି ଏବଂ ଗାମୁଛା ପରିଧାନ କରୁଥିବା ବେଳେ ମହିଳାମାନେ ପାରମ୍ପରିକ ଶାଢ଼ୀ ସହିତ ଅଳଙ୍କାର ଭାବେ ଖଗଲା, ଘିକା, କ୍ଲିପ୍, ପାଇଁଜି, ବାହୁବଲି, ଭତ୍ରିଆ ଏବଂ ରଙ୍ଗୀନ ଚୁଡ଼ି ଆଦି ପିନ୍ଧିଥାନ୍ତି।

ସୃଷ୍ଟିକର୍ତ୍ତାଙ୍କ ସୃଷ୍ଟିରେ ସବୁ ଜିନିଷର ମୂଲ୍ୟ ଥାଏ। ତାଙ୍କର ସୃଷ୍ଟି କେବେ ବୃଥା ନୁହେଁ। ସିଏ ମନୁଷ୍ୟ ହେଉ ବା ପଶୁପକ୍ଷୀ ହେଉ, କୀଟପତଙ୍ଗ ହେଉ ବା ଉଦ୍ଭିଦ ହେଉ, ଘାସଠାରୁ ଆରମ୍ଭ କରି ବଡ଼ ବଡ଼ ଗଛ ପର୍ଯ୍ୟନ୍ତ ସବୁ ଉଦ୍ଭିଦ କିଛି କିଛି ମହତ ଗୁଣ ନେଇ ସୃଷ୍ଟି। କିଏ ପୂଜା ପାଏ, କିଏ ଫୁଲ ଫଳ ଦିଏ, ତ କିଏ ଔଷଧୀୟ ଗୁଣରେ ପରିପୂର୍ଣ୍ଣ ଥାଏ। ସେହିଭଳି ଏକ ଉପକାରୀ ବୃକ୍ଷ ହେଉଛି ପଳାଶ ବୃକ୍ଷ। ପଳାଶ ଫୁଲ ଦୂରରୁ ଦେଖିଲେ ଖୁବ୍ ସୁନ୍ଦର ଦେଖାଯାଏ, କିନ୍ତୁ ତାହା ପାଶହୀନ। ତେଣୁ କୁହାଯାଏ, ପଳାଶ ଫୁଲ ଦିଶେ କେଡ଼େ ମନୋହର, ବାସେ ନାହିଁ ବୋଲି ସେ ତ ପାଏ ନା ଆଦର। କିନ୍ତୁ ବାସ୍ତବରେ ପଳାଶ ପୁଷ୍ପରୁ ମଧୁ ସଂଗ୍ରହ କରି ମହୁମାଛି ଯେଉଁ ମହୁ ପ୍ରସ୍ତୁତ କରୁଛି, ତାହା ଔଷଧ ଭାବରେ ତଥା ଦୈନନ୍ଦିନ କର୍ମରେ ଉପଯୋଗ ହୁଏ। ଏହା ବ୍ୟତୀତ ପଳାଶ ବୃକ୍ଷର ସର୍ବାଙ୍ଗ ପତ୍ର, ପୁଷ୍ପ, ଫଳ, ମଞ୍ଜି, ମୂଳ ଓ ଛାଲି ଆୟୁର୍ବେଦୀୟ ଔଷଧ ଭାବରେ ଉପଯୋଗ ହେଉଛି। ଅଗ୍ନିମାନ୍ଦ୍ୟ, ଗ୍ରହଣୀ, ଅର୍ଷ ରୋଗରେ ଏହାର ଛାଲିକୁ ଜଳରେ ସିଝାଇ ସେକ ଦିଆଯାଏ। ବ୍ରଣ ଏବଂ ଅର୍ଷରେ ଏହାର କ୍ୱାତ୍ ଦ୍ରବ୍ୟରେ ଧୌତ କଲେ ସୁଫଳ ମିଳିଥାଏ। ପଳାଶ ମଞ୍ଜିର ଚୂର୍ଣ୍ଣ ସେବନ କଲେ କୃମି ନଷ୍ଟ ହୁଏ। ଚର୍ମ ରୋଗରେ ଏହାର ମଞ୍ଜି ଏବଂ ପୁଷ୍ପ ଲେପ ଦିଆଯାଏ। ଅପସ୍ମାର ରୋଗରେ ମଞ୍ଜିର ଚୂର୍ଣ୍ଣ ନଶ୍ୟ ରୂପେ ଧାରଣ କରାଯାଏ। ମୂତ୍ର ରୋଗରେ ଏହାର ପୁଷ୍ପ ସେବନ କରାଯାଏ। ଉଦର ରୋଗରେ ପଳାଶ କ୍ଷୀର ଶୂଳ ବା ବଥା ଦୂର କରିଥାଏ। ଏହାର ନିର୍ଯ୍ୟାସ ଅମଳନାଶକ ଏବଂ ସଂଗ୍ରାହୀ ହେତୁ ଉଦରଜନିତ ରୋଗରେ ବ୍ୟବହୃତ ହୁଏ। ପଳାଶ ପତ୍ରକୁ ଉଷୁମ କରି ପୀଡ଼ାଯୁକ୍ତ ସ୍ଥାନରେ ବାନ୍ଧିଲେ ଉପଶମ ମିଳିଥାଏ। ହାଡ଼ ଭାଙ୍ଗି ଯାଇଥିଲେ ଏହାର ଛାଲି, ପୁଷ୍ପ ଓ ନିର୍ଯ୍ୟାସର ଲେପ ଦେଇ ଠିକ୍ ଭାବରେ ବାନ୍ଧିଦେଲେ ଏହା ହାତକୁ ହାଡ଼କୁ ଯୋଡ଼ିବାରେ ସହାୟକ ହୋଇଥାଏ। ଏହାର ପୁଷ୍ପ ଜ୍ୱର, ଦାହ, ଅତି ସ୍ୱେଦ ନାଶ କରିଥାଏ। ପଳାଶର ପଞ୍ଚାଙ୍ଗ ରସାୟନ ଖୁବ୍ ଉପାଦେୟ। ପଳାଶର ଏତେ ଗୁଡ଼ିଏ ବ୍ୟାଧିନାଶକ ଔଷଧୀୟ ଗୁଣ ଥିବାରୁ ତାହା ଆମ ପାଇଁ ମୂଲ୍ୟବାନ। ସବୁ ଉଦ୍ଭିଦର ମହତ୍ତ୍ୱ ଥିବା ହେତୁ ଆମେ କୌଣସି ଉଦ୍ଭିଦକୁ ଅଣଦେଖା ନକରି ତାହାର ଯତ୍ନ ନେବା, ଗଛ କାଟିବା ନାହିଁ, ବରଂ ନୂଆ ଗଛଟିଏ ଲଗାଇବା ଓ ତାର ଯତ୍ନ ନେବା ଉଚିତ।

ଶ୍ରୋତବନ୍ଧୁ ଜାଣିଛନ୍ତି କି ପଶ୍ଚିମ ଓଡ଼ିଶାର ସମୃଦ୍ଧି ଏବଂ ଲୋକ ସଂସ୍କୃତି ଆଉ ପରମ୍ପରାରେ ସାତ ଭଉଣୀଙ୍କ ପୂଜନର ଏକ ଅତ୍ୟନ୍ତ ଲୋକମାନ୍ୟତା ରହିଛି। ଏହି ସାତ ଭଉଣୀଙ୍କ ମଧ୍ୟରେ ସବୁଠାରୁ ବଡ଼ ହେଉଛନ୍ତି ସମ୍ବଲପୁରର ମୁଖ୍ୟ ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ୱରୀ ଦେବୀ। ବଲାଙ୍ଗୀରର ପାଟଣାଗଡ଼ ସ୍ଥିତ ତଥା ଚୌହାନ ରାଜବଂଶର କୁଳଦେବୀ ମା ପାଟଣେଶ୍ୱରୀ। କଳାହାଣ୍ଡିର ଭବାନୀପାଟଣାରେ ନିଜର ପ୍ରସିଦ୍ଧ ଛତର ଯାତ୍ରା ପାଇଁ ବିଖ୍ୟାତ ମା ମାଣିକେଶ୍ୱରୀ ଦେବୀ। ସୁବର୍ଣ୍ଣପୁରର ରକ୍ଷାକାରୀ ଅଧିଷ୍ଠାତ୍ରୀ ଦେବୀ ମା ସୁରେଶ୍ୱରୀ। ସମ୍ବଲପୁରର ମହାନଦୀ ତଟରେ ଭକ୍ତଙ୍କ ଘଣ୍ଟିରେ ସଜ୍ଜିତ ତଥା ଯାତ୍ରୀଙ୍କ ରକ୍ଷାକାରିଣୀ ଦେବୀ ମା ଘଣ୍ଟେଶ୍ୱରୀ। ସୋନପୁରର ଉଲୁଣ୍ଡା ଜଙ୍ଗଲରେ ବିରାଜମାନ ସୁରେଶ୍ୱରୀଙ୍କ ରୂପ ମା ମେଟାକାନି ଏବଂ ସୀମାପାର ହେଲେ ମଧ୍ୟ ଏହାର ଲୋକ ସଂସ୍କୃତି ଗଭୀରତାରେ ଜଡ଼ିତ ମା ଚନ୍ଦ୍ରହାସିନୀ ଅଟନ୍ତି ସାତ ଭଉଣୀ। ସବୁ ଦେବୀ ପଶ୍ଚିମ ଓଡ଼ିଶାର ସୁରକ୍ଷା ସମୃଦ୍ଧି ଏବଂ ଅତୁଟ ଜନ ଆସ୍ଥାର ପ୍ରମୁଖ ଆଧାର ଅଟନ୍ତି।

ଭୂତଳ ଜଳସ୍ତର ହ୍ରାସ ସମ୍ପର୍କରେ ଆମେ ସମସ୍ତେ ଜାଣିଛୁ, କିନ୍ତୁ ଏହାର କାରଣଗୁଡ଼ିକ ବିଷୟରେ ଜାଣିଛୁ କି ଆମେ? ଆଧୁନିକ ଜୀବନଶୈଳୀରେ ଆମେ ଖୁବ୍ ଅଧିକ ନିର୍ଭରଶୀଳ ଆଧୁନିକ ଉପକରଣ ଉପରେ, ଡିଶ୍ ୱାସର୍, ୱାସିଂ ମେସିନ୍ ଭଳି ଉପକରଣରେ ପାରମ୍ପରିକ ପଦ୍ଧତି ଅପେକ୍ଷା ଅଧିକ ଜଳ ବ୍ୟବହୃତ ହୁଏ ଏବଂ ପ୍ରତିଥର ଏହି ମାଧ୍ୟମରେ ଖୁବ୍ ଅଧିକ ପରିମାଣର ପାଣି ଖର୍ଚ୍ଚ ହୋଇଥାଏ। ଭର୍ଚୁଆଲ୍ ପାଣି ବ୍ୟବହାର ଏଭଳି ବ୍ୟବହାରକୁ ବୁଝାଏ ଯେଉଁଥିରେ ଆମେ ପାଣିକୁ ସିଧାସଳଖ କୌଣସି ପିଇବା କିମ୍ବା ଧୋଇବା କାର୍ଯ୍ୟରେ ବ୍ୟବହାର କରିନଥାଉ। ବିଭିନ୍ନ ରିପୋର୍ଟ ମୁତାବକ ବିଭିନ୍ନ ପ୍ରକାରର ଭର୍ଚୁଆଲ୍ ବ୍ୟବହାରରେ ମଧ୍ୟ ଭୂତଳ ଜଳର ଅପଚୟ ଘଟିଥାଏ, ଯେପରିକି କୌଣସି ଅର୍ଣ୍ଣାମେଣ୍ଟାଲ୍ ପ୍ଲାଣ୍ଟରେ ପାଣି ଦେବାରେ ବ୍ୟବହୃତ ଜଳ କିମ୍ବା କୌଣସି ନିର୍ମାଣ କାମରେ ବ୍ୟବହୃତ ଜଳ। ପାଣି ପାଇପ୍ ଲିକ୍ ବା ଛିଦ୍ର ଖୁବ୍ ସାଧାରଣ ସମସ୍ୟାଟିଏ। ଆମ ଜାଣତରେ ଏଥିରୁ ଖୁବ୍ କମ୍ ପରିମାଣରେ ଜଳ ଅପଚୟ ହୁଏ, କିନ୍ତୁ ମହଜୁଦ ଥିବା ତଥ୍ୟ ଅନୁଯାୟୀ ସହରୀ ଜଳ ଯୋଗାଣ ପାଇପ୍ରେ ଭୂତଳ ଜଳର ପ୍ରାୟ 30-40% ଜଳ ନଷ୍ଟ।

ହୋଇଥାଏ। ଶିଳ୍ପାୟନ ଭୂତଳ ଜଳ ଶୋଷିବାର ଏକ ପ୍ରମୁଖ କାରଣ। ତାପଜ ବିଦ୍ୟୁତ କେନ୍ଦ୍ରରେ ମଧ୍ୟ ବିଦ୍ୟୁତ ଉତ୍ପାଦନ ପାଇଁ ବ୍ୟବହାର କରାଯାଉଥିବା ଟର୍ବାଇନ୍କୁ ଥଣ୍ଡା ରଖିବା ପାଇଁ କୋଟି କୋଟି ଲିଟର ଜଳ ଆବଶ୍ୟକ ହୁଏ। ସେହିପରି ଷ୍ଟିଲ୍ରୁ ନେଇ କାଗଜ ଓ କପଡ଼ା ଶିଳ୍ପ ଭଳି ବଡ଼ ବଡ଼ କଳକାରଖାନାଗୁଡ଼ିକରେ ମଧ୍ୟ ଭୂତଳ ଜଳ ଶୋଷଣରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି। ପ୍ରସାଧନୀ ବା କସ୍ମେଟିକ୍ ଉଦ୍ୟୋଗ ମୁଖ୍ୟତଃ ଦୁଇଟି ପ୍ରମୁଖ ଉପାୟରେ ଭୂତଳ ଜଳ ବା ଗ୍ରାଉଣ୍ଡ ୱାଟର ଉପରେ ପ୍ରଭାବ ପକାଇଥାଏ। ଅତିରିକ୍ତ ଭୂତଳ ଜଳ ଉତ୍ତୋଳନ ଏବଂ କ୍ଷତିକାରକ ରାସାୟନିକ ମାଧ୍ୟମରେ ଭୂତଳ ଜଳସ୍ତରକୁ ଦୂଷିତ କରିବା, ଶ୍ୟାମ୍ପୁ, ଲୋସନ୍, କ୍ରିମ୍, ଫେସ୍ୱାଶ୍, କଣ୍ଡିସନର ଏପରିକି ପରଫ୍ୟୁମ୍ ଆଦି ଏକାଧିକ ପ୍ରସାଧନ ସାମଗ୍ରୀ ପ୍ରସ୍ତୁତକାରୀ କମ୍ପାନୀଗୁଡ଼ିକ ଗଭୀର ନଳକୂପ ମାଧ୍ୟମରେ ଅନିୟନ୍ତ୍ରିତ ଭାବରେ ଭୂଗର୍ଭସ୍ଥ ମଧୁର ଜଳ ଉତ୍ତୋଳନ କରିଥାନ୍ତି, ଯାହାଫଳରେ ଜଳସ୍ତର କ୍ରମାଗତ ଭାବେ ତଳକୁ ଖସିଚାଲେ।

ଶ୍ରୋତବନ୍ଧୁ ଆସନ୍ତୁ ଜାଣିବା ଇତିହାସ ପୃଷ୍ଠାରୁ ଆଜି ଦିନର ମହତ୍ତ୍ୱ ସମ୍ପର୍କରେ। 1905 ଅଗଷ୍ଟ ମାସ 7 ତାରିଖ କୋଲକାତାର ଟାଉନ୍ ହଲ୍ଠାରେ ଏକ ଐତିହାସିକ ବୈଠକ ଅନୁଷ୍ଠିତ ହୋଇଥିଲା। ଇଂରେଜ ସରକାରଙ୍କ ବଙ୍ଗ ବିଭାଜନ ବିରୋଧରେ ସ୍ୱଦେଶ ଆନ୍ଦୋଳନ ଶୁଭାରମ୍ଭ ହେଲା। ବିଦେଶୀ ବସ୍ତୁର ବର୍ଜନ ତଥା ବହିଷ୍କାର କରିଥିଲେ ଭାରତୀୟ। 1941 ଆଜିର ଦିନରେ ନୋବେଲ ପୁରସ୍କାର ପ୍ରାପ୍ତ ମହାନ କବି ଏବଂ ଭାରତ ବଙ୍ଗର ରାଷ୍ଟ୍ରଗୀତ ରଚନାକାରୀ ଗୁରୁଦେବ ରବୀନ୍ଦ୍ରନାଥ ଟେଗୋରଙ୍କ ନିଧନ ହୋଇଥିଲା। 1925 ପ୍ରସିଦ୍ଧ କୃଷି ବୈଜ୍ଞାନିକ ଏବଂ ହରିତ କ୍ରାନ୍ତିର ପ୍ରମୁଖ ଏମ୍ଏସ୍ ସ୍ୱାମୀନାଥନଙ୍କ ଜନ୍ମ। 1942 ଆଜିର ଦିନରେ ବମ୍ବେରେ କଂଗ୍ରେସ ବୈଠକରେ ଭାରତ ଛାଡ଼ ଆନ୍ଦୋଳନର ପ୍ରସ୍ତୁତି ହୋଇଥିଲା। 2019 ଜମ୍ମୁ କାଶ୍ମୀରର ପୁନର୍ଗଠନ ବିଧେୟକ ରାଜ୍ୟସଭାରେ ପ୍ରେରିତ କରାଯାଇ ଯାହାଫଳରେ ଅନୁଚ୍ଛେଦ 370କୁ ନିରସ୍ତ କରାଯାଇ ଜମ୍ମୁ ଓ କାଶ୍ମୀରକୁ 2 କେନ୍ଦ୍ରଶାସିତ ଅଞ୍ଚଳରେ ବିଭାଜିତ କରାଗଲା। ଆଜି ହେଉଛି 12ତମ ହସ୍ତତନ୍ତ ଦିବସ ବା ନ୍ୟାସନାଲ୍ ହ୍ୟାଣ୍ଡଲୁମ୍ ଡେ। 1905 ଅଗଷ୍ଟ 7 ତାରିଖ ଦିନ ଆମ ଦେଶରେ ଇଂରେଜ ସରକାରଙ୍କ ବିଦେଶୀ ବସ୍ତୁ ବର୍ଜନ ଉଦ୍ଦେଶ୍ୟରେ ସ୍ୱଦେଶୀ ଆନ୍ଦୋଳନ ଆରମ୍ଭ ହୋଇଥିଲା। ଏହି ଆନ୍ଦୋଳନର ସ୍ମୃତି ଉଦ୍ଦେଶ୍ୟରେ ଭାରତ ସରକାର 2015 ଅଗଷ୍ଟ 7 ତାରିଖକୁ ପ୍ରଥମ ହସ୍ତତନ୍ତ ଶିଳ୍ପ ଦିବସ ରୂପେ ପାଳନ କରିଥିଲେ। ଦେଶର ସମସ୍ତ ବୁଣାକାର ହସ୍ତତନ୍ତ ଶିଳ୍ପୀମାନଙ୍କୁ ସମ୍ମାନ ଦେବା ଏବଂ ହସ୍ତତନ୍ତ ତଥା ବୟନ ଉଦ୍ୟୋଗକୁ ପ୍ରଶ୍ରୟ ଦେବା ଲକ୍ଷ୍ୟରେ ଏହି ଦିବସଟି ଆମ ଦେଶରେ ପାଳିତ ହେଉଛି।

ଶ୍ରୋତାବନ୍ଧୁ, ସମୟ ହୋଇଗଲାଣି କାର୍ଯ୍ୟକ୍ରମକୁ ବିରାମ ଦେବା ପାଇଁ। ହେଲେ ଆଜିର କାର୍ଯ୍ୟକ୍ରମଟି କେମିତି ଲାଗିଲା ଆମକୁ ନିଶ୍ଚୟ ମତାମତ ଦେବେ। ଆମର ଠିକଣାଟି ହେଲା ଚିଠି ପାଇଛୁ କାର୍ଯ୍ୟକ୍ରମ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ଭବାନୀପାଟଣା, ପିନ୍ ନମ୍ବର 7660001। ଆମକୁ ହ୍ୱାଟ୍ସଆପ୍ ମାଧ୍ୟମରେ ଯୋଗାଯୋଗ କରିବାର ଫୋନ୍ ନମ୍ବରଟି ହେଲା 8895994143। କାର୍ଯ୍ୟକ୍ରମକୁ ଏଇଠି ରଖୁଛି ମୁଁ ରୀନା, ନମସ୍କାର।

ଶୁଣୁଥିଲେ ବିଶେଷ କାର୍ଯ୍ୟକ୍ରମ ଖୋଲା ଛରକା, ଆକାଶବାଣୀ ଭବାନୀପାଟଣା। ଭାରତର ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ଗରିମାମୟ ଉପସ୍ଥିତିରେ ରାଷ୍ଟ୍ରପତି ଭବନଠାରେ ଦ୍ୱାଦଶତମ ରାଷ୍ଟ୍ରୀୟ ହସ୍ତତନ୍ତ ଦିବସ ପାଳନ ସମାରୋହର ସିଧା ପ୍ରସାରଣ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ। ଶୁଣିପାରିବେ କିଛି କ୍ଷଣ ମଧ୍ୟରେ।

ଏତେବେଳେ ଯାଏ ସିଧା ପ୍ରସାରଣରେ ଶୁଣିଥିଲେ ଆକାଶବାଣୀ ଦିଲ୍ଲୀରୁ ଭାରତର ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ଗରିମାମୟ ଉପସ୍ଥିତିରେ ରାଷ୍ଟ୍ରପତି ଭବନରେ 12ତମ ରାଷ୍ଟ୍ରୀୟ ହସ୍ତତନ୍ତ ଦିବସ ପାଳନର ସମାରୋହ ଆକାଶବାଣୀ ଭବାନୀପାଟଣା କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡିୟମ୍ ୱେଭ୍ରେ 248 ମିଟର ତଥା 1206 କିଲୋହର୍ଟ୍ଜ୍ ଯୋଗେ ଏଫ୍ଏମ୍ରେ 100.3 ମେଗାହର୍ଟ୍ଜ୍ରେ ଏବଂ ନ୍ୟୁଜନ୍ AIR ଆପ୍ ମାଧ୍ୟମରେ

0: ଆକାଶବାଣୀରେ ବିଜ୍ଞାପନ କମ୍ ଖର୍ଚ୍ଚରେ ସାରା ରାଜ୍ୟରେ ଖେଳେ ଗୁଞ୍ଜରଣ।
1: ଶ୍ରୋତାବିନ୍ଦୁ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡିୟମ୍ ୱେଭ୍ରେ 248 meter ତଥା 1206 kHz ଯୋଗେ, FM 100.3 MHz ଏବଂ ନ୍ୟୁଜ୍ ଆଣ୍ଡ AIR ଆପ୍ ମାଧ୍ୟମରେ।

0: ଆଜ୍ଞା ହଁ, ସମସ୍ତଙ୍କ ପାଖରେ ଲିପ୍ ବିରୋଧରେ ପହଞ୍ଚି ପାରେ ଆକାଶବାଣୀ। ଏହିପରି ଏକ ଲୋକପ୍ରିୟ ମାଧ୍ୟମରେ ବିଜ୍ଞାପନ ଦେଇ ବ୍ୟବସାୟର ବିକାଶରେ ସୁନିଶ୍ଚିତ ସଫଳତା ଅର୍ଜନ କରନ୍ତୁ। ସବୁବେଳେ ସବୁ ପରିସ୍ଥିତିରେ ଆକାଶବାଣୀ ଭବାନୀ ପାଟଣା ଆପଣଙ୍କ ସେବାରେ।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ବର୍ତ୍ତମାନ ପ୍ରଚାର କରୁଛୁ ସୁଗମ ସଙ୍ଗୀତା। କାର୍ଯ୍ୟକ୍ରମରେ ପ୍ରଥମେ କଣ୍ଠଦାନ କରିଛନ୍ତି ଶିଳ୍ପୀ ପ୍ରସେନଜିତ ମହାନ୍ତି, ଗୀତରଚନା ଅଲେଖଚନ୍ଦ୍ର ବିଶ୍ୱାଳ।

ଏଠାରୁ ଆସନ୍ତୁ ଶୁଣିବା ପରବର୍ତ୍ତୀ ଗୀତଟି। ଶିଳ୍ପୀ ଗୀତାରାଣୀ ଦାସଙ୍କ କଣ୍ଠରେ ଗୀତ ରଚନା କରିଛନ୍ତି ସୁଧାରାଣୀ ବିଶ୍ୱାଳ।

ଶ୍ରୋତାବନ୍ଧୁ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡିୟମ୍ ୱେଭ୍‌ରେ 248 ମିଟର ତଥା 1206 କିଲୋହର୍ଟ୍ଜ୍ ଯୋଗେ, ଏଫ୍ଏମ୍ରେ 103.3 MHz ଏବଂ ନ୍ୟୁଜ୍ ଅନ୍ AIR ଆପ୍ ମାଧ୍ୟମରେ। କାର୍ଯ୍ୟକ୍ରମରେ ଏଥର ଦ୍ୱୈତ କଣ୍ଠରେ ଗାଇଛନ୍ତି ଶିଳ୍ପୀ ପ୍ରସେନଜିତ୍ ମହାନ୍ତି ଏବଂ ଗୀତରାଣୀ ଦାସ। ଗୀତ ରଚନା କରିଛନ୍ତି ପ୍ରଫୁଲ୍ଲ କୁମାର ତ୍ରିପାଠୀ।

ଶୁଣିଛନ୍ତି ସୁଗମ ସଙ୍ଗୀତ ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ଶେଷରେ ଆସନ୍ତୁ ଶୁଣିବା ଶିଳ୍ପୀ ଦେବାଶିଷ ମହାପାତ୍ରଙ୍କ କଣ୍ଠରେ ଗୀତ ରଚନା କରିଛନ୍ତି ରମାପଦ ନନ୍ଦ।

ଶୁଣୁଥିଲେ ସୁଗମ ସଙ୍ଗୀତ ଆକାଶବାଣୀ ଭବାନୀପାଟଣା। ବର୍ତ୍ତମାନ ସମୟ ଦିନ ଗୋଟାଏ ହେବାକୁ ଯାଉଛି। ପରବର୍ତ୍ତୀ ପ୍ରସାରଣ ହିନ୍ଦୀରେ ସମ୍ବାଦ ପରେ ଇଂରାଜୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ କିଛିକ୍ଷଣ ମଧ୍ୟରେ।

0: ଆକାଶବାଣୀ ଭବାନୀପାଟଣା ବର୍ତ୍ତମାନ ପ୍ରଚାର କରୁଛୁ କାର୍ଯ୍ୟକ୍ରମ ଚାଷର କଥା।
1: ହେନ୍ତା ତ ଆମର ଚାଷୀ ଦାଦାମାନେ ବରଷସାରା ଭିନ୍ନ ଭିନ୍ନ ପ୍ରକାର ଚାଷ କରିଥିସନ୍, ଯେନ୍ତାକି ମୂଲା, କୁନ୍ଦୁରୁ, ବାଇଗନ୍ ଆରୁ ଲଇନି। ତ ଏସବୁ ଚାଷ କରବାର ଭିତରେ ଏନ୍ତା ବି କିଛି ଚାଷୀ ଦାଦାମାନେ ଅଛନ୍ ଯେନ୍ମାନେ ସମିଆ ଦେଖିକରି ଇ ପୋଟଲ ଚାଷ ବି କରିଥିସନେ। ହେନ୍ତା ଯଦି ଦେଖ୍ମା ବୋଇଲେ ଆମର ରାଇଜର ଚାରବାଟେ ପୋଟଲର ଚାହିଦା ବେଶୀ ଅଛେ। ଏ କାଏଁ ପିଲା କାଏଁ ବୁଢ଼ା ସଭେ ଇଟାକେ ପସନ୍ଦ କରିଥିସନେ। ସବକର୍ ଇଟା ଗୋଟେ ପ୍ରିୟ ପରିବା ଏ। ସେନ୍ତା ଇ ପରିବା ଆମର ଦିହିର୍ ଲାଗି ବି ବେଶୀ ଲାଭକାରୀ ଏ। ଇଟା ଆମର ହଜମ ଶକ୍ତିକେ ବଢ଼ାବାର ସନେ ସନେ ମଧୁମେହ ଭଳିଆ ରୋଗକେ ବି ନିୟନ୍ତ୍ରିତ କରିଥିସିଏ। ତାର ସନେ ଦିହିର ଓଜନକେ କମାବାର ସନେ ସନେ ଚର୍ମ ରୋଗ ଲାଗି ବି ଇଟା ବେଶୀ ଉପକାରୀ ଏ। ତ କଥା ହଉଛେ ଆମେ ଯେନ୍ ଚାଷ ଗୋଟେ କଲେ ହେଲେ ଚାରା ରୂପବାରଟା ଇଟା ଗୋଟେ ଖୁବ୍ ବଡ଼ କଥା ଏ। ତ ପୋଟଲ ଚାଷ ଆମେ ଯେତେବେଳେ କର୍ମା ସେଥିର୍ ଲାଗି ଇ ଚାରା ରୂପବାରଟା କେନ୍ ଭଳିଆ ଆମକେ କରବାକେ ପଡ଼ବା, ଇ କଥା ଗୋଟେକି ବି ଆମର ଚାଷୀ ଦାମନକେ ନିହାତି ଭାବରେ ଜାଣବାକେ ପଡ଼ବା ଏ। ଅକ୍ଟୋବର ଆରୁ ନଭେମ୍ବର ଇ ଦୁଇଟା ମାସ ପୋଟଲର ଚେର୍କେ ଆମେ ଲଗେଇ ପାର୍ମା। ଆମର ରାଜ୍ୟର କେତେଟା ଅଞ୍ଚଳନେ ସାର ଧାନ ଯେନ୍ ବୋଲୁଛୁଁ ସେଟା କାଟିଲା ପଛେ ଡିସେମ୍ବର ଆରୁ ଜାନୁଆରୀ ମାସନେ ଇଟାକେ ଲଗେଇ କରି

0: ଘାଟନେ ମଡ଼ା ଯାଇସିଏ। ଜମିକେ ତିନୁ ଚାର ଥର ଭଲ କରି ତସିଦି କରି ଯେତିକି ବେକାର ଘାସ ପତର ଗଛମନ୍କେ ବଛାବୁଛି କାମ ସରେଇଦମା। ତାର ପଛେ ରଞ୍ଜା ଗାଡ଼ି ଦେଇ କରି ନେହେଲେ ଭାଡ଼ି ତିଆରି କରି କରି ବି ଆମର ଚାଷୀଦାମାନେ ଲଗାବାକେ ଚାହୁଁଛନ୍ ବୋଇଲେ ଏଇଟାକେ ଧାଡ଼କେ ଧାଡ଼ 1.5 meter ଆରୁ ମନ୍ଦାକେ ମନ୍ଦା 1.1 meter କରବାକେ ପଡ଼ବା। ଏନ୍ତା ଯଦି ନେଇ କରୁଛନ୍ ବୋଇଲେ ମାଇଟ୍ନେ ଯଦି ମଡ଼ାବାର ଥିଲେ ଧାଡ଼କେ ଧାଡ଼ 2 meter ଆରୁ ମନ୍ଦାକେ ମନ୍ଦା 1 meter ବ୍ୟବଧାନ ଆମକେ ରଖବାକେ ପଡ଼ବା। ସେନ୍ତା ମନ୍ଦାମାନଙ୍କର ଲମ୍ବା ଆରୁ ତାର ଓସାର 45 centimeter ଆରୁ ଗଭୀର 30 centimeter ଆମକେ ରଖବାକେ ପଡ଼ବା। କିଛି ଦିନ ଖରା ଖାଇଲା ପଛକେ ସେ ଖାଲ ମନକେ ଏକର ପିଛା 8-10 ton କମ୍ପୋଷ୍ଟ ମୂଲସାର ଆରୁ ଉପର ମାଟ ଦେଇ କରି ପୂରଣ କରି ଦେଇ କରି ଚାରା ଆମକେ ଲଗାବାକେ ବି ପଡ଼ବା। ପ୍ରତି 10 ମନ୍ଦା ଭିତରୁ ଗୋଟେକ ନେ ଅଣ୍ଡ୍ରା ଚେର ଆରୁ ବାକି 9 ନେ ମାଇ ଚେର 3-5 centimeter ଗଭୀର ନେ ଲଗେଇ କରି ମାଇଟ୍କେ ତାର ଉପରେ ଢାପି ଦେବାକେ ପଡ଼ବା। ଅଣ୍ଡ୍ରା ଚେର ମନକେ ଗୋଟେ ଜାଗା ନେଇ ଲଗେଇ କରି ବଗିଚାର ଚେର ବେଟେ ବିଛେଇ କରି ଲଗାମା ବୋଇଲେ ପରାଗ ସଙ୍ଗମ ନେ ଉନ୍ନତି ଆମେ ଦେଖିପାରମା ଆରୁ ଅମଲ ବଢ଼ବାର୍ତି ବି ଇଟା ଆମକେ ବେଶୀ ସାହାଯ୍ୟ କରବା। ଇଟା ସେନ୍ତା ଚେର ମନକେ ମାଇଟ୍ ସନେ ସମାନ ହିପାସେ ନେଇ ଲଗେଇ କରି 40-50 degree କୋନ ହିପାସେ ଲଗାମା ବୋଇଲେ ଜଲ୍ଦି ଗଜା ବାହାରି ଆସବା। ମନ୍ଦା ପ୍ରତି 2-3 ଚେର ନେଇ ହେଲେ ଗୋଟେକ ଚାରା ବି ଆମେ ଲଗେଇ ପାରମା। ସେନ୍ତା ଏବେ କଥା ଆସୁଛି ତାର ପରବର୍ତ୍ତୀ ଯତ୍ନ ଆମକେ କେନ୍ତା ନେବାକେ ପଡ଼ବା ଇ କଥା ଗୋଟେକେ ବି ଆମକେ ଜାଣବାକେ ପଡ଼ବା। ଚେରନୁ ଗଜା ବାହାରି ଯିବାର ପଥକେ ହାଲକା ଜଳସେଚନ ଆମେ କରିଦେମା। ଗଜା ହେବାର 15-20 ଆରୁ 40-45 ହେଇଗଲେ ଇ କୁଡ଼ା ଖୁସା କରି କରି ଯେତିକି ବେକାର ଘାସ ପତରକେ ସଫା କରି ଦେଇ କରି ସାର ପ୍ରୟୋଗ କରବାକେ ପଡ଼ବା। ଇଟାକେ ଛାଡ଼ି କରି ମାସକେ 2 ହାଲକା କୁଡ଼ା ଖୁସା କରିଦେମା ବୋଇଲେ ମାଇଟ୍ ତାର ସନେ ହାଲକା ହେଇଯିବା। ଆର୍ ଗୋଟେ କଥା ହଉଛେ ଛାଦୀକରଣ କଲେ ଅମଲ ବଢ଼ିଥିସି ଆର୍ କମ୍ ପାଣି ଦରକାର ବି ହେଇଥିସି। ରଞ୍ଜାକେ ଗାଡ଼ି ଦେଇ କରି ଗଛକେ ସେନ ମଡ଼େଇଦେମା ବୋଇଲେ ଅମଲ ବେଶୀ ମିଳିଥିସି। ସେନ୍ତା ଏବେ ଦେଖମା ଇ ମୂଲି ଫସଲର ବ୍ୟବସ୍ଥା ଗୋଟେ କେନ୍ତା କରବାକେ ପଡ଼ବା ଇ କଥା ଗୋଟେକେ ବି ଆମକେ ନିହାତି ଜାଣବାକେ ପଡ଼ବା। ଗୋଟେ ଗଛର ମନ୍ଦାନେ 2-3 ପଥକେ ଇ ମୂଲ ରହିପାରସିଏ। ସେଥିର୍ଲାଗି ଥଣ୍ଡା ସମୟ ଆଗରୁ ଏକା ଅକ୍ଟୋବର ମାସ ଆଡ଼କେ ମୂଲ ଠାନୁ 2 ଦୂରତା ରଖିକରି ଡାଲ୍କେ କାଟିଦେମା ବୋଇଲେ ଇଟା ଆର୍ ଟିକେ ଭଲ ରହେବା। ସେନ୍ତା ଜାନୁଆରୀ ନୁ ଫେବୃଆରୀ ମାସେ ନେ ଇ କୁଡ଼ା ଖୁସା କରି ଦେଇ କରି ସାରର ପ୍ରୟୋଗ କରିଦେମା ବୋଇଲେ ଅମଲ ଆମେ ଜଲ୍ଦି ଆରୁ ଅଧିକା ପାଇପାରମା। ସେନ୍ତା ଚାରା ଲଗାବାର 3-5 ଠାନୁ ଫଲ ଧରବାର ଆରମ୍ଭ ଇଟା ହେଇଯାଇସିଏ। ଫଲ ଧରବାର 15-18 ଭିତରେ ଆମର ଦଦାମାନେ ଫଲ ମନକେ ତୁଲବାର ଆରମ୍ଭ କରିଦେବାଟା ଭଲ ହେବା। ଫଲ ମନକେ 7 ବ୍ୟବଧାନେ ତୁଲବାର କଥା। 1 ଜମିନୁ 100-125 ପତକେ ପୋଟଲ ଅମଲ ହେଇପାରିଥିସିଏ।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡିୟମ୍ ୱେଭ୍ରେ 248 meter ତଥା 1206 kHz ଯୋଗେ, ଏଫ୍ଏମ୍ରେ 103.3 MHz ଏବଂ ନ୍ୟୁଜ୍ ଏଆଇଆର୍ ଆପ୍ ମାଧ୍ୟମରେ।

ଆଜ୍ଞା ହଁ, ସମସ୍ତଙ୍କ ପାଖରେ ନିର୍ବିରୋଧରେ ପହଞ୍ଚିପାରେ ଆକାଶବାଣୀ। ଏହିପରି ଏକ ଲୋକପ୍ରିୟ ମାଧ୍ୟମରେ ବିଜ୍ଞାପନ ଦେଇ ବ୍ୟବସାୟର ବିକାଶରେ ସୁନିଶ୍ଚିତ ସଫଳତା ଅର୍ଜନ କରନ୍ତୁ। ସବୁବେଳେ ସବୁ ପରିସ୍ଥିତିରେ ଆକାଶବାଣୀ ଭବାନୀପାଟଣା ଆପଣଙ୍କ ସେବାରେ।

0: ଆକାଶବାଣୀ ଭବାନୀପାଟଣା ସବୁବେଳେ ଆପଣଙ୍କ ସେବାରେ।
1: ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡିୟମ୍ ୱେଭ୍ରେ 248 ତଥା 1206 କିଲୋୱାର୍ଟ୍ ଯୋଗେ, ଏଫ୍ଏମ୍ରେ 100.3 ମେଗାହର୍ଜ୍ରେ ଏବଂ ନ୍ୟୁଜନ୍ ଏଆଇଆର୍ ଆପ୍ ମାଧ୍ୟମରେ। ସମୟ ବର୍ତ୍ତମାନ ଦିନ 1:20। ପ୍ରଚାର କରୁଛୁ ସଙ୍ଗୀତର ଭିନ୍ନ ଭିନ୍ନ ସ୍ୱାଦକୁ ନେଇ କାର୍ଯ୍ୟକ୍ରମ ବିଚିତ୍ରା। କାର୍ଯ୍ୟକ୍ରମରେ ପ୍ରଥମେ ଆସନ୍ତୁ ଶୁଣିବା ଓଡ଼ିଶୀ ଶିଳ୍ପୀ ଧନଞ୍ଜୟ ଶତପଥୀଙ୍କ କଣ୍ଠରେ ଗୋପାଳକୃଷ୍ଣଙ୍କ ରଚନା।

ଶୁଣୁଛନ୍ତି ବିଚିତ୍ର କାର୍ଯ୍ୟକ୍ରମ ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ଏଥର ଆସନ୍ତୁ ଶୁଣିବା ଶିଳ୍ପୀ ଅନିତା ଗୋସ୍ୱାମୀଙ୍କ କଣ୍ଠରେ ଆଧୁନିକ ଗୀତ। ଗୀତ ରଚନା କରିଛନ୍ତି ମାଳତୀ ପଣ୍ଡା।

ଶୁଣୁଛନ୍ତି ବିଚିତ୍ର କାର୍ଯ୍ୟକ୍ରମ ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ଏଥର ଆସନ୍ତୁ ଶୁଣିବା ସମ୍ବଲପୁରୀ ଗୀତ। ଗାଇଛନ୍ତି ଶିଳ୍ପୀ ଚିତ୍ତରଞ୍ଜନ ବେହେରା, ଗୀତ ରଚନା କ୍ଷେତିପତି ସାହୁ।

ଶୁଣୁଛନ୍ତି ବିଚିତ୍ରା କାର୍ଯ୍ୟକ୍ରମ ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ଶେଷରେ ଆସନ୍ତୁ ଶୁଣିବା ପଲ୍ଲୀ ଗୀତ, ଗାଇଛନ୍ତି ଶିଳ୍ପୀ ଇନ୍ଦ୍ରାଣୀ ମିଶ୍ର, ପୁରାତନ ରଚନା।

ଶୁଣୁଥିଲେ ସଙ୍ଗୀତର ଭିନ୍ନ ଭିନ୍ନ ସ୍ୱାଦକୁ ନେଇ କାର୍ଯ୍ୟକ୍ରମ ବିଚିତ୍ରା। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡିୟମ୍ ୱେଭ୍ରେ 248 ତଥା 1206 କିଲୋହର୍ଟ୍ଜ୍ ଯୋଗେ, ଏଫ୍ଏମ୍ରେ 100.3 MHz ଏବଂ ନ୍ୟୁଜ୍ ଏଆଇଆର୍ ଆପ୍ ମାଧ୍ୟମରେ।

0: ଆଜ୍ଞା ହଁ, ସମସ୍ତଙ୍କ ପାଖରେ ନିର୍ବିରୋଧରେ ପହଞ୍ଚି ପାରେ ଆକାଶବାଣୀ। ଏହିପରି ଏକ ଲୋକପ୍ରିୟ ମାଧ୍ୟମରେ ବିଜ୍ଞାପନ ଦେଇ ବ୍ୟବସାୟର ବିକାଶରେ ସୁନିଶ୍ଚିତ ସଫଳତା ଅର୍ଜନ କରନ୍ତୁ। ସବୁବେଳେ ସବୁ ପରିସ୍ଥିତିରେ ଆକାଶବାଣୀ ଭବାନୀ ପାଟଣା ଆପଣଙ୍କ ସେବାରେ।
1: ହ୍ୟାଲୋ
2: ହ୍ୟାଲୋ,
1: କିଏ
0: ଆପଣଙ୍କ ସହ? କିଛି ମିଠା ମିଠା କଥା, କିଛି ଅନୁଭବ, କିଛି ଅନୁଭୂତିର କଥା
1: ଆମ ସହ କଥା ହୁଅନ୍ତୁ ଫୋନ ମାଧ୍ୟମରେ ପ୍ରତ୍ୟେକ ଗୁରୁବାର ଦିନ 11:00-11:30 ପର୍ଯ୍ୟନ୍ତ।
0: ଆମ ଫୋନ ନମ୍ବର ହେଲା 0667029562329568।
1: ମନେ ରଖନ୍ତୁ 0667029562329568 ଏବଂ ଏହାର ପ୍ରସାରଣ ଶୁଣନ୍ତୁ ପ୍ରତ୍ୟେକ ରବିବାର ଦିନ 9:00-10:00 ପର୍ଯ୍ୟନ୍ତ। ହ୍ୟାଲୋ
2: ହ୍ୟାଲୋ,
1: କିଏ?
0: ହ୍ୟାଲୋ, ଆକାଶବାଣୀ ଭବାନୀ ପାଟଣା।

0: ମମେହର ଏବଂ ଜଗତସିଂହପୁର ଜିଲ୍ଲା ସିଙ୍ଗିପୁର ଗ୍ରାମର ପ୍ରଫୁଲ୍ଲ କୁମାର ସାହୁଙ୍କୁ ରାଷ୍ଟ୍ରପତି ପୁରସ୍କାର ପ୍ରଦାନ କରିଛନ୍ତି। ସଂସଦରେ କ୍ଷୁଦ୍ର ଅଣୁ ଓ ମଧ୍ୟମ ଉଦ୍ୟୋଗ ବିକାଶ ସଂଶୋଧନ ବିଲ୍ 2026 ପାରିତ ହୋଇଛି। ତେବେ ଲୋକସଭାରେ ଏହା ଆଜି ଗୃହୀତ ହୋଇଥିବାବେଳେ ଗତ ସୋମବାର ଦିନ ରାଜ୍ୟସଭାରେ ଏହା ପାରିତ ହୋଇଥିଲା। ମଧ୍ୟାହ୍ନ ପରେ ଲୋକସଭା ପୁଣି ଆରମ୍ଭ ହେବା କ୍ଷଣି ଏମ୍ଏସ୍ଏମ୍ଇ ମନ୍ତ୍ରୀ ଜିତନରାମ ମାଝୀ ଏହି ବିଲ୍ଟିକୁ ଆଗତ କରିଥିଲେ। ଏହି ବିଲ୍ର ଲକ୍ଷ୍ୟ ରହିଛି ବିଭିନ୍ନ ବିବାଦର ସମାଧାନ କରିବା ସହ ଦେୟଗୁଡ଼ିକ ଶୀଘ୍ର ପ୍ରଦାନ କରିବା ପାଇଁ ଏହି ବିଲ୍ରେ ବ୍ୟବସ୍ଥା ରହିଛି। ନିଟ୍ ପ୍ରସଙ୍ଗରେ ପ୍ରତିବାଦକାରୀ ଛାତ୍ରମାନଙ୍କ ଉପରେ ପୁଲିସ୍ କାର୍ଯ୍ୟାନୁଷ୍ଠାନକୁ ନେଇ ବିରୋଧୀ ସଦସ୍ୟମାନଙ୍କ ହଟ୍ଟଗୋଳ ଯୋଗୁଁ ଲୋକସଭାକୁ ବାଚସ୍ପତି ଆଜି ମଧ୍ୟାହ୍ନ 12 ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ। ଦିନ 11 ବେଳେ ଲୋକସଭାର କାର୍ଯ୍ୟଦିବସ ଆରମ୍ଭ ହେବା କ୍ଷଣି ବାଚସ୍ପତି ଓମ୍ ବିର୍ଲା ଭାରତ ଛାଡ଼ ଆନ୍ଦୋଳନରେ ଭାଗ ନେଇଥିବା ସ୍ୱାଧୀନତା ସଂଗ୍ରାମୀଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ସେ କହିଥିଲେ ଆସନ୍ତା ଅଗଷ୍ଟ 9 ତାରିଖ ଦିନ ଭାରତ ଛାଡ଼ ଆନ୍ଦୋଳନର 84ତମ ବାର୍ଷିକୀ ପାଳନ କରାଯିବ। ମହାତ୍ମା ଗାନ୍ଧୀଙ୍କ ଐତିହାସିକ ଡାକରା କର ବା ମରକୁ ସ୍ମରଣ କରି ଶ୍ରୀ ବିର୍ଲା କହିଥିଲେ ଜାତୀୟ ଏକତା ସାହସ ସତ୍ୟ ଏବଂ ଅହିଂସାର ପ୍ରତୀକ ଭାବେ ଭାରତ ଛାଡ଼ ଆନ୍ଦୋଳନ ଡାକରା ଦିଆଯାଇଥିଲା। ସେ କହିଥିଲେ ଦେଶର ଗଣତନ୍ତ୍ର ସ୍ୱାଧୀନତା ଜାତୀୟ ଏକତା ଏବଂ ମୂଲ୍ୟବୋଧକୁ ଦୃଷ୍ଟିରେ ରଖି ଏହି ଆନ୍ଦୋଳନର ଡାକରା ଦିଆଯାଇଥିଲା। ଏହି ଜନ ଆନ୍ଦୋଳନରେ ଭାରତର ସ୍ୱାଧୀନତା ଲାଭ କରିବାର ବାଟ ଫିଟିବା ସହ ଦେଶବାସୀଙ୍କ ଆତ୍ମବିଶ୍ୱାସ ବୃଦ୍ଧି ପାଇଥିଲା ବୋଲି ବାଚସ୍ପତି କହିଥିଲେ। ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ସ୍ୱାଧୀନତା ସଂଗ୍ରାମରେ ନେତୃତ୍ୱ ତଥା ଶହୀଦମାନଙ୍କ ବଳିଦାନ ପାଇଁ ଦେଶ ସ୍ୱାଧୀନ ହୋଇପାରିଥିଲା ବୋଲି ଗୃହରେ ସାଂସଦମାନେ ମଧ୍ୟ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ସ୍ୱାଧୀନତା ସଂଗ୍ରାମୀ ତଥା ଶହୀଦମାନଙ୍କ ଉଦ୍ଦେଶ୍ୟରେ ଗୃହରେ ନିରବ ପ୍ରାର୍ଥନା କରାଯାଇଥିଲା। ପରେ ଶ୍ରୀ ବିର୍ଲା ପ୍ରଶ୍ନକାଳ ଆରମ୍ଭ କରିବାକୁ ଚାହୁଁଥିବା ବେଳେ ବିରୋଧୀ ଦଳର ସଦସ୍ୟମାନେ ହଟ୍ଟଗୋଳ ଜାରି ରଖିବାରୁ ଗୃହକୁ ମଧ୍ୟାହ୍ନ 12 ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରାଯାଇଥିଲା। ବିରୋଧୀ ଦଳ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଗୃହରେ ବିବୃତ୍ତି ରଖନ୍ତୁ ବୋଲି ଦାବି କରିଥିଲେ। ତେବେ ହଟ୍ଟଗୋଳ ଯୋଗୁଁ ଗୃହ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା। ଶ୍ରୀ ବିର୍ଲା କହିଥିଲେ ସଂସଦ ହେଉଛି ଆଲୋଚନାର ଏକ ଅନୁଷ୍ଠାନ ଯେଉଁଥିରେ ବିଭିନ୍ନ ପ୍ରଶ୍ନୋତ୍ତର ଆଲୋଚନା କରାଯାଇ ମତ ବିନିମୟ ହୋଇଥାଏ। ତେବେ ବିରୋଧୀଙ୍କର ହଟ୍ଟଗୋଳ ଯୋଗୁଁ ଗୃହ କାର୍ଯ୍ୟ ଚଳାଇବା ସମ୍ଭବ ହେଉନାହିଁ ବୋଲି ଶ୍ରୀ ବିର୍ଲା କହିଥିଲେ।
1: लोकतंत्र को सशक्त और मजबूत करना है तो चर्चा और संवाद ही इसका रास्ता है। मैं आपसे हर बार आग्रह करता हूं, लेकिन आपका आचरण संसदीय मर्यादाओं के अनुरूप नहीं है। इस पर आपको विचार करना चाहिए। सदन चर्चा संवाद और विशेष रूप से प्रश्नकाल के अंदर माननीय सदस्यों के महत्वपूर्ण प्रश्न के लिए होता है। मेरा आपसे आग्रह, आप प्रश्नकाल चलने दें। आप सदन नहीं चलाना चाहते, ये व्यवहार आचरण आपका उचित नहीं है।
0: ଅନୁରୂପ ଭାବେ ନିଟ୍ ଏବଂ ଅନ୍ୟାନ୍ୟ ପ୍ରସଙ୍ଗରେ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ଯୋଗୁଁ ରାଜ୍ୟସଭା ମଧ୍ୟ ଆଜି ପାଇଁ ମୁଲତବୀ ହୋଇଛି। ମଧ୍ୟାହ୍ନ 12 ପରେ ରାଜ୍ୟସଭା ଅଧ୍ୟକ୍ଷ ସିପି ରାଧାକ୍ରିଷ୍ଣନ ଗୃହ ପରିଚାଳନା କରିବା ଆରମ୍ଭ କରିବା ପରେ ପ୍ରଶ୍ନକାଳ କାର୍ଯ୍ୟ ଆରମ୍ଭ କରିଥିଲେ। ହଟ୍ଟଗୋଳ ମଧ୍ୟରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏକ ପ୍ରଶ୍ନର ଉତ୍ତର ଦେଇ କହିଥିଲେ ରେଳ ପରିଚାଳନାରେ କବଚ ଓ ସିଗ୍ନାଲିଂ ପ୍ରକ୍ରିୟା କାର୍ଯ୍ୟ ଜାରି ରହିଛି। ତେବେ ସମ୍ପୂର୍ଣ୍ଣ ଭାବେ ସେ ତାଙ୍କର ଉତ୍ତର ହଟ୍ଟଗୋଳ ମଧ୍ୟରେ ରଖିପାରିନଥିଲେ। ପୂର୍ବରୁ ଗୃହରେ ପ୍ରବଳ ହଟ୍ଟଗୋଳ ଜାରି ରହିବାରୁ ଅଧ୍ୟକ୍ଷ ଶ୍ରୀ ରାଧାକ୍ରିଷ୍ଣନ ଗୃହକୁ ଆସନ୍ତା ସୋମବାର ଦିନ 11 ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ। ବ୍ରିକ୍ସ ଦେଶମାନଙ୍କ ମଧ୍ୟରେ ସ୍ଥିର ନବସୃଜନାତ୍ମକ ଏବଂ ନିରନ୍ତର ବିକାଶ ଭିତ୍ତିକ ଶିକ୍ଷା ବ୍ୟବସ୍ଥା ଗଠନ ପାଇଁ ସହଯୋଗକୁ ଅଧିକ ସୁଦୃଢ଼ କରିବା ଉପରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଗୁରୁତ୍ୱାରୋପ କରିଛନ୍ତି। ଭୁବନେଶ୍ୱରରେ ଆୟୋଜିତ ବ୍ରିକ୍ସ ଶିକ୍ଷାମନ୍ତ୍ରୀମାନଙ୍କର ତ୍ରୟୋଦଶ ବୈଠକରେ ଶ୍ରୀ ଯୋଶୀ କହିଛନ୍ତି ମହାମାରୀ, ଆର୍ଥିକ ଅନିଶ୍ଚିତତା, ଜଳବାୟୁ ଓ ଦ୍ରୁତ ବୈଷୟିକ ପରିବର୍ତ୍ତନ ଭଳି ଆହ୍ୱାନର ମୁକାବିଲା କରିବାକୁ ଶିକ୍ଷା ବ୍ୟବସ୍ଥାକୁ ଅଧିକ ସକ୍ଷମ କରିବା ଆବଶ୍ୟକ। ସହଯୋଗ ଓ ସ୍ଥାୟୀ ବିକାଶ ପାଇଁ ସ୍ଥିରତା ଓ ନବସୃଜନ ପ୍ରସଙ୍ଗରେ ଆଲୋଚନା କରି ମନ୍ତ୍ରୀ କହିଛନ୍ତି ବ୍ରିକ୍ସ ଦେଶଗୁଡ଼ିକ ପରସ୍ପର ଅନୁଭୂତି, ଜ୍ଞାନ, ସଫଳ ଅଭିଜ୍ଞତାର ଆଦାନ ପ୍ରଦାନ ମାଧ୍ୟମରେ ଶିକ୍ଷା କ୍ଷେତ୍ରର ସହଯୋଗକୁ ନୂତନ ଦିଗନ୍ତ ମିଳିପାରିବ। ଭାରତ ବ୍ରିକ୍ସ ଅଧ୍ୟକ୍ଷତା ସମୟରେ ଲୋକଙ୍କ ବିକାଶକୁ ପ୍ରାଧାନ୍ୟ ଦେଉଛି ବୋଲି ମନ୍ତ୍ରୀ କହିଛନ୍ତି। ବୈଠକରେ ପ୍ରାକ୍ ଶୈଶବ ଯତ୍ନ ଓ ଶିକ୍ଷା, ଦକ୍ଷତା ବିକାଶ, ଗବେଷଣା ଉଦ୍ଭାବନ, ଯୋଗ୍ୟତା ଓ ଶିକ୍ଷାଗତ ନେତୃତ୍ୱର ଆପୋଷ ମାନ୍ୟତା ସମେତ ପ୍ରମୁଖ ପ୍ରାଥମିକତା ଉପରେ ବିଚାର ବିମର୍ଶ ହେଉଛି। ବୈଠକରେ 11 ବ୍ରିକ୍ସ ସଦସ୍ୟ ରାଷ୍ଟ୍ରର 8 ଜଣ ଶିକ୍ଷାମନ୍ତ୍ରୀ ଓ 40 ଜଣ ବରିଷ୍ଠ ପଦାଧିକାରୀଙ୍କ ସମେତ 200ରୁ ଅଧିକ ପ୍ରତିନିଧି ଅଂଶଗ୍ରହଣ କରିଛନ୍ତି। ଏନ୍ଡିଏରେ ନୂତନ ଭାବେ ଯୋଗ ଦେଇଥିବା ବିଭିନ୍ନ ସାଂସଦମାନଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସକାଳେ ତାଙ୍କ ବାସଭବନରେ ସାକ୍ଷାତ କରିଛନ୍ତି। ଏନ୍ସିପିଆଇ ଏବଂ ଶିବସେନାର ଏହି ସାଂସଦମାନେ ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ପରେ ସଂସଦ ପରିସରରେ ଗଣମାଧ୍ୟମ ସହ କଥାବାର୍ତ୍ତା କରିଛନ୍ତି। ଶିବସେନା ସାଂସଦ ଜ୍ୟୋତି ସାବିତ୍ରୀ ନାଗନାଥ ୱାକମାରେ କହିଛନ୍ତି ସଂସଦରେ ବାରମ୍ବାର ଘଟୁଥିବା ହଟ୍ଟଗୋଳକୁ ନେଇ ପ୍ରଧାନମନ୍ତ୍ରୀ ଚିନ୍ତା ପ୍ରକଟ କରିଛନ୍ତି। ସେ କହିଛନ୍ତି ନିରନ୍ତର ହଟ୍ଟଗୋଳ ଯୋଗୁଁ ନୂତନ ଭାବେ ନିର୍ବାଚିତ ତଥା ପ୍ରତିଭାବାନ ସାଂସଦମାନେ ସେମାନଙ୍କର ମତ

0: ଏତେବେଳ ଯାଏଁ କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ ଦିଲ୍ଲୀରୁ ଆକାଶବାଣୀ କଟକ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ କିଛି ସମୟ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ
1: ସବୁରି ଭାଷାରେ କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ମୁଖ୍ୟ ସମ୍ବାଦ, ହସ୍ତତନ୍ତ ଜୀବିକାର ମାଧ୍ୟମ ହେବା ସହ ସାମଗ୍ରିକ ବିକାଶର ଏକ ଶକ୍ତିଶାଳୀ ଉପକରଣ କହିଲେ ରାଷ୍ଟ୍ରପତି। ଜାତୀୟ ହସ୍ତତନ୍ତ ଦିବସ ଅବସରରେ ଓଡ଼ିଶାର 2 ଜଣଙ୍କ ସମେତ 22 ଜଣଙ୍କୁ କଲେ ସମ୍ମାନିତ। ଖାଦ୍ୟ ପ୍ରକ୍ରିୟାକରଣର କେନ୍ଦ୍ରସ୍ଥଳୀ ହେବ ରାଜ୍ୟ, ନୂଆଦିଲ୍ଲୀରେ ଓଡ଼ିଶା ଫୁଡ୍ ପ୍ରୋ ସମ୍ମିଳନୀରେ ଯୋଗଦେଇ କହିଲେ ମୁଖ୍ୟମନ୍ତ୍ରୀ। ବ୍ରିକ୍ ଶିକ୍ଷାମନ୍ତ୍ରୀଙ୍କ ବୈଠକରେ ନବସୃଜନଶୀଳ ଏବଂ ନିରନ୍ତର ବିକାଶ ଭିତ୍ତିକ ଶିକ୍ଷା ବ୍ୟବସ୍ଥା ଗଠନ ଉପରେ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଗୁରୁତ୍ୱ ଏବଂ ଘୂର୍ଣ୍ଣିବଳୟର ପ୍ରଭାବରେ ରାଜ୍ୟର ପ୍ରାୟ ସମସ୍ତ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା। ଭାରତର ସମୃଦ୍ଧ ହସ୍ତତନ୍ତ ପରମ୍ପରା ଓ ବୁଣାକାରଙ୍କ ଅବଦାନକୁ ସମ୍ମାନ ଜଣାଇ ଆଜି 12 ଜାତୀୟ ହସ୍ତତନ୍ତ ଦିବସ ପାଳନ କରାଯାଉଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ନୂଆଦିଲ୍ଲୀର ରାଷ୍ଟ୍ରପତି ଭବନ ସାଂସ୍କୃତିକ କେନ୍ଦ୍ରଠାରେ 12 ଜାତୀୟ ହସ୍ତତନ୍ତ ଦିବସ ପାଳନ ଅବସରରେ ଯୋଗଦେଇ କହିଛନ୍ତି, ହସ୍ତତନ୍ତ କେବଳ ଲୋକଙ୍କ ଜୀବିକାର ମାଧ୍ୟମ ନୁହେଁ, ବରଂ ସାମଗ୍ରିକ ବିକାଶର ଏକ ଶକ୍ତିଶାଳୀ ଉପକରଣ। ଭାରତର ସଂସ୍କୃତି ଏବଂ ସଭ୍ୟତାର ଯାତ୍ରାରେ ହସ୍ତତନ୍ତ ଏକ ପ୍ରମୁଖ ଅଂଶ ହୋଇଆସିଛି। ହସ୍ତତନ୍ତ ମାଧ୍ୟମରେ ଦେଶର ସମୃଦ୍ଧ ଐତିହ୍ୟକୁ ପ୍ରୋତ୍ସାହନ ଦେବା ସହ ନିଯୁକ୍ତି, ମହିଳା ସଶକ୍ତିକରଣ, କଳା ସଂସ୍କୃତି ଏବଂ ପ୍ରକୃତି ପ୍ରତି ପ୍ରେମର ପ୍ରଚାର ପ୍ରସାର ହୋଇପାରିଛି। ରାଷ୍ଟ୍ରପତି କହିଛନ୍ତି, ହସ୍ତତନ୍ତ ଶିଳ୍ପ ଆପଣେଇବା ଦ୍ୱାରା ଦେଶରେ 35 ଲକ୍ଷରୁ ଉର୍ଦ୍ଧ୍ୱ ଲୋକ ରୋଜଗାରକ୍ଷମ ହୋଇପାରିଛନ୍ତି, ସେଥିମଧ୍ୟରୁ କେବଳ 25 ଲକ୍ଷ ହେଉଛନ୍ତି ମହିଳା। ଭାରତର ସ୍ୱାଧୀନତା ସଂଗ୍ରାମରେ ତଥା ଆତ୍ମନିର୍ଭରଶୀଳ ଭାରତ ଗଠନରେ ମଧ୍ୟ ହସ୍ତତନ୍ତ।

0: ତାର ପ୍ରମୁଖ ଭୂମିକା ରହିଥିଲା ବୋଲି ରାଷ୍ଟ୍ରପତି କହିଛନ୍ତି।
1: हमारे हदकोटा सेक्टर में भारत की रूरल प्रीमियम इकोनॉमी का सबसे सुंदर और मानवीय उदाहरण बनने की संभावनाएं बलबती हुई। महत्वपूर्ण हैंडलूम क्लस्टर्स को आधुनिक प्रौद्योगिकी और सामूहिक प्रशिक्षण विधियों से जोड़ा जा रहा है। बुनकरों की आय बढ़ाने के लिए अनेक पारदर्शी उपाय सरकार ने हाथ में लिए हैं।
0: ରାଷ୍ଟ୍ରପତି ଆଜି 2025 ବର୍ଷ ପାଇଁ 3 ଜଣଙ୍କୁ ସନ୍ଥ କବୀର ହସ୍ତତନ୍ତ ପୁରସ୍କାର ଏବଂ 19 ଜଣଙ୍କୁ ଜାତୀୟ ହସ୍ତତନ୍ତ ପୁରସ୍କାର ପ୍ରଦାନ କରିଛନ୍ତି। ଏହି ସମ୍ମାନ ବୁଣାକାରମାନଙ୍କୁ ତାଙ୍କ ନବସୃଜନ ଏବଂ ହସ୍ତତନ୍ତ ପରମ୍ପରାର ସମୃଦ୍ଧି କ୍ଷେତ୍ରରେ ଅବଦାନକୁ ସ୍ୱୀକୃତି ଦେବା ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି। ରାଷ୍ଟ୍ରପତି ଏହି ଅବସରରେ 4ଟି ଡାକ ଟିକଟର ମଧ୍ୟ ଉନ୍ମୋଚନ କରିଛନ୍ତି। ଓଡ଼ିଶାର 2 ଜଣ ବୁଣାକାର ଆଜି ରାଷ୍ଟ୍ରପତିଙ୍କଠାରୁ ସମ୍ମାନ ଗ୍ରହଣ କରିଛନ୍ତି। ସନ୍ଥ କବୀର ହସ୍ତତନ୍ତ ପୁରସ୍କାର ଲାଗି ବରଗଡ଼ ଜିଲ୍ଲା ଅତାବିରା ଅନ୍ତର୍ଗତ ଝିଲିମିଣ୍ଡା ଗ୍ରାମର ରାମ ମେହେର ଏବଂ ଜଗତସିଂହପୁର ଜିଲ୍ଲା ସିଙ୍ଗିପୁର ଗ୍ରାମର ପ୍ରଫୁଲ୍ଲ କୁମାର ସାହୁଙ୍କୁ ରାଷ୍ଟ୍ରପତି ପୁରସ୍କାର ପ୍ରଦାନ କରିଛନ୍ତି। ପୁରସ୍କାର ଗ୍ରହଣ କରିବା ପରେ ପ୍ରଫୁଲ୍ଲ କୁମାର ସାହୁ ତାଙ୍କ ପ୍ରତିକ୍ରିୟାରେ ଆକାଶବାଣୀକୁ କହିଛନ୍ତି।

ସହଯୋଗକୁ ନୂତନ ଦିଗନ୍ତ ମିଳିପାରିବ। ଭାରତ ବ୍ରିକ୍ସ ଅଧ୍ୟକ୍ଷତା ସମୟରେ ଲୋକଙ୍କ ବିକାଶକୁ ପ୍ରାଧାନ୍ୟ ଦେଉଛି ବୋଲି ମନ୍ତ୍ରୀ କହିଛନ୍ତି। ବୈଠକରେ ପ୍ରାକ୍ ଶୈଶବ ଯତ୍ନ ଓ ଶିକ୍ଷା, ଦକ୍ଷତା ବିକାଶ, ଗବେଷଣା ଉଦ୍ଭାବନ, ଯୋଗ୍ୟତା ଓ ଶିକ୍ଷାଗତ ନେତୃତ୍ୱର ଆପୋଷ ମାନ୍ୟତା ସମେତ ପ୍ରମୁଖ ପ୍ରାଥମିକତା ଉପରେ ବିଚାର ବିମର୍ଶ ହେଉଛି। ବୈଠକରେ 11 ବ୍ରିକ୍ ସଦସ୍ୟ ରାଷ୍ଟ୍ରର 8 ଜଣ ଶିକ୍ଷାମନ୍ତ୍ରୀ ଓ 40 ଜଣ ବରିଷ୍ଠ ପଦାଧିକାରୀଙ୍କ ସମେତ 200ରୁ ଅଧିକ ପ୍ରତିନିଧି ଅଂଶଗ୍ରହଣ କରିଛନ୍ତି। ଚଳିତ ବର୍ଷ ଖରିଫ ଧାନ ସଂଗ୍ରହ ପାଇଁ ଚାଷୀ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହା ଆସନ୍ତା 31 ତାରିଖ ପର୍ଯ୍ୟନ୍ତ ଚାଲିବ। ସେବା ସମବାୟ ସମିତି କିମ୍ବା foododisha.inରେ ଚାଷୀମାନେ ନାମ ପଞ୍ଜୀକରଣ କରିପାରିବେ। ଏଥିସହ ଆଧାର କାର୍ଡ ଓ ଧାନ ଜମିର ବିବରଣୀ ଦେଇ ମଧ୍ୟ ନାମ ପଞ୍ଜୀକରଣ କରାଯାଇପାରିବ। ଭଦ୍ରକ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ବିଭିନ୍ନ ବିକାଶମୂଳକ ଯୋଜନାର ଅଗ୍ରଗତି ସମ୍ପର୍କରେ ଗ୍ରାମ୍ୟ ଉନ୍ନୟନ ବିଭାଗର ସଚିବ ଯାମିନୀ ଷଡ଼ଙ୍ଗୀ ସମୀକ୍ଷା କରିଛନ୍ତି। ସମସ୍ତ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା କରି ସରକାରଙ୍କ ଜନକଲ୍ୟାଣମୂଳକ ଯୋଜନାଗୁଡ଼ିକର ଗୁଣାତ୍ମକ ସମୟୋଚିତ କାର୍ଯ୍ୟାନ୍ୱୟନ ଉପରେ ଶ୍ରୀମତୀ ଷଡ଼ଙ୍ଗୀ ଗୁରୁତ୍ୱାରୋପ କରିଛନ୍ତି। ଗଞ୍ଜାମ ଜିଲ୍ଲା ସୋରଡ଼ାସ୍ଥିତ କ୍ଷେତ୍ରୀୟ ବରପୁର ଆଞ୍ଚଳିକ ବିଜ୍ଞାନ ମହାବିଦ୍ୟାଳୟରେ ନିର୍ବାଚନ ସାକ୍ଷରତା ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଯୁବବର୍ଗଙ୍କ ମଧ୍ୟରେ ଭୋଟର ପଞ୍ଜୀକରଣ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଏବଂ ଗଣତାନ୍ତ୍ରିକ ବ୍ୟବସ୍ଥାରେ ସେମାନଙ୍କ ସକ୍ରିୟ ଅଂଶଗ୍ରହଣକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମ କରାଯାଇଥିଲା। ବୌଦ୍ଧ ଜିଲ୍ଲାରେ ଚଳିତ ଖରିଫ ଋତୁ ପାଇଁ ଜିଲ୍ଲା କୃଷି ରଣନୀତି କମିଟିର ଏକ ସମୀକ୍ଷା ବୈଠକ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଚାଷୀଙ୍କ ଆୟ ବୃଦ୍ଧି ପାଇଁ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱିତ କାର୍ଯ୍ୟ ପଦ୍ଧତି ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। କେନ୍ଦୁଝର ଜିଲ୍ଲା ସାମାଜିକ ସୁରକ୍ଷା ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଦ୍ୱାରା 4 ଜଣ ଦୃଷ୍ଟିବାଧିତ ଉଚ୍ଚ ଶିକ୍ଷାର୍ଥୀଙ୍କୁ ଲ୍ୟାପ୍ଟପ୍ ବଣ୍ଟନ କରାଯାଇଛି। ଅତିରିକ୍ତ ଜିଲ୍ଲାପାଳ ଏହି ଅବସରରେ ଶିକ୍ଷାର୍ଥୀଙ୍କୁ ଏହାର ସଦୁପଯୋଗ କରିବା ସହ ସଫଳତାର ସହ ଆଗକୁ ବଢ଼ିବା ପାଇଁ ପରାମର୍ଶ ଦେଇଛନ୍ତି। ପାଣିପାଗ ଉତ୍ତର ଓଡ଼ିଶା ଏବଂ ସଂଲଗ୍ନ ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ ସୃଷ୍ଟ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ଅତିରୁ ଅତି ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ସେହିଭଳି ପ୍ରାୟ ସମସ୍ତ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଗତ 24 ଘଣ୍ଟା ମଧ୍ୟରେ କଳାହାଣ୍ଡି ଜିଲ୍ଲା ନର୍ଲାଠାରେ ସର୍ବାଧିକ 131 ମିଲିମିଟର ବର୍ଷା ରେକର୍ଡ ହୋଇଥିଲା। ମୁଖ୍ୟ ସମ୍ବାଦ ପୁଣିଥରେ। ହସ୍ତତନ୍ତ ଜୀବିକାର ମାଧ୍ୟମ ହେବା ସହ ସାମଗ୍ରିକ ବିକାଶର ଏକ ଶକ୍ତିଶାଳୀ ଉପକରଣ କହିଲେ ରାଷ୍ଟ୍ରପତି। ଜାତୀୟ ହସ୍ତତନ୍ତ ଦିବସ ଅବସରରେ ଓଡ଼ିଶାର 2 ଜଣଙ୍କ ସମେତ 22 ଜଣଙ୍କୁ କଲେ ସମ୍ମାନିତ। ଖାଦ୍ୟ ପ୍ରକ୍ରିୟାକରଣର କେନ୍ଦ୍ରସ୍ଥଳୀ ହେବ ରାଜ୍ୟ। ନୂଆଦିଲ୍ଲୀରେ ଓଡ଼ିଶା ଫୁଡ୍ ପ୍ରୋ ସମ୍ମିଳନୀରେ ଯୋଗଦେଇ କହିଲେ ମୁଖ୍ୟମନ୍ତ୍ରୀ। ବ୍ରିକ୍ସ ଶିକ୍ଷାମନ୍ତ୍ରୀଙ୍କ ବୈଠକରେ ନବସୃଜନଶୀଳ ଏବଂ ନିରନ୍ତର ବିକାଶ ଭିତ୍ତିକ ଶିକ୍ଷା ବ୍ୟବସ୍ଥା ଗଠନ ଉପରେ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଗୁରୁତ୍ୱ ଏବଂ ଘୂର୍ଣ୍ଣିବଳୟର ପ୍ରଭାବରେ ରାଜ୍ୟର ପ୍ରାୟ ସମସ୍ତ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ଏତେବେଳେ ଯାଏଁ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀ ଏବଂ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ଭବାନୀ ପାଟଣା ବର୍ତ୍ତମାନ ସମୟ ଦିନ 2:45 ପ୍ରଚାର କରୁଛୁ ହିନ୍ଦୀ କଥାଚିତ୍ରର ଗୀତ। କାର୍ଯ୍ୟକ୍ରମରେ ପ୍ରଥମେ ନେଇଛୁ କଥାଚିତ୍ର ଡର, ଗାଇଛନ୍ତି ଉଦିତ ନାରାୟଣ, ଗୀତ ରଚନା ଆନନ୍ଦ ବକ୍ସି, ସଙ୍ଗୀତ ଦେଇଛନ୍ତି ଶିବ ହରି।

ଶୁଣୁଥିଲେ ଲତା ମଙ୍ଗେସ୍କର ଏବଂ କୁମାର ସାନୁଙ୍କ କଣ୍ଠରେ ଦିଲୱାଲେ ଦୁଲହନିଆ ଲେ ଜାଏଙ୍ଗେ କଥାଚିତ୍ରରୁ ଗୀତିକାର ଆନନ୍ଦ ବକ୍ସି ସଙ୍ଗୀତ ଦେଇଥିଲେ ଯତିନ ଲଲିତ ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ କାର୍ଯ୍ୟକ୍ରମର ଶେଷରେ ନେଇଛୁ କଥାଚିତ୍ର ଦିଲ୍ ତୋ ପାଗଲ ହେ ଗାଇଛନ୍ତି ଲତା ମଙ୍ଗେସ୍କର ଏବଂ ଉଦିତ ନାରାୟଣ ଆନନ୍ଦ ବକ୍ସିଙ୍କ ଗୀତରଚନାକୁ ସଙ୍ଗୀତରେ ସଜାଇଛନ୍ତି ଯତିନ ଲଲିତ

ଆକାଶବାଣୀ ଭବାନୀପାଟଣା ଶ୍ରୋତାବନ୍ଧୁମାନଙ୍କୁ ଆନ୍ତରିକ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ତୃତୀୟ ଅଧିବେଶନ କାର୍ଯ୍ୟକ୍ରମ। ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡିୟମ୍ ୱେଭ୍ରେ 248 ମିଟର ତଥା 1206 କିଲୋହର୍ଟ୍ଜ ଯୋଗେ, ଏଫ୍ଏମ୍ରେ 100.3 ମେଗାହର୍ଟ୍ଜ ଏବଂ ନ୍ୟୁଜ୍ ଅନ୍ ଏୟାର୍ ଆପ୍ ମାଧ୍ୟମରେ। ବର୍ତ୍ତମାନ ଷ୍ଟୁଡିଓ ଘଡ଼ିରେ ସମୟ ଅପରାହ୍ନ 5:00 ହେବାକୁ ଯାଉଛି। ଅଧିବେଶନର ଆରମ୍ଭରେ ପ୍ରଚାର କରୁଛୁ NCERT ତଥା CIET ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ।

ନମସ୍କାର ଶ୍ରୋତା ବନ୍ଧୁ, ଆଜିର ଏହି ଶୁଭ ସନ୍ଧ୍ୟାରେ ଯୁବବାଣୀର ସମ୍ଭାବନା କାର୍ଯ୍ୟକ୍ରମକୁ ଆପଣଙ୍କୁ ଅନେକ ଅନେକ ସ୍ୱାଗତ। ଆଜିର କାର୍ଯ୍ୟକ୍ରମର ଉପସ୍ଥାପନାରେ ମୁଁ ଅଛି ଆପଣଙ୍କ ସହ ଆପଣଙ୍କର ସାଥୀ ଶିବଶକ୍ତି ପୁରୋହିତ। ତେବେ ଶ୍ରୋତା ବନ୍ଧୁ, ଅଗଷ୍ଟ ମାସ ଭାରତର ଇତିହାସରେ ଗୌରବ, ଗର୍ବ ଏବଂ ଆତ୍ମସମ୍ମାନର ମାସ। ଏହି ମାସ ଆମକୁ ସ୍ମରଣ କରାଏ ସେହି ଅସଂଖ୍ୟ ସ୍ୱାଧୀନତା ସଂଗ୍ରାମୀଙ୍କୁ, ଯେଉଁମାନେ ନିଜର ସୁଖ, ସ୍ୱାର୍ଥ, ପରିବାର ଏପରିକି ଜୀବନକୁ ମଧ୍ୟ ଦେଶ ପାଇଁ ଉତ୍ସର୍ଗ କରିଥିଲେ। ସେମାନଙ୍କର ତ୍ୟାଗ ଏବଂ ବଳିଦାନର ପରିଣାମ ସ୍ୱରୂପ ଆମେ ଆଜି ଏକ ସ୍ୱାଧୀନ ଏବଂ ଗଣତାନ୍ତ୍ରିକ ଭାରତରେ ମୁକ୍ତ ବାତାସରେ ନିଶ୍ୱାସ ନେଉଛୁ। ସ୍ୱାଧୀନତା କେବଳ ଯୁଦ୍ଧକ୍ଷେତ୍ରରେ ଲଢ଼ି ମିଳିନଥିଲା, ଏହା ମିଳିଥିଲା ଲୋକଙ୍କର ଏକତା, ସ୍ୱାଭିମାନ, ଆତ୍ମନିର୍ଭରତା ଏବଂ ନିଜ ଦେଶ ପାଇଁ ପ୍ରତି ଅଟୁଟ ବିଶ୍ୱାସର ବଳରେ। ଭାରତର ସ୍ୱାଧୀନତା ସଂଗ୍ରାମର ଇତିହାସରେ ଏପରି ଅନେକ ଘଟଣା ରହିଛି ଯାହା ଦେଶବାସୀଙ୍କ ମନରେ ସ୍ୱାଧୀନତାର ଅଗ୍ନିକୁ ଆହୁରି ପ୍ରଜ୍ୱଳିତ କରିଥିଲା। ଆଜି ଅଗଷ୍ଟ ମାସର 7 ତାରିଖ। ଏହି ଦିନଟି 2ଟି କାରଣରୁ ଭାରତ ପାଇଁ ବିଶେଷ ଗୁରୁତ୍ୱ ବହନ କରେ। ପ୍ରଥମତଃ 1905 ମସିହାର ଅଗଷ୍ଟ ମାସର 7 ତାରିଖରେ କଲିକତାର ଟାଉନ୍ ହଲ୍ରେ ହୋଇଥିବା ଐତିହାସିକ ସଭାରୁ ସ୍ୱଦେଶୀ ଆନ୍ଦୋଳନର ଆରମ୍ଭ ହୋଇଥିଲା। ବ୍ରିଟିଶ ସରକାରଙ୍କ ବଙ୍ଗଭଙ୍ଗ ନିଷ୍ପତ୍ତି ବିରୋଧରେ ଏହି ସଭାରେ ଲୋକମାନେ ବିଦେଶୀ ସାମଗ୍ରୀ ବହିଷ୍କାର କରିବା ଏବଂ ଦେଶୀ ସାମଗ୍ରୀ ବ୍ୟବହାର କରିବାର ଶପଥ ନେଇଥିଲେ। ଏହା କେବଳ ଏକ ଆନ୍ଦୋଳନ ନୁହେଁ, ଏହା ଥିଲା ଆତ୍ମସମ୍ମାନ, ଆତ୍ମନିର୍ଭରତା ଏବଂ ଜାତୀୟ ଚେତନାର ଜାଗରଣ। ଦ୍ୱିତୀୟତଃ, ଏହି ଐତିହାସିକ ଘଟଣାର ସ୍ମୃତିରେ ଭାରତ ସରକାର 2015 ମସିହାରୁ ପ୍ରତିବର୍ଷ ଅଗଷ୍ଟ 7 ତାରିଖକୁ ଜାତୀୟ ହସ୍ତତନ୍ତ୍ର ଦିବସ ଭାବରେ ପାଳନ କରୁଛନ୍ତି। ଏହି ଦିବସ ପାଳନର ଉଦ୍ଦେଶ୍ୟ କେବଳ ଆମର ସମୃଦ୍ଧ ହସ୍ତତନ୍ତ୍ର ପରମ୍ପରାକୁ ସମ୍ମାନ ଜଣାଇବା ନୁହେଁ, ବରଂ ଲକ୍ଷ ଲକ୍ଷ ବୁଣାକାରଙ୍କ ପରିଶ୍ରମକୁ ସ୍ୱୀକୃତି ଦେବା ଏବଂ ଭୋକାଲ୍ ଫର୍ ଲୋକାଲ୍ ଏବଂ ଆତ୍ମନିର୍ଭର ଭାରତର ଭାବନାକୁ ଆହୁରି ସୁଦୃଢ଼ କରିବା। ଯେତେବେଳେ ଆମେ ହାତରେ ବୁଣା ଖଦି, ସମ୍ବଲପୁରୀ, ବୋମକାଇ, କୋଟପାଡ, ପାସାପଲ୍ଲୀ କିମ୍ବା ଅନ୍ୟ କୌଣସି ହସ୍ତତନ୍ତ୍ର ବସ୍ତ୍ର ପରିଧାନ କରୁ, ସେତେବେଳେ ଆମେ କେବଳ ଗୋଟିଏ ବସ୍ତ୍ର ପିନ୍ଧୁ ନାହିଁ, ଆମେ ଭାରତର ସଂସ୍କୃତି, ପରମ୍ପରା, କାରିଗରଙ୍କ ଶ୍ରମ ଏବଂ ସ୍ୱଦେଶୀ ଚେତନାକୁ ସମ୍ମାନ ଜଣାଉଛୁ। ଏହିଦିନ ଆମକୁ ମନେ ପକାଏ ଯେ ସ୍ୱାଧୀନତା କେବଳ ରାଜନୈତିକ ସ୍ୱାଧୀନତା ନୁହେଁ, ଅର୍ଥନୈତିକ ସ୍ୱାବଲମ୍ବନ ମଧ୍ୟ ସମାନ ଗୁରୁତ୍ୱପୂର୍ଣ୍ଣ। ସ୍ୱଦେଶୀ ଆନ୍ଦୋଳନ ଏହି ବାର୍ତ୍ତା ଦେଇଥିଲା ଯେ ଦେଶର ଉନ୍ନତି ପାଇଁ ଦେଶରେ ତିଆରି ସାମଗ୍ରୀକୁ ଗୁରୁତ୍ୱ ଦେବା ଆବଶ୍ୟକ। ଆଜି ମଧ୍ୟ ସେହି ବାର୍ତ୍ତା ସମାନ ଭାବରେ ପ୍ରାସଙ୍ଗିକ। ତେବେ ଆସନ୍ତୁ ଆଜିର ଏହି ବିଶେଷ ପର୍ବରେ ଜାଣିବା 1905 ମସିହାର ବଙ୍ଗଭଙ୍ଗ, ସ୍ୱଦେଶୀ ଆନ୍ଦୋଳନର ଆରମ୍ଭ, ଏହାର ପଛରେ ଇତିହାସ, ପ୍ରମୁଖ ନେତାମାନଙ୍କ ଭୂମିକା ଏବଂ କିପରି ଏହି ଆନ୍ଦୋଳନ ଭାରତର ସ୍ୱାଧୀନତା ସଂଗ୍ରାମକୁ ଏକ ନୂଆ ଶକ୍ତି ଏବଂ ନୂଆ ଦିଗ ପ୍ରଦାନ କରିଥିଲା। ତେବେ ଶ୍ରୋତାବନ୍ଧୁ, ଭାରତର ସ୍ୱାଧୀନତା ସଂଗ୍ରାମ ଇତିହାସରେ 1905 ମସିହାର ବଙ୍ଗଭଙ୍ଗ, ପାର୍ଟିସନ୍ ଅଫ୍ ବେଙ୍ଗଲ ଏକ ଐତିହାସିକ ଘଟଣା। ଏହା କେବଳ ଏକ ପ୍ରଶାସନିକ ପୁନର୍ଗଠନ ନଥିଲା, ବରଂ ଏହା ଭାରତୀୟ ଜାତୀୟବାଦକୁ ନୂଆ ଦିଗ ଦେଇଥିଲା। ଏହି ଘଟଣାର ବିରୋଧରେ ସମଗ୍ର ଦେଶରେ ଜନ ଆନ୍ଦୋଳନ ସୃଷ୍ଟି ହୋଇଥିଲା, ଯାହା ସ୍ୱଦେଶୀ ଆନ୍ଦୋଳନର ଏବଂ ବହିଷ୍କାର ଆନ୍ଦୋଳନ ଭାବରେ ପରିଚିତ ହେଲା। ଏହା ପ୍ରଥମ ଥର ପାଇଁ ଛାତ୍ର, ଶିକ୍ଷକ, ବ୍ୟବସାୟୀ, ନାରୀ ଏବଂ ସାଧାରଣ ଲୋକଙ୍କୁ ଏକ ଜାତୀୟ ଆନ୍ଦୋଳନରେ ସଂଗଠିତ କରିଥିଲା। 1905 ପୂର୍ବରୁ ବଙ୍ଗପ୍ରଦେଶ ବ୍ରିଟିଶ ଭାରତର ସବୁଠାରୁ ବଡ଼ ପ୍ରଦେଶ ଥିଲା। ଏଥିରେ ବର୍ତ୍ତମାନର ପଶ୍ଚିମବଙ୍ଗ, ବାଂଲାଦେଶ, ବିହାର, ଓଡ଼ିଶା ଏବଂ ଆସାମର କିଛି ଅଞ୍ଚଳ ସାମିଲ ଥିଲା। ସେତେବେଳେ ପ୍ରାୟ 5 କୋଟି ଲୋକ ଏହି ପ୍ରଦେଶରେ ବାସ କରୁଥିଲେ। ସରକାରୀ ଭାବରେ ବ୍ରିଟିଶମାନେ କହିଥିଲେ ଯେ ଏତେ ବଡ଼ ପ୍ରଦେଶକୁ ପ୍ରଶାସନ କରିବା କଷ୍ଟକର, ତେଣୁ ଏହାକୁ ବିଭକ୍ତ କରିବା ଆବଶ୍ୟକ। କିନ୍ତୁ ପ୍ରକୃତ ଉଦ୍ଦେଶ୍ୟ ଥିଲା ବଙ୍ଗରେ ବଢ଼ୁଥିବା ଜାତୀୟତାବାଦକୁ ଦୁର୍ବଳ କରିବା ଏବଂ ହିନ୍ଦୁ ମୁସଲିମ ସମାଜ ମଧ୍ୟରେ ବିଭେଦ ସୃଷ୍ଟି କରିବା। ବ୍ରିଟିଶମାନଙ୍କର ଏହି ନୀତିକୁ ଭାଗ କର ଓ ଶାସନ କର, ଡିଭାଇଡ୍ ଆଣ୍ଡ ରୁଲ୍ ବୋଲି କୁହାଯାଏ। ଭାରତର ତତ୍କାଳୀନ ଭାଇସରୟ ଲର୍ଡ କର୍ଜନ 1905 ମସିହା ଜୁଲାଇ ମାସର 19 ତାରିଖରେ ବଙ୍ଗଭଙ୍ଗର ଘୋଷଣା କରିଥିଲେ। ଏହି ନିଷ୍ପତ୍ତି 1905 ମସିହା ଅକ୍ଟୋବର ମାସର 16

ତାରିଖଠାରୁ କାର୍ଯ୍ୟକାରୀ ହୋଇଥିଲା। ଏହା ଅନୁସାରେ ପଶ୍ଚିମବଙ୍ଗରେ କଲିକତା ରାଜଧାନୀ ରହିଲା। ପୂର୍ବବଙ୍ଗ ଏବଂ ଆସାମକୁ ମିଶାଇ ଏକ ନୂଆ ପ୍ରଦେଶ ଗଠନ କରାଗଲା, ଯାହାର ରାଜଧାନୀ ଢାକା ହୋଇଥିଲା। ଏହି ନିଷ୍ପତ୍ତିକୁ ବଙ୍ଗବାସୀ ନିଜ ସଂସ୍କୃତି, ଭାଷା ଏବଂ ଜାତୀୟ ଏକତା ଉପରେ ଆଘାତ ବୋଲି ମନେ କରିଥିଲେ। 1905 ଅକ୍ଟୋବର ମାସର 16 ତାରିଖରେ ବଙ୍ଗଭଙ୍ଗ କାର୍ଯ୍ୟକାରୀ ହେବା ଦିନ ଲୋକମାନେ କଳା ବ୍ୟାଜ୍ ପିନ୍ଧି ପ୍ରତିବାଦ କରିଥିଲେ, ଗଙ୍ଗା ନଦୀରେ ସ୍ନାନ କରି ଦେଶର ଏକତା ପାଇଁ ଶପଥ ନେଇଥିଲେ। ହିନ୍ଦୁ ଏବଂ ମୁସଲିମ ପରସ୍ପରକୁ ରାକ୍ଷୀ ବାନ୍ଧି ଏକତାର ବାର୍ତ୍ତା ଦେଲେ।

ହେବା ଦିନ ଲୋକମାନେ କଳା ବ୍ୟାଜ୍ ପିନ୍ଧି ପ୍ରତିବାଦ କରିଥିଲେ। ଗଙ୍ଗା ନଦୀରେ ସ୍ନାନ କରି ଦେଶର ଏକତା ପାଇଁ ଶପଥ ନେଇଥିଲେ। ହିନ୍ଦୁ ଏବଂ ମୁସଲିମ ପରସ୍ପରକୁ ରାକ୍ଷୀ ବାନ୍ଧି ଏକତାର ବାର୍ତ୍ତା ଦେଲେ। ସମଗ୍ର ବଙ୍ଗରେ ବିଦେଶୀ କପଡ଼ା ପୋଡ଼ାଗଲା, ବିଦେଶୀ ସାମଗ୍ରୀ ବହିଷ୍କାର କରାଗଲା ଏବଂ ଦେଶୀ ଜିନିଷ ବ୍ୟବହାର କରିବାର ଶପଥ ମଧ୍ୟ ନିଆଗଲା। ବଙ୍ଗଭଙ୍ଗର ବିରୋଧରେ ସ୍ୱଦେଶୀ ଆନ୍ଦୋଳନ ଆରମ୍ଭ ହୋଇଥିଲା। ଏହାର ମୂଳ ଲକ୍ଷ୍ୟ ଥିଲା ଭାରତରେ ତିଆରି ସାମଗ୍ରୀ ବ୍ୟବହାର କରିବା, ବିଦେଶୀ କପଡ଼ା ଏବଂ ସାମଗ୍ରୀ ବହିଷ୍କାର କରିବା, ଦେଶୀ ଶିଳ୍ପ, କୁଟୀର ଶିଳ୍ପ ଏବଂ ବ୍ୟବସାୟକୁ ପ୍ରୋତ୍ସାହନ ଦେବା, ଜାତୀୟ ଶିକ୍ଷାର ବିକାଶ, ଭାରତୀୟମାନଙ୍କ ମଧ୍ୟରେ ଆତ୍ମନିର୍ଭରଶୀଳତାର ଭାବନାର ସୃଷ୍ଟି। ଲର୍ଡ କର୍ଜନ ବଙ୍ଗଭଙ୍ଗର ପ୍ରମୁଖ ଯୋଜନାକାରୀ, ତାଙ୍କ ନିଷ୍ପତ୍ତି ଅଜାଣତରେ ଭାରତର ଜାତୀୟ ଆନ୍ଦୋଳନ ଅଧିକ ଶକ୍ତିଶାଳୀ କରିଦେଇଥିଲା। ସୁରେନ୍ଦ୍ରନାଥ ବାନାର୍ଜୀ ବଙ୍ଗଭଙ୍ଗ ବିରୋଧରେ ସଭା, ରାଲି ଏବଂ ଜନଜାଗରଣର ନେତୃତ୍ୱ ଦେଲେ। ରବୀନ୍ଦ୍ରନାଥ ଠାକୁର ହିନ୍ଦୁ ମୁସଲିମ ଏକତାର ପ୍ରତୀକ ଭାବରେ ରାକ୍ଷୀ ବନ୍ଧନର ଉତ୍ସବର ଆହ୍ୱାନ କଲେ। ତାଙ୍କ ଦେଶଭକ୍ତିମୟ ଗୀତ ଜନସାଧାରଣଙ୍କୁ ପ୍ରେରିତ କରିଥିଲା। ବିପିନ ଚନ୍ଦ୍ର ପାଲ ସ୍ୱଦେଶୀ ଆନ୍ଦୋଳନକୁ ଗାଁରୁ ସହର ପର୍ଯ୍ୟନ୍ତ ପହଞ୍ଚାଇଲେ ଏବଂ ଯୁବପିଢ଼ିଙ୍କୁ ସଂଗଠିତ କଲେ। ଅରବିନ୍ଦ ଘୋଷ ସ୍ୱରାଜର ଧାରଣାକୁ ଜନମାନସରେ ପହଞ୍ଚାଇଲେ ଏବଂ ଜାତୀୟତାବାଦୀ ଲେଖା ଏବଂ ଭାଷଣ ମାଧ୍ୟମରେ ଲୋକଙ୍କୁ ଉତ୍ସାହିତ କଲେ। ବାଲ ଗଙ୍ଗାଧର ତିଲକ ମହାରାଷ୍ଟ୍ରରେ ସ୍ୱଦେଶୀ ଏବଂ ବହିଷ୍କାର ଆନ୍ଦୋଳନକୁ ଲୋକପ୍ରିୟ କରିସାରା ଭାରତରେ ଏହାର ବିସ୍ତାର କଲେ। ଲାଲା ଲାଜପତ ରାୟ ପଞ୍ଜାବରେ ସ୍ୱଦେଶୀ ଆନ୍ଦୋଳନକୁ ଶକ୍ତିଶାଳୀ କରିଥିଲେ। ଏହି ନେତାମାନଙ୍କୁ ନେଇ ଜାତୀୟତାବାଦୀ ଆନ୍ଦୋଳନ ନୂତନ ଗତି ପାଇଥିଲା। ତେବେ ଏହାର ପ୍ରମୁଖ କାର୍ଯ୍ୟକ୍ରମଟି ଥିଲା ବିଦେଶୀ ବସ୍ତ୍ର ଏବଂ ସାମଗ୍ରୀ ବହିଷ୍କାର, ଦେଶୀ ବସ୍ତ୍ର ହସ୍ତଶିଳ୍ପ ଏବଂ କୁଟୀର ଶିଳ୍ପର ବ୍ୟବହାର, ଜାତୀୟ ବିଦ୍ୟାଳୟ ଏବଂ କଲେଜ ସ୍ଥାପନା, ସଭା, ଶୋଭାଯାତ୍ରା ଏବଂ ଜନସଚେତନତା କାର୍ଯ୍ୟକ୍ରମ, ଦେଶଭକ୍ତିମୂଳକ ଗୀତ, କବିତା ଏବଂ ସାହିତ୍ୟ ରଚନା, ଛାତ୍ରଛାତ୍ରୀ ଏବଂ ମହିଳାଙ୍କ ସକ୍ରିୟ ଅଂଶଗ୍ରହଣ। ଏହାର ପରିଣାମରେ ସମଗ୍ର ଭାରତରେ ଜାତୀୟତାବାଦର ଲହରୀ ସୃଷ୍ଟି ହେଲା। ସ୍ୱଦେଶୀ ଏବଂ ବହିଷ୍କାର ଆନ୍ଦୋଳନ ଭାରତର ପ୍ରଥମ ବଡ଼ ଜନ ଆନ୍ଦୋଳନ ହୋଇଥିଲା। ଦେଶୀ ଶିଳ୍ପ ବ୍ୟବସାୟର ବିକାଶ ହୋଇଥିଲା, ଜାତୀୟ ଶିକ୍ଷାର ପ୍ରସାର ଘଟିଲା, ଭାରତୀୟମାନଙ୍କ ମନରେ ସ୍ୱାଧୀନତା ପାଇଁ ଆତ୍ମବିଶ୍ୱାସ ବଢ଼ିଲା। ନିରନ୍ତର ଜନବିରୋଧ ଏବଂ ସ୍ୱଦେଶୀ ଆନ୍ଦୋଳନର ପ୍ରଭାବରେ ବ୍ରିଟିଶ ସରକାର 1911 ବଙ୍ଗଭଙ୍ଗକୁ ରଦ୍ଦ କଲା। ଏହା ଭାରତୀୟ ଜନ ଆନ୍ଦୋଳନର ପ୍ରଥମ ବଡ଼ ସଫଳତା ହୋଇଥିଲା। ସେହି ବର୍ଷ ଭାରତର ରାଜଧାନୀ କଲିକତାରୁ ଦିଲ୍ଲୀକୁ ସ୍ଥାନାନ୍ତର କରାଗଲା। ବଙ୍ଗଭଙ୍ଗ ଭାରତର ସ୍ୱାଧୀନତା ଇତିହାସରେ ଏକ ଯୁଗାନ୍ତକାରୀ ଘଟଣା। ବ୍ରିଟିଶ ସରକାର ଭାରତୀୟମାନଙ୍କୁ ବିଭକ୍ତ କରିବାକୁ ଚାହୁଁଥିଲେ, କିନ୍ତୁ ଏହି ନିଷ୍ପତ୍ତି ଭାରତବାସୀଙ୍କୁ ଆହୁରି ଏକତ୍ର କରିଦେଲା। ସ୍ୱଦେଶୀ ଆନ୍ଦୋଳନ ଦେଶପ୍ରେମ, ଆତ୍ମନିର୍ଭରତା ଏବଂ ଜାତୀୟ ଏକତାର ଭାବନାକୁ ଶକ୍ତିଶାଳୀ କରିଥିଲା। ଏହି ଆନ୍ଦୋଳନ ପରବର୍ତ୍ତୀ ସମସ୍ତ ସ୍ୱାଧୀନତା ଆନ୍ଦୋଳନର ପ୍ରେରଣା ହୋଇ ଶେଷରେ 1947 ଭାରତକୁ ସ୍ୱାଧୀନତା ଦେବାର ପଥକୁ ସୁଗମ କରିଥିଲା।

ତେବେ ଶ୍ରୋତାବନ୍ଧୁ, ପ୍ରତିବର୍ଷ ଅଗଷ୍ଟ ମାସର 7 ତାରିଖକୁ ଜାତୀୟ ହସ୍ତତନ୍ତ ଦିବସ ଭାବରେ ପାଳନ କରାଯାଏ। ଏହି ଦିନ କେବଳ ଆମ ହସ୍ତତନ୍ତ ଶିଳ୍ପୀମାନଙ୍କ ପ୍ରତି ସମ୍ମାନ ଜଣାଇବା ପାଇଁ ନୁହେଁ, ବରଂ 1905 ଆରମ୍ଭ ହୋଇଥିବା ସ୍ୱଦେଶୀ ଆନ୍ଦୋଳନର ସ୍ମୃତିକୁ ମଧ୍ୟ ଜୀବନ୍ତ ରଖିବା ପାଇଁ ପାଳନ କରାଯାଏ। ଏହି ଆନ୍ଦୋଳନ ଭାରତ ସ୍ୱାଧୀନତା ସଂଗ୍ରାମକୁ ଏକ ନୂଆ ଦିଗ ଦେଇଥିଲା ଏବଂ ଭାରତୀୟଙ୍କ ମନରେ ସ୍ୱାଭିମାନ, ସ୍ୱାବଲମ୍ବନ ଓ ସ୍ୱଦେଶ ପ୍ରେମର ଜ୍ୱାଳା ପ୍ରଜ୍ୱଳିତ କରିଥିଲା। 1905 ସେତେବେଳର ଭାରତର ବ୍ରିଟିଶ ଭାଇସରୟ ଲର୍ଡ କର୍ଜନ ବଙ୍ଗଭଙ୍ଗର ଘୋଷଣା କରିଥିଲେ। ସେହି ସମୟରେ ଇଂଲଣ୍ଡରେ ତିଆରି କପଡ଼ା, ଲୁଣ, ଚିନି ଏବଂ ଅନ୍ୟାନ୍ୟ ସାମଗ୍ରୀ ଭାରତରେ ବିକ୍ରି ହୋଇଥିଲା, ଫଳରେ ଭାରତୀୟ ଶିଳ୍ପୀ ବିଶେଷ କରି ହସ୍ତତନ୍ତ ବୁଣାକାରମାନେ ଜୀବିକା ହରାଉଥିଲେ। ସ୍ୱଦେଶୀ ଆନ୍ଦୋଳନ ଭାରତୀୟଙ୍କୁ ନିଜ ଶିଳ୍ପ, ନିଜ ବ୍ୟବସାୟ ଏବଂ ନିଜ ଉତ୍ପାଦନ ଉପରେ ଭରସା କରିବାର ଶିକ୍ଷା ଦେଉଥିଲା। ଏହି ଆନ୍ଦୋଳନରେ ଅନେକ ବିଶିଷ୍ଟ ନେତା ଏବଂ ମନୀଷୀ ଅଗ୍ରଣୀ ଭୂମିକା ଗ୍ରହଣ କରିଥିଲେ। ସୁରେନ୍ଦ୍ରନାଥ ବାନାର୍ଜୀ, ବିପିନ ଚନ୍ଦ୍ର ପାଲ, ଅରବିନ୍ଦ ଘୋଷ, ବାଲ ଗଙ୍ଗାଧର ତିଲକ, ଲାଲା ଲାଜପତ ରାୟ ପ୍ରମୁଖ ନେତାମାନେ ଲୋକଙ୍କୁ ସ୍ୱଦେଶୀ ଦ୍ରବ୍ୟ ବ୍ୟବହାର କରିବାକୁ ପ୍ରେରିତ କରିଥିଲେ। ରବୀନ୍ଦ୍ରନାଥ ଠାକୁର ମଧ୍ୟ ଏହି ଆନ୍ଦୋଳନକୁ ସାଂସ୍କୃତିକ ଶକ୍ତି ଦେଇଥିଲେ। ସେ ହିନ୍ଦୁ ମୁସଲମାନ ଏକତାର ପ୍ରତୀକ ଭାବରେ ରକ୍ଷାବନ୍ଧନ ଉତ୍ସବ ପାଳନ କରିବାକୁ ଆହ୍ୱାନ ଦେଇଥିଲେ। ଏହି ସ୍ୱଦେଶୀ ଆନ୍ଦୋଳନ ସମୟରେ ବିଦେଶୀ କପଡ଼ାର ସାର୍ବଜନୀନ ଦହନ କରାଯାଉଥିଲା। ଦେଶବାସୀ ବିଦେଶୀ ପୋଷାକ ପରିତ୍ୟାଗ କରି ହସ୍ତତନ୍ତ୍ରରେ ବୁଣା ସ୍ୱଦେଶୀ ବସ୍ତ୍ର ପିନ୍ଧିବା ଆରମ୍ଭ କଲେ। ଛାତ୍ରଛାତ୍ରୀମାନେ ସରକାରୀ ଶିକ୍ଷାନୁଷ୍ଠାନ ଛାଡ଼ି ଜାତୀୟ ଶିକ୍ଷା ପ୍ରତିଷ୍ଠାନରେ ଯୋଗ ଦେଲେ। ଦେଶର ବିଭିନ୍ନ ସ୍ଥାନରେ ସ୍ୱଦେଶୀ ଶିଳ୍ପ, କୁଟୀର ଶିଳ୍ପ, ହସ୍ତତନ୍ତ୍ର ଉତ୍ପାଦନକୁ ନୂଆ ଗତି ମିଳିଥିଲା। ବ୍ରିଟିଶ କାରଖାନାର କପଡ଼ା ପତଳରେ ଭାରତର ବୁଣାକାରମାନେ ବୁଡ଼ିଥିବା ବସ୍ତ୍ରର ଚାହିଦା ବଢ଼ିଲା। ଲକ୍ଷ ଲକ୍ଷ ବୁଣାକାରଙ୍କ ଜୀବନରେ ନୂଆ ଆଶା ସଞ୍ଚାର ହେଲା। ହସ୍ତତନ୍ତ୍ର କେବଳ ଏକ ଶିଳ୍ପ ନୁହେଁ, ଏହା ଦେଶପ୍ରେମର

ପ୍ରତୀକ ପାଲଟିଗଲା। ପରବର୍ତ୍ତୀ ସମୟରେ ମହାତ୍ମା ଗାନ୍ଧୀ ସ୍ୱଦେଶୀ ରହି ଆଦର୍ଶକୁ ଆହୁରି ସୁଦୃଢ଼ କରିଥିଲେ। ସେ ଚରଖା କାଟିବା, ଖାଦି ପିନ୍ଧିବା ଏବଂ ସ୍ୱଦେଶୀ ବସ୍ତ୍ର ବ୍ୟବହାର କରିବାକୁ ସ୍ୱାଧୀନତା ଆନ୍ଦୋଳନର ଏକ ଶକ୍ତିଶାଳୀ ଅସ୍ତ୍ରରେ ପରିଣତ କରିଥିଲେ। ଏହି ଆନ୍ଦୋଳନ ଭାରତର ସ୍ୱାଧୀନତା ସଂଗ୍ରାମକୁ ଅନେକ ଦିଗରୁ ଶକ୍ତିଶାଳୀ କରିଥିଲା। ପ୍ରଥମତଃ ଏହି ବ୍ରିଟିଶ ବ୍ୟବସାୟକୁ ଆର୍ଥିକ କ୍ଷତି ପହଞ୍ଚାଇଥିଲା। ଦ୍ୱିତୀୟତଃ ଏହି ଭାରତୀୟଙ୍କ ମନରେ ଆତ୍ମବିଶ୍ୱାସ ଏବଂ ଜାତୀୟ ଚେତନା ସୃଷ୍ଟି କରିଥିଲା। ତୃତୀୟତଃ ଦେଶର ଯୁବକ, ଛାତ୍ର, ମହିଳା ଏବଂ ସାଧାରଣ ଜନତା ପ୍ରଥମଥର ପାଇଁ ବହୁ ସଂଖ୍ୟାରେ ସ୍ୱାଧୀନତା ଆନ୍ଦୋଳନ ସହ ଯୋଡ଼ି ହୋଇଥିଲେ। ଚତୁର୍ଥତଃ ଭାରତୀୟ ଶିଳ୍ପ, କୁଟୀର ଶିଳ୍ପ ଏବଂ ହସ୍ତତନ୍ତ ଶିଳ୍ପର ବିକାଶ ପାଇଁ ଏହା ଏକ ମଜବୁତ ଭିତ୍ତି ସୃଷ୍ଟି କରିଥିଲା। ସ୍ୱାଧୀନତା ପରେ ମଧ୍ୟ ଭାରତର ହସ୍ତତନ୍ତ ପରମ୍ପରା ବିଶ୍ୱରେ ନିଜର ସ୍ୱତନ୍ତ୍ର ପରିଚୟ ରଖିଛି। ଓଡ଼ିଶାର ସମ୍ବଲପୁରୀ, ବମକାଇ, କୋଟପାଟ, ପାସାପଲ୍ଲୀ, ବରଗଡ଼ର ବନ୍ଧା ଭଳି ହସ୍ତତନ୍ତ ବସ୍ତ୍ର ଆଜି ଦେଶ ବିଦେଶରେ ଲୋକପ୍ରିୟ। ଏହି କଳା ଆମର ସଂସ୍କୃତି, ପରମ୍ପରା ଏବଂ କାରିଗରଙ୍କ ଅକ୍ଳାନ୍ତ ପରିଶ୍ରମର ପ୍ରତୀକ। ଏହି ଗୌରବମୟ ପରମ୍ପରାକୁ ସମ୍ମାନ ଜଣାଇବା ପାଇଁ ଭାରତ ସରକାର 2015 ପ୍ରତିବର୍ଷ ଅଗଷ୍ଟ ମାସର 7 କିମ୍ବା ଆଜିର ଏହି ଦିନକୁ ଜାତୀୟ ହସ୍ତତନ୍ତ ଦିବସ ଭାବରେ ପାଳନ କରୁଛନ୍ତି। ଏହାର ଉଦ୍ଦେଶ୍ୟ ହେଉଛି ହସ୍ତତନ୍ତ ବୁଣାକାରଙ୍କ ଅବଦାନକୁ ସମ୍ମାନ ଦେବା, ହସ୍ତତନ୍ତ ଶିଳ୍ପକୁ ପ୍ରୋତ୍ସାହନ ଦେବା ଏବଂ ନୂତନ ପିଢ଼ିକୁ ସ୍ୱଦେଶୀର ମହତ୍ତ୍ୱ ବିଷୟରେ ସଚେତନ କରିବା। ଆଜିର ଯୁଗରେ ସ୍ୱଦେଶୀର ଅର୍ଥ କେବଳ ଦେଶୀ ବସ୍ତ୍ର ପିନ୍ଧିବା ନୁହେଁ, ଏହାର ଅର୍ଥ ହେଉଛି ଭାରତୀୟ ଉତ୍ପାଦନକୁ ପ୍ରାଧାନ୍ୟ ଦେବା, ସ୍ଥାନୀୟ କାରିଗରଙ୍କୁ ସହଯୋଗ କରିବା, ଆତ୍ମନିର୍ଭର ଭାରତ ଗଠନରେ ନିଜର ଭୂମିକା ନିଭାଇବା ଏବଂ ନିଜ ଐତିହ୍ୟ ପ୍ରତି ଗର୍ବ ଅନୁଭବ କରିବା। ପରିଶେଷରେ ଜାତୀୟ ହସ୍ତତନ୍ତ ଦିବସ ଆମକୁ ସ୍ମରଣ କରାଏ ଯେ ଗୋଟିଏ ସାଧାରଣ କପଡ଼ା ମଧ୍ୟ କେବେ ଦେଶର ସ୍ୱାଧୀନତା ସଂଗ୍ରାମର ଅସ୍ତ୍ର ହୋଇପାରେ। ସ୍ୱଦେଶୀ ଆନ୍ଦୋଳନ ଆମକୁ ଶିଖାଇଛି ଆର୍ଥିକ ସ୍ୱାବଲମ୍ବନ, ଜାତୀୟ ଏକତା, ନିଜ ସଂସ୍କୃତି ପ୍ରତି ସମ୍ମାନ ହିଁ ଏକ ଶକ୍ତିଶାଳୀ ରାଷ୍ଟ୍ରର ମୂଳ ଆଧାର। ଆସନ୍ତୁ ଆମେ ସମସ୍ତେ ହସ୍ତତନ୍ତ ବୁଣାକାରମାନଙ୍କୁ ସମ୍ମାନ ଜଣାଇବା, ସ୍ୱଦେଶୀ ସାମଗ୍ରୀକୁ ପ୍ରୋତ୍ସାହନ ଦେବା ଏବଂ ଦେଶର ସମୃଦ୍ଧ ପରମ୍ପରାକୁ ଆଗାମୀ ପିଢ଼ି ପର୍ଯ୍ୟନ୍ତ ପହଞ୍ଚାଇବା।

ତେବେ ଶ୍ରୋତାବନ୍ଧୁ, ଆଜିର ଏହି ଯୁବବାଣୀ କାର୍ଯ୍ୟକ୍ରମକୁ ଏଇଠି ଶେଷ କରିବାକୁ ହେବ। ସମୟ ଇସାରା ଦେଉଛି ଆଜିର ଏହି ସମ୍ଭାବନା କାର୍ଯ୍ୟକ୍ରମକୁ ଏଇଠି ଶେଷ କରିବାକୁ। ଆଶା କରୁଛୁ ଆଜିର କାର୍ଯ୍ୟକ୍ରମ ଆପଣଙ୍କୁ ନିଶ୍ଚୟ ରୂପରେ ଭଲ ଲାଗିଥିବ। ଆଜିର କାର୍ଯ୍ୟକ୍ରମ ଆପଣଙ୍କୁ କେମିତି ଲାଗିଲା ମତାମତ ଦେବାକୁ ଜମାରୁ ଭୁଲିବେନି। ଆମକୁ ଚିଠି ଲେଖିବାର ଠିକଣା ହେଲା ସାପ୍ତାହିକୀ ଯୁବବାଣୀ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ଭବାନୀ ପାଟଣା ଜିଲ୍ଲା କଳାହାଣ୍ଡି ପିନ୍ 766001। ଆମକୁ ଆପଣ ହ୍ୱାଟ୍ସଆପ୍ ଜରିଆରେ ମଧ୍ୟ ନିଜର ମତାମତ ଲେଖି ଜଣାଇ ପାରିବେ। ଆମର ହ୍ୱାଟ୍ସଆପ୍ ନମ୍ବରଟି ହେଉଛି 8895994143। ଆଉ ଥରେ କହି ରଖୁଛି 8895994143। ତେବେ ଶ୍ରୋତାବନ୍ଧୁ, ଆପଣଙ୍କର ଚିଠି ଏବଂ ସୁଚିନ୍ତିତ ମତାମତର ଅପେକ୍ଷାରେ ରହିଲୁ। ପରବର୍ତ୍ତୀ କାର୍ଯ୍ୟକ୍ରମମାନଙ୍କରେ ପୁଣି ଥରେ ଭେଟ ହେବା। ସେ ଯାଏ ଆମକୁ ବିଦାୟ ଦିଅନ୍ତୁ। ଆଜିର ଯୁବବାଣୀ କାର୍ଯ୍ୟକ୍ରମର ଉପସ୍ଥାପନାରେ ମୁଁ ଥିଲି ଆପଣମାନଙ୍କ ରେଡ଼ିଓ ସାଥୀ ଶିବଶକ୍ତି ପୁରୋହିତ। ରହୁଛୁ, ନମସ୍କାର।

ପ୍ରଚାର କଲୁ ଯୁବଶ୍ରୋତା ବନ୍ଧୁମାନଙ୍କ ପାଇଁ ଉଦ୍ଦିଷ୍ଟ କାର୍ଯ୍ୟକ୍ରମ ଯୁବବାଣୀ। ଆଜିର ଯୁବବାଣୀରେ ଶୁଣୁଥିଲେ ସମ୍ଭାବନା କାର୍ଯ୍ୟକ୍ରମ।

ଆକାଶବାଣୀ ଭବାନୀପାଟଣା ଷ୍ଟୁଡ଼ିଓଗୁଡ଼ିରେ ସମୟ ସନ୍ଧ୍ୟା 6 ହେବାକୁ ଯାଉଛି। ପ୍ରଥମେ ହିନ୍ଦୀ ଏବଂ ପରେ ପରେ ଇଂରାଜୀରେ ସମ୍ବାଦ ରିଲେ କରି ଶୁଣାଉଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। କିଛି କ୍ଷଣ ମଧ୍ୟରେ

ଆସନ୍ତାକାଲି ଆମର ପ୍ରଥମ ଅଧିବେଶନରେ ସକାଳ 6:10 ପ୍ରଚାର କରିବୁ ବନ୍ଦନା କାର୍ଯ୍ୟକ୍ରମ। ବନ୍ଦନାର ଶିଳ୍ପୀମାନେ ହେଲେ ସଂଯୁକ୍ତା ପାତ୍ର, ତାରିଣୀ ପ୍ରସାଦ ପାଢ଼ୀ ଏବଂ ଶଙ୍କର ପ୍ରସାଦ ଦତ୍ତ। ସକାଳ 6:30 ରହିଛି କାର୍ଯ୍ୟକ୍ରମ ଚେତନା ଚିନ୍ତନ, ଉପସ୍ଥାପନା ପ୍ରଫୁଲ୍ଲ କୁମାର ମାଝି। ସକାଳ 6:35 ପ୍ରଚାର କରିବୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ। ସକାଳ 7:25 ପ୍ରଚାର କରିବୁ ସୂଚନା ଓ ମନୋରଞ୍ଜନ ଧର୍ମୀ କାର୍ଯ୍ୟକ୍ରମ ପରିକ୍ରମା, ଉପସ୍ଥାପନା ସଚ୍ଚିଦାନନ୍ଦ ମାଲିକ। କାର୍ଯ୍ୟକ୍ରମ ଚାଷର କଥା ଶୁଣିପାରିବେ ସକାଳ 7:40। ଗୀତ ଗୀତାଞ୍ଜଳି ପ୍ରଚାର କରିବୁ ସକାଳ 7:45 ଶିଳ୍ପୀ ଅରବିନ୍ଦ ମୁଦୁଲି। ସକାଳ 8:30 ରହିଛି ସଙ୍ଗୀତ ଲହରୀ, ଶିଳ୍ପୀମାନେ ହେଲେ ରତିକାନ୍ତ ଶତପଥୀ, ଶରତ ନାୟକ ଏବଂ ବିକାଶ ଦାସ। ସକାଳ 8:45 ପ୍ରଚାର କରିବୁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ କୃତ ମହାକାବ୍ୟ ବୈଦେହିଶ ବିଳାସର ସଙ୍ଗୀତାତ୍ମକ ପରିବେଷଣ, ପ୍ରଯୋଜନା ପ୍ରସେନଜିତ ମହାନ୍ତି ଏବଂ ଡକ୍ଟର ଶାନ୍ତନୁ କୁମାର ରଥ। ହିନ୍ଦୀ କଥାଚିତ୍ରର ଗୀତ ଶୁଣିବେ ସକାଳ 9:00 ଏବଂ 9:30 ରହିଛି ଓଡ଼ିଆ କଥାଚିତ୍ରର ଗୀତ। ପୂର୍ବାହ୍ନ 10:00 ଶୁଣିବେ ବିଶେଷ ଫୋନ୍ ଇନ୍ ପ୍ରଶ୍ନମଞ୍ଚ କାର୍ଯ୍ୟକ୍ରମ ଆକାଶବାଣୀ କଟକ କେନ୍ଦ୍ରରୁ। ବିଷୟ ରହିଛି ଅଙ୍ଗଦାନ ମହତ ଦାନ। ଆସନ୍ତାକାଲି ଆମର ଦ୍ୱିତୀୟ ଅଧିବେଶନରେ ଦିନ 12:00 ଶୁଣିବେ ଲୋକଗୀତ କ୍ରମରେ ନଚନିଆ ଗୀତ, ପରିବେଷଣ କରିବେ ଶିଳ୍ପୀ ମାୟାଧର ମନହରା ଏବଂ ସାଥୀ। ଦିନ 12:30 ଶୁଣିବେ ସୁଗମ ସଙ୍ଗୀତ, ଶିଳ୍ପୀମାନେ ହେଲେ ମୀନାକ୍ଷୀ ରଥ, ଲକ୍ଷ୍ମୀନାରାୟଣ ବେହେରା, ଅନୁରାଗ ପାତ୍ର ଏବଂ ଟି ନିବେଦିତା। କାର୍ଯ୍ୟକ୍ରମ ଚାଷର କଥା ରହିଛି ଦିନ 1:10, ଦିନ 1:20 ପ୍ରଚାର କରିବୁ ମହିଳାମାନଙ୍କ ପାଇଁ କାର୍ଯ୍ୟକ୍ରମ ଶକ୍ତିରୂପା। ଦିନ 2:45 ଶୁଣିବେ ହିନ୍ଦୀ କଥାଚିତ୍ରର ଗୀତ। ଆସନ୍ତାକାଲି ଆମର ତୃତୀୟ ଅଧିବେଶନରେ ଅପରାହ୍ନ 5:00 ପ୍ରଚାର କରିବୁ ହିନ୍ଦୀ କଥାଚିତ୍ରର ଗୀତ। ଯୁବବାଣୀରେ ସାପ୍ତାହିକୀ ଶୁଣିପାରିବେ ଅପରାହ୍ନ 5:30। ସନ୍ଧ୍ୟା 6:30 ଶୁଣିବେ ଲୋକଗୀତ କ୍ରମରେ ସଂକୀର୍ତ୍ତନ, ପରିବେଷଣ କରିବେ ଶିଳ୍ପୀ ଶୋଭାକର ପ୍ରଧାନ ଓ ସାଥୀ। ରାତି 7:25 ଶୁଣିବେ ଜିଲ୍ଲା ହାଲଚାଲ କ୍ରମରେ ମାଲକାନଗିରି ଜିଲ୍ଲା ସମ୍ପର୍କରେ ଏବଂ ରାତି 7:30 ପ୍ରାୟୋଜିତ କାର୍ଯ୍ୟକ୍ରମ କିଷାନ ବାଣୀ। ଏହି କାର୍ଯ୍ୟକ୍ରମ ଦ୍ୱୟ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଇସ୍ ସପ୍ତାହ ସଂସଦ ମେ ଶୁଣିପାରିବେ ରାତି 8:00, ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ହିନ୍ଦୀ ଭକ୍ତିଗୀତ ପ୍ରଚାର କରିବୁ ରାତି 8:15, ଶିଳ୍ପୀମାନେ ହେଲେ ସୁମନ କଲ୍ୟାଣପୁର, ଲକ୍ଷ୍ମୀ ଶଙ୍କର ଏବଂ ସୁଧା ମଲହୋତ୍ରା। ସ୍ପୋର୍ଟସ୍କେନ୍ ରାତି 8:30, ସ୍ପଟଲାଇଟ୍ ରାତି 9:15, ରାତି 9:30 ଶୁଣିବେ ଅଖିଳ ଭାରତୀୟ ରୂପକ କାର୍ଯ୍ୟକ୍ରମରେ ରୂପକ ସ୍ୱାଧୀନତା କି ପ୍ରତିନିଧିତ୍ୱ, ରଚନା ବସୁଧା ବାନାର୍ଜୀ, ପ୍ରସ୍ତୁତକର୍ତ୍ତା ନିବେଦିତା ମିଶ୍ର। ଏବଂ ରାତି 10:00 ଶୁଣିପାରିବେ ସଂସଦର ପ୍ରଶ୍ନକାଳର ରେକର୍ଡ଼ିଂ। ଏ ସମସ୍ତ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଆକାଶବାଣୀ ଭବାନୀପାଟଣା।

ଶ୍ରୋତା ବନ୍ଧୁ, ଆପଣମାନେ ଶୁଣିଥିଲେ ଆମର ଚଳିତ ଅଧିବେଶନ ଏବଂ ଆସନ୍ତାକାଲି ବିଭିନ୍ନ ଅଧିବେଶନରେ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଶୁଣନ୍ତୁ ଏକ ବିଶେଷ ସୂଚନା। ଚଳିତ ମାସ 8 ତାରିଖ ଶନିବାର ଆକାଶବାଣୀ କଟକ କେନ୍ଦ୍ର ତରଫରୁ ପୂର୍ବାହ୍ନ 10ଟାରୁ 11ଟା ପର୍ଯ୍ୟନ୍ତ 1 ଘଣ୍ଟା ପାଇଁ ଏକ ବିଶେଷ ଫୋନ୍ ଇନ୍ ପ୍ରଶ୍ନମଞ୍ଚ କାର୍ଯ୍ୟକ୍ରମର ସିଧା ପ୍ରସାରଣ କରାଯିବ। ଏଥିରେ ବିଷୟ ରହିଛି ଅଙ୍ଗଦାନ ମହତ ଦାନ। ଏହି କାର୍ଯ୍ୟକ୍ରମରେ ବିଶେଷଜ୍ଞ ଭାବରେ ଯୋଗଦେବେ

ରାଜ୍ୟ ଚିକିତ୍ସା ଶିକ୍ଷା ଓ ତାଲିମ ନିର୍ଦ୍ଦେଶାଳୟର ଅତିରିକ୍ତ ନିର୍ଦ୍ଦେଶକ ଡକ୍ଟର ଉମାକାନ୍ତ ଶତପଥୀ ଏବଂ ରାଜ୍ୟ ଅଙ୍ଗ ଏବଂ ଟିସୁ ପ୍ରତ୍ୟାରୋପଣ ସଂଗଠନର ଯୁଗ୍ମ ନିର୍ଦ୍ଦେଶକ ଡକ୍ଟର ବିଭୂତିଭୂଷଣ ନାୟକ। କାର୍ଯ୍ୟକ୍ରମକୁ ସଂଯୋଜନା କରିବେ ପ୍ରଜ୍ଞା ପାରମିତା ସାହୁ। ଶ୍ରୋତାବନ୍ଧୁମାନେ ଏହି ବିଷୟ ସମ୍ପର୍କିତ ପ୍ରଶ୍ନ ଟେଲିଫୋନ୍ ନମ୍ବର 06712303146 ଏବଂ 06712303149 ଜରିଆରେ ଷ୍ଟୁଡ଼ିଓରେ ଉପସ୍ଥିତ ଥିବା ବିଶେଷଜ୍ଞଙ୍କୁ ସିଧାସଳଖ ପ୍ରଶ୍ନ ପଚାରି ଉତ୍ତର ପାଇପାରିବେ। ସୂଚନାଟି ଏତିକିରେ ଶେଷ ହେଲା।

ଆଜ୍ଞା ହଁ, ସମସ୍ତଙ୍କ ପାଖରେ ଲିପ୍ ବିରୋଧରେ ପହଞ୍ଚି ପାରେ ଆକାଶବାଣୀ। ଏହିପରି ଏକ ଲୋକପ୍ରିୟ ମାଧ୍ୟମରେ ବିଜ୍ଞାପନ ଦେଇ ବ୍ୟବସାୟର ବିକାଶରେ ସୁନିଶ୍ଚିତ ସଫଳତା ଅର୍ଜନ କରନ୍ତୁ। ସବୁବେଳେ ସବୁ ପରିସ୍ଥିତିରେ ଆକାଶବାଣୀ ଭବାନୀପାଟଣା ଆପଣଙ୍କ ସେବାରେ।

0: मैं देश के प्रतिभाशाली बुनाकारों, डिजाइनरों, उद्यमियों, विद्यार्थियों और भारत के हथकरघा क्षेत्र से जुड़े सभी लोगों को बहुत बहुत शुभकामनाएं देती हूँ।
1: विदेश मंत्री डॉक्टर एस जयशंकर न्यगादीत यत् पाकिस्तान देशेन सह भारत से संबंधा केवलम आतंकवाद मुक्तौ एव अग्रेसारयितुं शक्यन्ते। अद्य लोकसभायां एकस्मिन् लिखितोत्तरे डॉक्टर जयशंकर स्पष्टीकृतवान् यत् पाकिस्तान अद्यापि अतिसीम्नि भारतं विरुध्य आतंकवादं अस्त्ररूपेण उपयुङ्क्ते। अद्य भारतस्य उत्तर पश्चिम भागेषु अतिवृष्टिः अजायत। भारतर्तु विज्ञान विभागेन अद्य नवदिल्ल्यां मध्यमतः तीव्र वृष्ट्यै पीतवर्णपरा संचेतना प्रख्यापिता। कोझिकोडे, कन्नूर, वायनाड, कासरगोड क्षेत्रेषु साम्प्रतं रक्तवर्णपरा संचेतना प्रख्यापिता। अथ क्रीडा वार्तासु। भारतस्य ग्रैंडमास्टर आर प्रज्ञानंद अमेरिकादेशे आयोजितायां ग्रैंड चेस टूर सेंट लुईस रैपिड एंड ब्लिट्ज इत्यस्यां प्रतियोगितायां विजयं प्राप्तवान्। 20 वर्षीय प्रज्ञानंद पेनल्टीमेट इत्यस्मिन् चक्रे उज्बेकिस्तानस्य ग्रैंडमास्टर जावोखिर सिंदारोव इत्यनेन सह स्पर्धां समीकृत्य विजयं सुनिश्चितवान्। बैडमिंटन क्रीडायां भारतस्य क्रीडिके रक्षिता रामराज अथ अश्मिता चालिया च अद्य दक्षिण कोरिया देशस्य आसन नगरे आयोजितायाः कोरिया मास्टर्स इत्यस्याः स्पर्धायाः महिलैकल वर्गे उपांत्य चक्रे प्रवेशम् अलभेताम्। अश्मिता चालिया जापान देशस्य क्रीडिकां हिना अकेची इत्येतां पराजित्य उपांत्य चक्रे प्रवेशम् अकरोत् इति वार्ताः।
2: ଶୁଣୁଥିଲେ ସଂସ୍କୃତରେ ସମ୍ବାଦ ରିଲେକରି ଶୁଣିଲୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ ଆକାଶବାଣୀ ଭବାନୀପାଟଣା। ଶ୍ରୋତାବନ୍ଧୁ ବର୍ତ୍ତମାନ ପ୍ରଚାର କରୁଛୁ ଆଦିବାସୀ ଗୀତ କ୍ରମରେ କୁଇକନ୍ଧ ଗୀତ। ପରିବେଷଣ କରିଛନ୍ତି ଶିଳ୍ପୀ ମୁଗୁରୀ ଖରା ଓ ସାଥୀ।
3: ଅନ୍ୟାନ୍ୟ ଆଦିବାସୀ ସମ୍ପ୍ରଦାୟଙ୍କ ଭଳି କୁଇକନ୍ଧମାନଙ୍କ ଜୀବନଶୈଳୀ ମଧ୍ୟ ଭିନ୍ନ। କୁଇକନ୍ଧ ଭାଇ ଭଉଣୀମାନେ ରାୟଗଡ଼ା ତଥା ମାଲକାନଗିରି ଜିଲ୍ଲାର ବିଭିନ୍ନ ସ୍ଥାନରେ ବସବାସ କରନ୍ତି। କୁଇକନ୍ଧମାନଙ୍କ ସମାଜରେ ବେଜୁଣୀର ଭୂମିକା ଅତି ଗୁରୁତ୍ୱପୂର୍ଣ୍ଣ। ଗ୍ରାମ ଦେବାଦେବୀମାନଙ୍କଠାରେ ଏମାନେ ପୂଜାପାଠ କରନ୍ତି। ଘରମାନଙ୍କରେ ଯେତେବେଳେ ରୋଗ ବୈରାଗ ଆରମ୍ଭ ହୁଏ ସେତେବେଳେ ଗ୍ରାମର ବେଜୁଣୀ ଗ୍ରାମଦେବୀ ନିକଟରେ ବିଭିନ୍ନ ଦେବତା ଏବଂ ନକ୍ଷତ୍ରମାନଙ୍କ ନାଁ ଧରି ଗୀତ ଗାଇଥାଏ ଏବଂ ରୋଗ ବୈରାଗ ଗ୍ରାମରେ ନ ହେବା ପାଇଁ ପ୍ରାର୍ଥନା କରିଥାଏ। ବର୍ତ୍ତମାନ ଆସନ୍ତୁ ଶୁଣିବା ଗ୍ରାମ ବେଜୁଣୀ ଗୀତ। ପରିବେଷଣ କରିଛନ୍ତି ଚିତ୍ରକୋଣ୍ଡା ଅଞ୍ଚଳ ପଣସପୁଟ ପଞ୍ଚାୟତ ଅଧୀନସ୍ଥ ସିଙ୍ଗୋଇ ଗ୍ରାମର କୁଇକନ୍ଧ ଭାଇ ଭଉଣୀମାନେ। ସେମାନେ ହେଲେ ମୁଗୁରୀ ଖରା ଏବଂ ସାଥୀ।

ପ୍ରଚାର କଲୁ। ଆଦିବାସୀ ଗୀତ କ୍ରମରେ କୁଇକନ୍ଧ ଗୀତ ପରିବେଷଣ କରିଥିଲେ ଶିଳ୍ପୀ ମୁଗୁରୀ ଖରା ଓ ସାଥୀ। ଆକାଶବାଣୀ ଭବାନୀପାଟଣା ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ, ଏବଂ ପରେ ପରେ ଶୁଣିପାରିବେ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ କିଛି କ୍ଷଣ ମଧ୍ୟରେ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ।
1: ମୁଁ କାଲି ମୋ ପୁତୁରା ଘରକୁ ଯାଇକି ଆସିଲି, ଦେଖିକି ଆଶ୍ଚର୍ଯ୍ୟ ହେଲି କି ସେମାନେ ଦିନ ଯାକ ଏସି ଲଗାଉଛନ୍ତି, ସବୁବେଳେ ୱାଶିଂ ମେସିନ୍ ଚଳାଉଛନ୍ତି, ଘରେ ଦୁଇଟା ଫ୍ରିଜ୍ ଅଛି, କିନ୍ତୁ ତାର ବିଜୁଳି ବିଲ୍ ଜାଣିଛୁ କେତେ ଆସୁଛି? ଜିରୋ। ମୁଁ ପଚାରିଲାରୁ ପୁତୁରା କହିଲା,
2: ଦାଦା ସବୁ ସେଇ ଉପର ବାଲାର ଦୟା, ମାନେ ସୋଲାର ପ୍ୟାନେଲ ର।
1: ମୁଁ ଭାବିଲି ଏବେ ତ ଲଗେଇବାକୁ ହିଁ ପଡିବ। ପିଏମ୍ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା, ଯୋଡି ହେବା ପାଇଁ ଭିଜିଟ୍ କରନ୍ତୁ pmsuryaghar.gov.in।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସନ୍ତୋଷ କୁମାର ସାହୁ। ମୁଖ୍ୟ ସମ୍ବାଦ, ନୂଆଦିଲ୍ଲୀରେ ଆୟୋଜିତ ଓଡ଼ିଶା ଖାଦ୍ୟ ପ୍ରକ୍ରିୟାକରଣ ସମ୍ମିଳନୀରେ ରାଜ୍ୟ ସରକାରଙ୍କୁ ମିଳିଛି 43,437 କୋଟି ଟଙ୍କାର ନିବେଶ ପ୍ରସ୍ତାବ। ସଂସଦର ଅନୁମୋଦନ ଲାଭ କଲା ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ସଂଶୋଧନ ବିଲ୍ 2026। ବ୍ରିକ୍ସ ଶିକ୍ଷାମନ୍ତ୍ରୀଙ୍କ ଘୋଷଣାପତ୍ର ସର୍ବସମ୍ମତିକ୍ରମେ ଗୃହୀତ ହେବା ପରେ ଶେଷ ହେଲା ବ୍ରିକ୍ସ ଶିକ୍ଷାମନ୍ତ୍ରୀ ସମ୍ମିଳନୀ ଏବଂ ଜାତୀୟ ହସ୍ତତନ୍ତ ଦିବସ ଅବସରରେ 22 ଜଣ ବୁଣାକାରଙ୍କୁ ପୁରସ୍କୃତ କଲେ ରାଷ୍ଟ୍ରପତି। ଓଡ଼ିଶାକୁ ଖାଦ୍ୟ ପ୍ରକ୍ରିୟାକରଣର କେନ୍ଦ୍ରସ୍ଥଳୀ ଭାବେ ଗଢ଼ି ତୋଳିବା ପାଇଁ ସରକାର କାର୍ଯ୍ୟ କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ନୂଆଦିଲ୍ଲୀରେ ଆଜି ଓଡ଼ିଶା ଫୁଡ୍ ପ୍ରୋ 2026 ସମ୍ମିଳନୀରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ଖାଦ୍ୟ ପ୍ରକ୍ରିୟାକରଣ କେବଳ ଏକ ଶିଳ୍ପ ନୁହେଁ, ଏହା କୃଷକଙ୍କ ସମୃଦ୍ଧି, ଗ୍ରାମୀଣ ପରିବର୍ତ୍ତନ ଏବଂ ଓଡ଼ିଶା ଶିଳ୍ପ ଭବିଷ୍ୟତକୁ ଯୋଡ଼ିବାର ଏକ ସେତୁ। ଏହି କ୍ଷେତ୍ରରେ ପ୍ରତ୍ୟେକ ନିବେଶ କୃଷିକ୍ଷେତ୍ରରେ ମୂଲ୍ୟ ସୃଷ୍ଟି କରିବା ସହ ଗ୍ରାମାଞ୍ଚଳରେ ନିଯୁକ୍ତି, ରପ୍ତାନୀ ଏବଂ ରାଜ୍ୟର ଅର୍ଥନୀତିକୁ ସୁଦୃଢ଼ କରିବ ବୋଲି ମୁଖ୍ୟମନ୍ତ୍ରୀ ଆଶା ବ୍ୟକ୍ତ କରିଛନ୍ତି।
1: ଥାର୍ଟି ଜିଲ୍ଲ ମେ ସେ 29 ଜିଲ୍ଲ ମେ ହମରା ଅଲରେଡି ହମନେ

0: शुरू करती है। एक जिला बचे है और उसमें भी हम करने के लिए हमारा प्रोसेस जारी है। किसानों और महिलाओं के समृद्धि से जुड़ता है वही असली विकास है। हमारे राज्य में 10 एग्रो क्लाइमेटिक जोन और 8 प्रमुख प्रकार की मिट्टी भी है।
1: ଏହି ଅବସରରେ ବିଭିନ୍ନ ଅନୁଷ୍ଠାନ ସହ 27 ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ପ୍ରଥମ ଦିନରେ ରାଜ୍ୟ ସରକାର 43,437 କୋଟି ଟଙ୍କାର ନିବେଶ ପ୍ରସ୍ତାବ ପାଇଛନ୍ତି। ଏହାଦ୍ୱାରା ପ୍ରାୟ 43,000ରୁ ଉର୍ଦ୍ଧ୍ୱ ନିଯୁକ୍ତି ସୁଯୋଗ ସୃଷ୍ଟି ହେବାର ସମ୍ଭାବନା ରହିଛି। ଆସନ୍ତାକାଲି ଗ୍ରେଟର ନୋଏଡାଠାରେ ମଧ୍ୟ ବିଭିନ୍ନ ଶିଳ୍ପ ସଂସ୍ଥାର ପ୍ରତିନିଧିମାନଙ୍କୁ ନେଇ ଏକ ସମ୍ମିଳନୀର ଆୟୋଜନ କରାଯିବ। ଅଣୁ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିକାଶ ସଂଶୋଧନ ବିଲ୍ 2026 ଲୋକସଭାରେ ପାରିତ ହେବା ପରେ ଆଜି ସଂସଦର ଅନୁମୋଦନ ଲାଭ କରିଛି। ଗତ ସୋମବାର ଦିନ ରାଜ୍ୟସଭାରେ ଏହା ପାରିତ ହୋଇଥିଲା। ଦେୟ ସମ୍ଭନ୍ଧିତ ବିଭିନ୍ନ ସମସ୍ୟାର ସରଳୀକରଣ ଏବଂ ଦେୟରେ ହେଉଥିବା ବିଳମ୍ବର ସମାଧାନ ପାଇଁ ଏହି ବିଲ୍ରେ ସଂଶୋଧନ କରାଯାଇଛି। ଭୁବନେଶ୍ୱରରେ ଆୟୋଜିତ 13ତମ ବ୍ରିକ୍ସ ଶିକ୍ଷାମନ୍ତ୍ରୀ ସମ୍ମିଳନୀ ଆଜି ସଫଳତାର ସହ ଶେଷ ହୋଇଛି। ସମ୍ମିଳନୀରେ ବ୍ରିକ୍ସ ଶିକ୍ଷାମନ୍ତ୍ରୀଙ୍କ ଘୋଷଣାପତ୍ର ସର୍ବସମ୍ମତିକ୍ରମେ ଗୃହୀତ ହୋଇଛି। ସମ୍ମିଳନୀ ପରେ ସାମ୍ବାଦିକମାନଙ୍କୁ ସମ୍ବୋଧିତ କରି କେନ୍ଦ୍ର ଶିକ୍ଷାମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ କହିଛନ୍ତି, ବ୍ରିକ୍ସ ରାଷ୍ଟ୍ରଗୁଡ଼ିକ ଅନ୍ତର୍ଭୁକ୍ତିମୂଳକ ସ୍ଥିର ଓ ଭବିଷ୍ୟତମୁଖୀ ଶିକ୍ଷା ବ୍ୟବସ୍ଥା ଗଠନ ପାଇଁ ପ୍ରତିଷ୍ଠାନଗତ ସହଯୋଗ, ଦକ୍ଷତା ବିକାଶ ଏବଂ ଜ୍ଞାନର ଆଦାନ ପ୍ରଦାନକୁ ଆହୁରି ସୁଦୃଢ଼ କରିବାକୁ ପୁନଃ ପ୍ରତିବଦ୍ଧତା ବ୍ୟକ୍ତ କରିଛନ୍ତି।
2: ଲର୍ଡ ଜଗନ୍ନାଥ ଜୀ କେ ଆଶୀର୍ବାଦ ସେ ବହୁତ ସକ୍ସେସଫୁଲି କନକ୍ଲୁଡ ହୁଆ। ୱି ହାଭ ଫାଇଭ ପ୍ରାୟୋରିଟିଜ୍, ଷ୍ଟ୍ରେଙ୍ଗଦେନିଂ ଦି ଅର୍ଲି ଚାଇଲ୍ଡହୁଡ୍ କେୟାର ଆଣ୍ଡ ଏଜୁକେସନ, ଷ୍ଟ୍ରେଙ୍ଗଦେନିଂ ଦି ସ୍କିଲ୍ ଡେଭଲପମେଣ୍ଟ ଆଣ୍ଡ ଏନହାନ୍ସଡ୍ କୋଅପରେସନ ଅଣ୍ଡର ଦି ବ୍ରିକ୍ସ, ହମାରା କ୍ୱାଲିଫିକେସନ ଓ ରିକଗ୍ନାଇଜ କରନା, ଉନକା ରିକଗ୍ନାଇଜ ହମକୋ କ୍ୱାଲିଫିକେସନ କରନା, କେପାସିଟି ବିଲ୍ଡିଂ ଫର ଏକାଡେମିକ ଲିଡରସିପ, ଦିଜ୍ ଆର ଦି ଫାଇଭ ଇମ୍ପୋର୍ଟାଣ୍ଟ ମୁଦ୍ଦା ଥା। ଏ ମୁଦ୍ଦା ପର ଚର୍ଚ୍ଚା ବି ହୁଆ, ଉସମେ ଡିକ୍ଲାରେସନ ମେ ଏ ସବ ଭାଗ ଗଏ।
1: ଶ୍ରୀ ଯୋଶୀ କହିଛନ୍ତି, ବ୍ରିକ୍ସ ଗୋଷ୍ଠୀ ଏବଂ ଏହାର ସହଯୋଗୀ ଦେଶଗୁଡ଼ିକ ବିଶ୍ୱର ମୋଟ ଜିଡିପିର ପ୍ରାୟ 40% ଏବଂ ବିଶ୍ୱ ଜନସଂଖ୍ୟାର ପ୍ରାୟ 50% ପ୍ରତିନିଧିତ୍ୱ କରୁଛନ୍ତି। ଚଳିତ ବର୍ଷ ସମ୍ମିଳନୀର ବିଷୟବସ୍ତୁ ସହଯୋଗ ଓ ସ୍ଥାୟୀ ବିକାଶ ପାଇଁ ସ୍ଥିରତା ଏବଂ ନବସୃଜନ ଥିବାବେଳେ ଯୁବବର୍ଗଙ୍କ ସକ୍ରିୟ ଅଂଶଗ୍ରହଣ ଓ ଜନସାଧାରଣଙ୍କ ମଧ୍ୟରେ ପାରସ୍କରିକ ସମ୍ପର୍କକୁ ବିଶେଷ ଗୁରୁତ୍ୱ ଦିଆଯାଇଛି। କେନ୍ଦ୍ରମନ୍ତ୍ରୀ କହିଛନ୍ତି, ଘୋଷଣାପତ୍ରରେ 5ଟି ପ୍ରମୁଖ ପ୍ରାଥମିକତାକୁ ସ୍ଥାନ ଦିଆଯାଇଛି। ସେଗୁଡ଼ିକ ହେଲା ପ୍ରାରମ୍ଭିକ ଶିଶୁ ଯତ୍ନ ଓ ଶିକ୍ଷାକୁ ସୁଦୃଢ଼ କରିବା, ବ୍ରିକ୍ସ ଟିଭିଇଟି ସହଯୋଗ ମଞ୍ଚ ମାଧ୍ୟମରେ ଦକ୍ଷତା ବିକାଶକୁ ପ୍ରୋହାହନ, ଗବେଷଣା, ନବସୃଜନ ଓ ଷ୍ଟାର୍ଟଅପ୍ କ୍ଷେତ୍ରରେ ସହଯୋଗ ବୃଦ୍ଧି, ଶିକ୍ଷାଗତ ଯୋଗ୍ୟତାର ପାରସ୍କରିକ ସ୍ୱୀକୃତି ଏବଂ ଶିକ୍ଷାନୁଷ୍ଠାନର ନେତୃତ୍ୱ ଦକ୍ଷତାର ବିକାଶ। ବୈଠକରେ ବିଭିନ୍ନ ବିଭାଗର ବିସ୍ତୃତ ଆଲୋଚନା କରାଯାଇ ପ୍ରତ୍ୟେକ ବିଭାଗ ପାଇଁ ପ୍ରସ୍ତାବିତ କାର୍ଯ୍ୟକ୍ରମ, ରଣନୀତି ଓ ପଦକ୍ଷେପ ସମ୍ପର୍କରେ ମତାମତ ଗ୍ରହଣ କରାଯାଇଥିଲା। ଯୋଜନାର ପ୍ରତ୍ୟେକ କାର୍ଯ୍ୟକଳାପ ପାଇଁ ନିର୍ଦ୍ଦିଷ୍ଟ କାର୍ଯ୍ୟପନ୍ଥା ଚୂଡ଼ାନ୍ତ କରିବା ସହ ବିଭାଗୀୟ ସମନ୍ୱୟ ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ରାଜ୍ୟରେ ସର୍ବନିମ୍ନ ସହାୟକ ମୂଲ୍ୟଠାରୁ ଅଧିକ ଦରରେ ବାଲି ବିକ୍ରି ହୋଇପାରିବ ନାହିଁ ବୋଲି ପରିବହନ ମନ୍ତ୍ରୀ ବିଭୂତିଭୂଷଣ ଜେନା କହିଛନ୍ତି। ଇ ଲଟେରୀ ଜରିଆରେ ବାଲିଖାଦା ନିଲାମ ହେବ ବୋଲି ଶ୍ରୀ ଜେନା ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ଚୋରାବାଲି କାରବାର ରୋକିବାକୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ବୋଲି ମନ୍ତ୍ରୀ କହିଛନ୍ତି। ସମ୍ଭଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ ଆଜି ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଗସ୍ତ କରି ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହିସବୁ ପ୍ରକଳ୍ପ ଦ୍ୱାରା ଆଗାମୀ ଦିନରେ ସ୍ଥାନୀୟ ଲୋକଙ୍କ ଯାତାୟତ ଅଧିକ ସୁଗମ ହେବା ସହ ଆର୍ଥିକ ଓ ସାମାଜିକ ପ୍ରଗତି ଅଧିକ ତ୍ୱରାନ୍ୱିତ ହୋଇପାରିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ଭାରତର ସମୃଦ୍ଧ ହସ୍ତତନ୍ତ ପରମ୍ପରା ଓ ବୁଣାକାରଙ୍କ ଅବଦାନକୁ ସମ୍ମାନ ଜଣାଇ ଆଜି ଦ୍ୱାଦଶ ଜାତୀୟ ହସ୍ତତନ୍ତ ଦିବସ ପାଳନ କରାଯାଉଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ନୂଆଦିଲ୍ଲୀର ରାଷ୍ଟ୍ରପତି ଭବନ ସାଂସ୍କୃତିକ କେନ୍ଦ୍ରଠାରେ ଦ୍ୱାଦଶ ଜାତୀୟ ହସ୍ତତନ୍ତ ଦିବସ ପାଳନ ଅବସରରେ ଯୋଗଦେଇ କହିଛନ୍ତି, ହସ୍ତତନ୍ତ କେବଳ ଲୋକଙ୍କ ଜୀବିକାର ମାଧ୍ୟମ ନୁହେଁ ବରଂ ସାମଗ୍ରିକ ବିକାଶର ଏକ ଶକ୍ତିଶାଳୀ ଉପକରଣ। ଭାରତର ସଂସ୍କୃତି ଏବଂ ସଭ୍ୟତାର ଯାତ୍ରାରେ ହସ୍ତତନ୍ତ ଏକ ପ୍ରମୁଖ ଅଂଶ ହୋଇପାରିଛି। ହସ୍ତତନ୍ତ ମାଧ୍ୟମରେ ଦେଶର ସମୃଦ୍ଧ ଐତିହ୍ୟକୁ ପ୍ରୋହାହନ ଦେବା ସହ ନିଯୁକ୍ତି, ମହିଳା ସଶକ୍ତିକରଣ, କଳା ସଂସ୍କୃତି ଏବଂ ପ୍ରକୃତି ପ୍ରତି ପ୍ରେମର ପ୍ରଚାର ପ୍ରସାର ହୋଇପାରିଛି। ଭାରତର ସ୍ୱାଧୀନତା ସଂଗ୍ରାମରେ ତଥା ଆତ୍ମନିର୍ଭରଶୀଳ ଭାରତ ଗଠନରେ ମଧ୍ୟ ହସ୍ତତନ୍ତର ପ୍ରମୁଖ ଭୂମିକା ରହିଥିଲା ବୋଲି ରାଷ୍ଟ୍ରପତି କହିଛନ୍ତି। ରାଷ୍ଟ୍ରପତି ଆଜି 2025 ବର୍ଷ ପାଇଁ 3 ଜଣଙ୍କୁ ସନ୍ଥ କବୀର ହସ୍ତତନ୍ତ ପୁରସ୍କାର ଏବଂ 19 ଜଣଙ୍କୁ ଜାତୀୟ ହସ୍ତତନ୍ତ ପୁରସ୍କାର ପ୍ରଦାନ କରିଛନ୍ତି। ଓଡ଼ିଶାର 2 ଜଣ ବୁଣାକାର ଆଜି ରାଷ୍ଟ୍ରପତିଙ୍କଠାରୁ ସମ୍ମାନ ଗ୍ରହଣ କରିଛନ୍ତି। ସନ୍ଥ କବୀର ହସ୍ତତନ୍ତ ପୁରସ୍କାର ଲାଗି ବରଗଡ଼ ଜିଲ୍ଲା ଅତାବିରା ଅନ୍ତର୍ଗତ ଝିଲିମିଣ୍ଡା ଗ୍ରାମର ରାମ ମେହେର ଏବଂ ଜଗତସିଂହପୁର ଜିଲ୍ଲା ସିଙ୍ଗିପୁର ଗ୍ରାମର ପ୍ରଫୁଲ୍ଲ କୁମାର ସାହୁଙ୍କୁ ରାଷ୍ଟ୍ରପତି ପୁରସ୍କାର ପ୍ରଦାନ କରିଛନ୍ତି। ଭୁବନେଶ୍ୱରସ୍ଥିତ ଇଡ୍କୋ ପ୍ରଦର୍ଶନୀ ପଡ଼ିଆଠାରେ ଅନୁଷ୍ଠିତ ହସ୍ତତନ୍ତ ଦିବସ କାର୍ଯ୍ୟକ୍ରମରେ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି ଯୋଗ ଦେଇଥିଲେ। ଏହି ଅବସରରେ ରାଜ୍ୟରେ ହସ୍ତତନ୍ତ

0: କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବୁଣାକାରମାନଙ୍କୁ ପୁରସ୍କୃତ କରାଯାଇଛି। ଜାତୀୟ ହସ୍ତତନ୍ତ ଦିବସ ଅବସରରେ ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ ଭିତରପଦଠାରେ ଢୋକ୍ରା ଶିଳ୍ପୀମାନଙ୍କ ପାଇଁ ହସ୍ତତନ୍ତ ବୟନ ଓ ହସ୍ତଶିଳ୍ପ ବିଭାଗ ପକ୍ଷରୁ ଆଜି ସାଧାରଣ ସୁବିଧା କେନ୍ଦ୍ର ଓ ପ୍ରଶିକ୍ଷଣ ଗୃହ ଉଦ୍ଘାଟିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ ଯୋଗଦେଇ ସ୍ଥାନୀୟ ଶିଳ୍ପୀ ଓ କାରିଗରମାନଙ୍କ ଦ୍ୱାରା ଉତ୍ପାଦିତ ସାମଗ୍ରୀର ପ୍ରଶଂସା କରିବା ସହ ସେଗୁଡ଼ିକର ଗୁଣାତ୍ମକ ମାନ ବୃଦ୍ଧି ଓ ବିକ୍ରି ସମ୍ପର୍କରେ ଆଲୋଚନା କରିଥିଲେ। ସୁବର୍ଣ୍ଣପୁର ଜିଲ୍ଲାରେ ମଧ୍ୟ ଜାତୀୟ ହସ୍ତତନ୍ତ ଦିବସ 2026 ପାଳିତ ହୋଇଯାଇଛି। ଆକାଶବାଣୀ କଟକ କେନ୍ଦ୍ର ପରିସରରେ ଆଜି ଜାତୀୟ ହସ୍ତତନ୍ତ ଦିବସ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମରେ କେନ୍ଦ୍ରର ମହିଳା କର୍ମଚାରୀମାନେ ହସ୍ତତନ୍ତ ପୋଷାକ ପରିଧାନ କରିବା ସହ ବୁଣାକାରମାନଙ୍କୁ ପ୍ରୋହାହନ ଦେବା ଉଦ୍ଦେଶ୍ୟରେ ହସ୍ତତନ୍ତ ସାମଗ୍ରୀ କ୍ରୟ ଉପରେ ଗୁରୁତ୍ୱ ଦେଇଥିଲେ। ନୟାଗଡ଼ ଜିଲ୍ଲା ସମାଜ ମଙ୍ଗଳ ବିଭାଗ ପକ୍ଷରୁ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଯୌତୁକ ନିରୋଧ ଆଇନ 1961 ସଂକ୍ରାନ୍ତରେ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସମେତ ଜିଲ୍ଲାର ବରିଷ୍ଠ ଅଧିକାରୀମାନେ ଯୋଗଦେଇ ଆଇନର ବିଭିନ୍ନ ଦିଗ ସମ୍ପର୍କରେ ଆଲୋଚନା କରିଥିଲେ। ଦେବଗଡ଼ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲା ଆପାତକାଳୀନ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ ଯୋଗଦେଇ ଜିଲ୍ଲାରେ ବିଭିନ୍ନ ଦୁର୍ଘଟଣା ଏଡ଼ାଇବା ଏବଂ ଦୁର୍ଘଟଣା ସମୟରେ ଜରୁରୀକାଳୀନ ସେବା ପ୍ରଦାନ ଉପରେ ଗୁରୁତ୍ୱାରୋପ କରିଥିଲେ। କେନ୍ଦ୍ରାପଡ଼ା ଜିଲ୍ଲା ସମାଜ ମଙ୍ଗଳ ବିଭାଗ ପକ୍ଷରୁ ବେଟି ବଚାଓ ବେଟି ପଢ଼ାଓ ଯୋଜନା ସମ୍ପର୍କିତ ଜିଲ୍ଲାସ୍ତରୀୟ ସମନ୍ୱୟ ବୈଠକ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଅତିରିକ୍ତ ଜିଲ୍ଲାପାଳ ନବକୃଷ୍ଣ ଜେନା ଯୋଗଦେଇ କାର୍ଯ୍ୟକ୍ରମକୁ ଅଧିକ ପ୍ରଭାବଶାଳୀ ଓ ଫଳପ୍ରଦ କରିବା ଦିଗରେ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ। ଯାଜପୁର ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସ 2026 ଉପଲକ୍ଷେ ଜିଲ୍ଲାସ୍ତରୀୟ ବିଜ୍ଞାନ ଶିକ୍ଷକ ପ୍ରଶିକ୍ଷଣ ଅନୁଷ୍ଠିତ ହୋଇଯାଇଛି। ନୟାଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ମାଇ ଭାରତ ଜିଲ୍ଲା ପରାମର୍ଶଦାତା ସମିତିର ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଜିଲ୍ଲାପାଳ ମଧୁମିତା ରଥ ଯୋଗଦେଇ ଭବିଷ୍ୟତ କାର୍ଯ୍ୟପନ୍ଥା ସମ୍ପର୍କରେ ଆଲୋଚନା କରିଥିଲେ। ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଭୋଟର ତାଲିକା ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମର ତୃତୀୟ ପର୍ଯ୍ୟାୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିମାନେ ଯୋଗଦେଇ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ଆଲୋଚନା କରିଥିଲେ। ଚଳିତ ବର୍ଷ ଖରିଫ୍ ଧାନ ସଂଗ୍ରହ ପାଇଁ ଚାଷୀ ପଞ୍ଜିକରଣ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହା ଆସନ୍ତା 31 ତାରିଖ ପର୍ଯ୍ୟନ୍ତ ଚାଲିବ। ସେବା ସମବାୟ ସମିତି କିମ୍ବା foododisha.inରେ ଚାଷୀମାନେ ନାମ ପଞ୍ଜିକରଣ କରିପାରିବେ। ପାଣିପାଗ ଉତ୍ତର ଓଡ଼ିଶା ଏବଂ ସଂଲଗ୍ନ ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ ସୃଷ୍ଟ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ସେହିଭଳି ପ୍ରାୟ ସମସ୍ତ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ନୂଆଦିଲ୍ଲୀରେ ଆୟୋଜିତ ଓଡ଼ିଶା ଖାଦ୍ୟ ପ୍ରକ୍ରିୟାକରଣ ସମ୍ମିଳନୀରେ ରାଜ୍ୟ ସରକାରଙ୍କୁ ମିଳିଛି 43,437 କୋଟି ଟଙ୍କାର ନିବେଶ ପ୍ରସ୍ତାବ। ସଂସଦର ଅନୁମୋଦନ ଲାଭ କଲା ଅଣୁ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ସଂଶୋଧନ ବିଲ୍ 2026। ବ୍ରିକ୍ସ ଶିକ୍ଷାମନ୍ତ୍ରୀଙ୍କ ଘୋଷଣାପତ୍ର ସର୍ବସମ୍ମତିକ୍ରମେ ଗୃହୀତ ହେବା ପରେ ଶେଷ ହେଲା ବ୍ରିକ୍ସ ଶିକ୍ଷାମନ୍ତ୍ରୀ ସମ୍ମିଳନୀ ଏବଂ ଜାତୀୟ ହସ୍ତତନ୍ତ ଦିବସ ଅବସରରେ 22 ଜଣ ବୁଣାକାରଙ୍କୁ ପୁରସ୍କୃତ କଲେ ରାଷ୍ଟ୍ରପତି। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକି।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ଆଜିର ପ୍ରସଙ୍ଗ ଜାତୀୟ ହସ୍ତତନ୍ତ ଦିବସ ଆଲେଖ୍ୟ ମଳୟରଞ୍ଜନ ମିଶ୍ର ଉପସ୍ଥାପନାରେ ଆଶୁତୋଷ ପତି। ଦେଶବ୍ୟାପୀ ଆଜି ଦ୍ୱାଦଶ ଜାତୀୟ ହସ୍ତତନ୍ତ ଦିବସ ପାଳନ କରାଯାଇଛି। ରାଷ୍ଟ୍ରପତି ଭବନ ସାଂସ୍କୃତିକ କେନ୍ଦ୍ରଠାରେ ଜାତୀୟ ସମାରୋହ ଅନୁଷ୍ଠିତ ହୋଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଛନ୍ତି, ବହୁ ବର୍ଷ ଧରି ହସ୍ତତନ୍ତ ଭାରତର ସାଂସ୍କୃତିକ ଏବଂ ସଭ୍ୟତା ଯାତ୍ରାର ଏକ ଅବିଚ୍ଛେଦ୍ୟ ଅଂଶ ଭାବେ ରହିଆସିଛି। ଏହି ସମାରୋହରେ ଅନ୍ୟମାନଙ୍କ ମଧ୍ୟରେ ବୟନଶିଳ୍ପ ମନ୍ତ୍ରୀ ଗିରିରାଜ ସିଂ ଏବଂ ବିଭାଗୀୟ ରାଷ୍ଟ୍ରମନ୍ତ୍ରୀ ପବିତ୍ର ମାର୍ଘେରିଟା ଯୋଗଦେଇଥିଲେ। ଚଳିତ ବର୍ଷ କାର୍ଯ୍ୟକ୍ରମର ପ୍ରମୁଖ ଆକର୍ଷଣ ଥିଲା ହସ୍ତତନ୍ତ କ୍ଷେତ୍ରରେ ପୁରସ୍କାର। ଏହିଥର 3 ସନ୍ଥ କବିର ଏବଂ ଗତବର୍ଷ ପାଇଁ 19 ଜାତୀୟ ହସ୍ତତନ୍ତ ଏଭଳି ମୋଟ 22 ପୁରସ୍କାର ହସ୍ତତନ୍ତ ବୁଣାକାରଙ୍କୁ ପ୍ରଦାନ କରାଯାଇଛି। ସନ୍ଥ କବିର ପୁରସ୍କାର ବାବଦରେ 3.5 ଲକ୍ଷ ଟଙ୍କା ସ୍ୱର୍ଣ୍ଣମୁଦ୍ରା ତାମ୍ରପତ୍ର ସାଲ୍ ଏବଂ ପ୍ରମାଣପତ୍ର ପ୍ରଦାନ କରାଯାଇଥିବା ବେଳେ ଜାତୀୟ ହସ୍ତତନ୍ତ ପୁରସ୍କାର ବାବଦରେ 2 ଲକ୍ଷ ଟଙ୍କା ତାମ୍ରପତ୍ର ସାଲ୍ ଏବଂ ପ୍ରମାଣପତ୍ର ପ୍ରଦାନ କରାଯାଇଛି।

5 ଅଗଷ୍ଟ 7 ତାରିଖରେ ଆରମ୍ଭ ହୋଇଥିବା ସ୍ୱଦେଶୀ ଆନ୍ଦୋଳନକୁ ସ୍ମରଣ କରି ପ୍ରତିବର୍ଷ ଏହି ଦିବସ ପାଳିତ ହୋଇଆସୁଛି। ଭାରତର ହସ୍ତତନ୍ତ ପରମ୍ପରାର ଗୁରୁତ୍ୱପୂର୍ଣ୍ଣ ଐତିହାସିକ ମୂଳଦୁଆ ରହିଛି। ସିନ୍ଧୁ ସଭ୍ୟତାରୁ ଏହା ଆରମ୍ଭ ହୋଇଥିବା କୁହାଯାଏ। ଏପରିକି ଋଗ୍ବେଦ, ରାମାୟଣ ଏବଂ ମହାଭାରତରେ ସୂତା ଏବଂ ବୟନରେ ପ୍ରସ୍ତୁତ ବସ୍ତ୍ର ସମ୍ପର୍କରେ ମଧ୍ୟ ଉଲ୍ଲେଖ ରହିଛି। ଭାରତୀୟ କପା ଓ ରେଶମର ଗୁଣବତ୍ତା ସମ୍ପର୍କରେ ମଧ୍ୟ ଏହି ଗ୍ରନ୍ଥଗୁଡ଼ିକରୁ ଜଣାପଡ଼େ। ବୟନ କ୍ଷେତ୍ରର କୌଶଳ ଓ ପ୍ରସ୍ତୁତି ପରମ୍ପରାଗତ ଭାବେ ପିଢ଼ି ପରେ ପିଢ଼ି ଗତି କରିଆସୁଛି। ବିଭିନ୍ନ ଅଞ୍ଚଳର ପ୍ରସ୍ତୁତି ପ୍ରଣାଳୀର ସ୍ୱତନ୍ତ୍ରତା ଦୃଷ୍ଟିରୁ ଏହା ଅଧିକରୁ ଅଧିକ ମାର୍ଜିତ ହୋଇଛି। 2015 ମସିହାରେ ବୟନଶିଳ୍ପ ମନ୍ତ୍ରଣାଳୟ ପ୍ରତିଷ୍ଠା ହେବା ପରେ ଏହି କ୍ଷେତ୍ର ଅଧିକରୁ ଅଧିକ ଗତିଶୀଳ ହେଉଛି। ହସ୍ତତନ୍ତ ବୁଣାକାରଙ୍କ କଳା, କୌଶଳ ଓ ସମର୍ପଣ ଭାବକୁ ମନ୍ତ୍ରଣାଳୟ ବିଭିନ୍ନ ପଦକ୍ଷେପ ମାଧ୍ୟମରେ ପ୍ରୋତ୍ସାହନ ପ୍ରଦାନ କରିଚାଲିଛି। ସାମ୍ପ୍ରତିକ ପରିସ୍ଥିତିରେ ଏ କ୍ଷେତ୍ର ଅଧିକ ବ୍ୟାପକ ହୋଇଛି। ଚତୁର୍ଥ ଅଖିଳ ଭାରତୀୟ ହସ୍ତତନ୍ତ ଜନଗଣନା ଅନୁଯାୟୀ ଦେଶରେ ଏ କ୍ଷେତ୍ରରେ 35 ଲକ୍ଷରୁ ଅଧିକ ଲୋକ ନିୟୋଜିତ ଅଛନ୍ତି। ସେମାନଙ୍କ ମଧ୍ୟରେ ବୁଣାକାର ଓ ସହଯୋଗୀ ଶ୍ରମିକ ଅନ୍ତର୍ଭୁକ୍ତ। ପାଖାପାଖି 8,48,000 ସହଯୋଗୀ ଶ୍ରମିକ ଏ କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି। ବସ୍ତ୍ର ବୁଣା ପୂର୍ବରୁ, ପ୍ରସ୍ତୁତି ଏବଂ ପରବର୍ତ୍ତୀ କାର୍ଯ୍ୟକଳାପରେ ଏହି ସହଯୋଗୀ ଶ୍ରମିକମାନେ ସାମିଲ ହୋଇଥାନ୍ତି। ଅନ୍ୟ ପ୍ରକାରେ କହିଲେ, ଗ୍ରାମୀଣ ଜୀବିକା ଏ କ୍ଷେତ୍ର ସହ ଅଙ୍ଗାଙ୍ଗୀ ଭାବେ ଜଡ଼ିତ। ଏପରିକି ଏହି କ୍ଷେତ୍ର ସହ ମହିଳାମାନଙ୍କର ଅନ୍ତର୍ଭୁକ୍ତି ମଧ୍ୟ ଯଥେଷ୍ଟ ଅଧିକ। ପ୍ରାୟ 25,46,000 ମହିଳା ହସ୍ତତନ୍ତ କ୍ଷେତ୍ର ସହ ବିଭିନ୍ନ ବର୍ଗରେ ସାମିଲ ଅଛନ୍ତି। ଜନଗଣନା ମାଧ୍ୟମରେ ଗଣନା କରାଯାଇଥିବା ହସ୍ତତନ୍ତ କ୍ଷେତ୍ରର ଶ୍ରମିକଙ୍କୁ ଚିହ୍ନଟ ପାଇଁ ଇ ପେହଚାନ କାର୍ଡ ବଣ୍ଟନ କରାଯାଇଛି। ଏହାକୁ ଅଧିକ ବ୍ୟାପକ କରିବା ଲକ୍ଷ୍ୟ ନେଇ ଗତବର୍ଷ ଜାନୁଆରୀରେ ଇ ପେହଚାନ ପୋର୍ଟାଲ ଆରମ୍ଭ କରାଯାଇଥିଲା। ଏହା ମାଧ୍ୟମରେ କାର୍ଯ୍ୟରତ ହସ୍ତତନ୍ତ କ୍ଷେତ୍ର ଶ୍ରମିକ ଏବଂ ନୂତନ ବର୍ଗଙ୍କୁ ପଞ୍ଜୀକରଣ ପାଇଁ ପ୍ରୋତ୍ସାହନ ପ୍ରଦାନ କରାଯାଉଛି। ଏପରିକି ପଞ୍ଜୀକୃତ ଶ୍ରମିକ ମଧ୍ୟ ଏହି ପୋର୍ଟାଲ ମାଧ୍ୟମରେ ସେମାନଙ୍କ ବିବରଣୀକୁ ଅପଡେଟ୍ କରିପାରିବେ। ଗତ ମାସ ସୁଦ୍ଧା ପ୍ରାୟ 84,000 ଅତିରିକ୍ତ ଶ୍ରମିକଙ୍କୁ ଇ ପେହଚାନ କାର୍ଡ ପାଇଁ ମଞ୍ଜୁରୀ ପ୍ରଦାନ କରାଯାଇଛି। ହସ୍ତତନ୍ତ କ୍ଷେତ୍ର ପାଇଁ ବଜାର ସୁବିଧା ପ୍ରଦାନ କରିବାକୁ ସରକାର ପ୍ରାଥମିକତାର ସହ ପଦକ୍ଷେପ ଗ୍ରହଣ କରିଛନ୍ତି। ପୋର୍ଟାଲ ମାଧ୍ୟମରେ ହସ୍ତତନ୍ତ ସଂଗଠନଗୁଡ଼ିକ ସିଧାସଳଖ ସେମାନଙ୍କର ଉତ୍ପାଦ ବିକ୍ରୟ କରିପାରୁଛନ୍ତି। ବଜାର କ୍ଷେତ୍ର ବ୍ୟାପକ ହେବା ଫଳରେ ବୁଣାକାରଙ୍କ ଆୟ ବୃଦ୍ଧି ପାଉଛି ଏବଂ ସେମାନଙ୍କର ଜୀବନଧାରଣ ମାନରେ ଉନ୍ନତି ଘଟୁଛି। ଦେଶରେ ଆର୍ଥିକ ଅଭିବୃଦ୍ଧି କ୍ଷେତ୍ରରେ ସେମାନେ ଗୁରୁତ୍ୱପୂର୍ଣ୍ଣ ସହଯୋଗ ପ୍ରଦାନ କରିପାରୁଛନ୍ତି। ସହରାଞ୍ଚଳ ହାଟ, ଘରୋଇ କ୍ଷେତ୍ର ତଥା ରପ୍ତାନୀ ବଜାରରେ ଅଧିକ ବ୍ୟାପକ ହୋଇଛି। ବିଭିନ୍ନ ରାଷ୍ଟ୍ର ସହ ହୋଇଥିବା ବାଣିଜ୍ୟ ଚୁକ୍ତିନାମା ଏ କ୍ଷେତ୍ରକୁ ଅଧିକ ତ୍ୱରାନ୍ୱିତ କରୁଛି। ଜିଲ୍ଲା, ରାଜ୍ୟ ଏବଂ ଜାତୀୟ ସ୍ତରରେ ହସ୍ତତନ୍ତ ଉତ୍ପାଦ ବିକ୍ରୟକୁ ସହଜ କରିବା ଲକ୍ଷ୍ୟ ନେଇ ଗତ 5 ବର୍ଷ ମଧ୍ୟରେ 960ରୁ ଅଧିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇସାରିଛି। ସେଥିମଧ୍ୟରେ ହସ୍ତତନ୍ତ ପ୍ରଦର୍ଶନୀ, ହସ୍ତଶିଳ୍ପ ମେଳା ଏବଂ ଅନ୍ୟାନ୍ୟ ବିବିଧ ବଜାର କ୍ଷେତ୍ର ଅନ୍ତର୍ଭୁକ୍ତ। ଗତ ଆର୍ଥିକ ବର୍ଷରେ ଦେଶରେ ହସ୍ତତନ୍ତ ରପ୍ତାନୀ 1,330,96,00,000 ହୋଇଥିଲା। ରପ୍ତାନୀର ପ୍ରମୁଖ ଗନ୍ତବ୍ୟସ୍ଥଳଗୁଡ଼ିକ ମଧ୍ୟରେ ୟୁଏଇ, ଯୁକ୍ତରାଷ୍ଟ୍ର ଆମେରିକା, ଫ୍ରାନ୍ସ, ଗ୍ରେଟ୍ ବ୍ରିଟେନ୍ ଏବଂ ସ୍ପେନ୍ ଆଦି ଅନ୍ତର୍ଭୁକ୍ତ। ଏଭଳି ପଦକ୍ଷେପ ବୁଣାକାରଙ୍କ ଉତ୍ପାଦକୁ ବିଶ୍ୱସ୍ତରରେ ପହଞ୍ଚାଇବା ସହ ଆନ୍ତର୍ଜାତିକ କ୍ଷେତ୍ରରେ ଆଞ୍ଚଳିକ ପରିଚୟକୁ ଅଧିକ ସଶକ୍ତ କରିପାରୁଛି।

0: ଆଜିର ପ୍ରସଙ୍ଗରେ ଶୁଣିଲେ ଜାତୀୟ ହସ୍ତତନ୍ତ ଦିବସ ଆଲେଖ୍ୟ ମୂଳରଞ୍ଜନ ମିଶ୍ର ଉପସ୍ଥାପନା ଆଶୁତୋଷ ପତି ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ
1: ଅନ୍ତର୍ଭୁକ୍ତ ଏଭଳି ପଦକ୍ଷେପ ବୁଣାକାର

0: ରାତିସାତ ମୁଖ୍ୟ ସମ୍ବାଦ ସହ ନୂଆଦିଲ୍ଲୀରେ ଆୟୋଜିତ ଓଡ଼ିଶା
1: ଶୁଣନ୍ତୁ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ ଏଇ କିଛି ସମୟ ମଧ୍ୟରେ।

0: ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ସମ୍ପା ରାୟ। ଜୁହାର। ପହିଲା ମୁଖ୍ୟ ଖବର। ଭାରତର ସଂସ୍କୃତି ଆଉ ସଭ୍ୟତାର ଯାତ୍ରାଥି ହସ୍ତତନ୍ତ ଗୋଟେ ପ୍ରମୁଖ ଭାଗ ହେଇଆସିଛେ କହିଲେ ରାଷ୍ଟ୍ରପତି। ଜାତୀୟ ହସ୍ତତନ୍ତ ଦିବସ ଅବସରରେ ଓଡ଼ିଶାର 2 ଜଣଙ୍କର ସହିତ 22 ଜଣଙ୍କୁ କଲେ ସମ୍ମାନିତ। ଖାଦ୍ୟ ପ୍ରକ୍ରିୟାକରଣର କେନ୍ଦ୍ରସ୍ଥଳୀ ହେବା ରାଜ୍ୟ ନୂଆଦିଲ୍ଲୀନ ଓଡ଼ିଶା ଫୁଡ୍ ପ୍ରୋ ସମ୍ମିଳନୀଥି ଯୋଗ ଦେଇକରି କହିଲେ ମୁଖ୍ୟମନ୍ତ୍ରୀ। ଆଉର୍ 13 ନମ୍ବର ବ୍ରିକ୍ସ ଶିକ୍ଷାମନ୍ତ୍ରୀ ସମ୍ମିଳନୀ ସଫଳତାର ସହିତ ହେଇଛେ ଉଦ୍ଯାପିତ। ବ୍ରିକ୍ସ ଶିକ୍ଷାମନ୍ତ୍ରୀମାନଙ୍କର ଘୋଷଣାପତ୍ର ସର୍ବସମ୍ମତିଥି ହେଲା ଗୃହୀତ। ଏଥର ପୂରା ଖବର। ଭାରତର ସମୃଦ୍ଧ ହସ୍ତତନ୍ତ ପରମ୍ପରା ଆଉ ବୁନକରମାନଙ୍କର ଅବଦାନକେ ସମ୍ମାନ ଜନେଇକରି ଆଜ 12 ନମ୍ବର ହସ୍ତତନ୍ତ ଦିବସ ପାଳନ କରାଯାଉଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜ ନୂଆଦିଲ୍ଲୀ ରାଷ୍ଟ୍ରପତି ଭବନ ସାଂସ୍କୃତିକ କେନ୍ଦ୍ରଠାରେ ଏହି ଦିବସ ପାଳନ ଅବସରରେ ଯୋଗ ଦେଇକରି କହିଛନ୍, ହସ୍ତତନ୍ତ ଖାଲି ଲୋକମାନଙ୍କର ଜୀବିକାର ମାଧ୍ୟମ ନୁହେଁ, ଏଇଟା ସାମଗ୍ରିକ ବିକାଶର ଗୋଟିଏ ଶକ୍ତିଶାଳୀ ଉପକରଣ। ଭାରତର ସଂସ୍କୃତି ଆଉ ସଭ୍ୟତାର ଯାତ୍ରାଥି ହସ୍ତତନ୍ତ ଗୋଟିଏ ପ୍ରମୁଖ ଭାଗ ହୋଇଆସିଛେ। ହସ୍ତତନ୍ତ ଜରିଏ ଦେଶର ସମୃଦ୍ଧ ଐତିହ୍ୟକେ ପ୍ରୋତ୍ସାହନ ଦେବାର ସହିତ ନିଯୁକ୍ତି, ମହିଳା ସଶକ୍ତିକରଣ, କଳା, ସଂସ୍କୃତି ଆଉ ପ୍ରକୃତି ଲାଗି ପ୍ରେମର ପ୍ରଚାର ପ୍ରସାର ହୋଇପାରିଛେ। ରାଷ୍ଟ୍ରପତି କହିଛନ୍, ହସ୍ତତନ୍ତ ଶିଳ୍ପ ଅପନାବାରୁ ଦେଶେ 35 ଲକ୍ଷରୁ ଅଧିକା ଲୋକ ରୋଜଗାର ପାଇପାରିଛନ୍, ସେଥିର୍ ଭିତରୁ 25 ଲକ୍ଷ ହେଉଛନ୍ ମହିଳା। ଭାରତର ସ୍ୱାଧୀନତା ସଂଗ୍ରାମ ଆଉ ଆତ୍ମନିର୍ଭରଶୀଲ ଭାରତ ଗଠନ ଥିବିଲ ହସ୍ତତନ୍ତର ବଡ଼ ଭୂମିକା ରହିଥିଲା ବୋଲି ରାଷ୍ଟ୍ରପତି କହିଛନ୍।
1: हमारे हथकथा सेक्टर में भारत की रूरल प्रीमियम इकोनॉमी का सबसे सुंदर और मानवीय उदाहरण बनने की संभावनाएं बलबती हुई। महत्वपूर्ण हैंडलूम क्लस्टर्स को आधुनिक प्रौद्योगिकी और सामूहिक प्रशिक्षण विधियों से जोड़ा जा रहा है। बुनकरों की आय बढ़ाने के लिए अनेक पारदर्शी उपाय सरकार ने हाथ में लिए है।
0: ରାଷ୍ଟ୍ରପତି ଆଜି 2025 ବର୍ଷ ଲାଗି 3 ଜଣଙ୍କୁ ସନ୍ଥ କବୀର ହସ୍ତତନ୍ତ ପୁରସ୍କାର ଆଉ 19 ଜଣଙ୍କୁ ଜାତୀୟ ହସ୍ତତନ୍ତ ପୁରସ୍କାର ପ୍ରଦାନ କରିଛନ୍। ଇ ସମ୍ମାନ ବୁନକରମାନଙ୍କୁ ତାଙ୍କର ନବସୃଜନ ଆଉ ହସ୍ତତନ୍ତ ପରମ୍ପରାର ସମୃଦ୍ଧି କ୍ଷେତ୍ରଥି ଅବଦାନକେ ସ୍ୱୀକୃତି ଦେବାର ଉଦ୍ଦେଶ୍ୟ ଦିଆଯାଇଛି। ରାଷ୍ଟ୍ରପତି ଏ ଅବସରରେ 4ଟା ଡାକ ଟିକଟର ଭିଲ ଉନ୍ମୋଚନ କରିଛନ୍। ଓଡ଼ିଶାର 2 ଜଣ ବୁନକର ଆଜି ରାଷ୍ଟ୍ରପତିଙ୍କନୁ ସମ୍ମାନ ଗ୍ରହଣ କରିଛନ୍। ସନ୍ଥ କବୀର ହସ୍ତତନ୍ତ ପୁରସ୍କାର ଲାଗି ବରଗଡ଼ ଜିଲ୍ଲା ଅତାବିରା ଝିଲିମିଣ୍ଡା ଗାଁର ରାମ ମେହେର ଆଉ ଜଗତସିଂହପୁର ଜିଲ୍ଲାର ସିଂହପୁର ଗାଁର ପ୍ରଫୁଲ୍ଲ କୁମାର ସାହୁଙ୍କୁ ରାଷ୍ଟ୍ରପତି ପୁରସ୍କାର ଦେଇଛନ୍। ପୁରସ୍କାର ପାଇଲା ଉତ୍ତରୁ ରାମ ମେହେର ତାଙ୍କର ପ୍ରତିକ୍ରିୟା ଥି ଆକାଶବାଣୀକେ କହିଛନ୍।
2: ବରଗଡ଼ ଡିଷ୍ଟ୍ରିକ୍ଟର ଜିଲ୍ଲାରେ ଝିଲିମିଣ୍ଡାର ମୁଁ ଦିଲ୍ଲୀ ଆସିକରି ରାଷ୍ଟ୍ରପତି ଭବନରେ ସନ୍ଥକବି ଆବାର ମୋତେ ଦେଇଛନ୍ ରାଷ୍ଟ୍ରପତି ଦେଲେ ବହୁତ ଖୁସି ହେଇକରି ସେମାନେ ଦେଇଛନ୍।
0: ଜାତୀୟ ହସ୍ତତନ୍ତ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସବୁ ନାଗରିକମାନଙ୍କୁ ଉଷ୍ଣାକିର ସହିତ ଏହି ଦିବସ ପାଳନ କରିବାରକେ ଆହ୍ୱାନ ଦେଇଛନ୍। 1905 ମସିହା ଆଜିର ଦିନେ ଭାରତ ସ୍ୱାଧୀନତା ସଂଗ୍ରାମଥି ସ୍ୱଦେଶୀ ଆନ୍ଦୋଳନର ଶୁଭାରମ୍ଭ ହୋଇଥିଲା ବୋଲି ଶ୍ରୀ ମୋଦି କହିଛନ୍। ଏ ଅବସରରେ ଦେଶର ହସ୍ତତନ୍ତ କାରିଗର ଆଉ ସେମାନଙ୍କର ପରିବାର ଲୋକଙ୍କୁ ସାହାଯ୍ୟ କରିବାର ଉଦ୍ଦେଶ୍ୟ ପ୍ରଧାନମନ୍ତ୍ରୀ ସାଧାରଣ ଲୋକ ହସ୍ତତନ୍ତ ଦରବର ବ୍ୟବହାର କରିବାରକେ ଆହ୍ୱାନ ଦେଇଛନ୍। ଭୁବନେଶ୍ୱର ଇଡ଼କୋ ପ୍ରଦର୍ଶନୀ ପଡ଼ିଆଠାରେ ହୋଇଥିବା ରାଜ୍ୟସ୍ତରୀୟ ହସ୍ତତନ୍ତ ଦିବସ କାର୍ଯ୍ୟକ୍ରମଥି ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ ପାଟି ଯୋଗ ଦେଇକରି କହିଛନ୍, ଓଡ଼ିଶାର ସାଂସ୍କୃତିକ ପରିଚୟ ସଂରକ୍ଷଣଥି ବୁନକରମାନଙ୍କର ବହୁତ ବଡ଼ ଭୂମିକା ରହିଛି। ହସ୍ତତନ୍ତ ଖାଲି ଗୋଟିଏ କପଡ଼ା ନୁହେଁ, ବରଂ ଆମର ଐତିହ୍ୟ, ମର୍ଯ୍ୟାଦା, ଦକ୍ଷତା ଆଉ ସ୍ୱାବଲମ୍ବନର ପ୍ରତୀକ ବୋଲି ରାଜ୍ୟପାଳ କହିଛନ୍। ଏ ଅବସରରେ ରାଜ୍ୟ ହସ୍ତତନ୍ତ କ୍ଷେତ୍ରଥି ଉଲ୍ଲେଖନୀୟ ଅବଦାନ ଲାଗି 6 ଜଣ ବିଶିଷ୍ଟ ବୁନକରଙ୍କୁ ରାଜ୍ୟସ୍ତରୀୟ ପୁରସ୍କାର ଆଉ 4 ଜଣ ବିଶିଷ୍ଟ ବୁନକରଙ୍କୁ ତନ୍ତକୃତି ପୁରସ୍କାର ଦିଆଯାଇଛି। ବରଗଡ଼ର ବିଶିଷ୍ଟ ବୁନକର ସୁରେନ୍ଦ୍ର ମେହେରଙ୍କୁ ଜୀବନସାରା ସାଧନା ଲାଗି ସମ୍ମାନିତ କରାଯାଇଛି। ଏ ଅବସରରେ ରାଜ୍ୟପାଳ ଭିନ୍ ଭିନ୍ ପ୍ରକଳ୍ପର ଭିଲ୍ ଶୁଭାରମ୍ଭ କରିଛନ୍। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍, ବୁନକରମାନଙ୍କର ଶିଳ୍ପ ନିପୁଣତା, ନିଷ୍ଠା ଆଉ ସୃଜନଶୀଳତା ରାଜ୍ୟର ସମୃଦ୍ଧ ହସ୍ତତନ୍ତ ପରମ୍ପରାକେ ଜାତୀୟ ମଞ୍ଚନ ଗୋଟିଏ ଖାସ୍ ସ୍ୱୀକୃତି ଦେଇଛି। ଭୁବନେଶ୍ୱରରେ ଆୟୋଜିତ 13 ନମ୍ବର ବ୍ରିକ୍ସ ଶିକ୍ଷାମନ୍ତ୍ରୀ ସମ୍ମିଳନୀ

0: ସଫଳତାର ସହିତ ଶେଷ ହୋଇଛେ। ସମ୍ମିଳନୀଟି ବ୍ରିକ୍ସ ଶିକ୍ଷାମନ୍ତ୍ରୀମାନଙ୍କର ଘୋଷଣାପତ୍ର ସର୍ବସମ୍ମତିଥି ଗୃହୀତ ହୋଇଛେ। ସମ୍ମିଳନୀ ଉତ୍ତୃ ସାମ୍ବାଦିକ ସମ୍ମିଳନୀକେ ସମ୍ବୋଧିତ କରିକରି କେନ୍ଦ୍ର ଶିକ୍ଷାମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ କହିଛନ୍, ବ୍ରିକ୍ସ ରାଷ୍ଟ୍ରମାନଙ୍କର ଅନ୍ତର୍ଭୁକ୍ତିମୂଳକ ସ୍ଥିର ଆଉ ଭବିଷ୍ୟତମୁଖୀ ଶିକ୍ଷା ବ୍ୟବସ୍ଥା ଗଠନ ଲାଗି ପ୍ରତିଷ୍ଠାନଗତ ସହଯୋଗ, ଦକ୍ଷତା ବିକାଶ ଆଉ ଜ୍ଞାନର ଦିଆନିଆକେ ଆହୁରି ବରକସ କରବାରକେ ପଡ଼ବା। ଶ୍ରୀ ଯୋଶୀ କହିଛନ୍, ବ୍ରାଜିଲ, ରୁଷ, ଚୀନ, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ, ଇରାନ, ଇଥିଓପିଆ ଆଉ ସଂଯୁକ୍ତ ଆରବ ଏମିରେଟ୍ସର ଶିକ୍ଷାମନ୍ତ୍ରୀମାନେ ବୈଠକଟି ଯୋଗ ଦେଇଥିଲେ। ଚଳିତ ବଛର ସମ୍ମିଳନୀର ବିଷୟବସ୍ତୁ ସହଯୋଗ ଆଉ ସ୍ଥାୟୀ ବିକାଶ ଲାଗି ସ୍ଥିରତା ଆଉ ନବସୃଜନ ଥିବାର ବେଳେ ଜୁଆନ ବର୍ଗଙ୍କର ଭାଗିଦାରୀ ଆଉ ଲୁକର ଭିତରେ ପାରସ୍ପରିକ ସମ୍ପର୍କକେ ଖାସ୍ ଜୋର୍ ଦିଆଯାଇଛି। ଏହି ଅବସରରେ ମୋଡେଲ ବ୍ରିକ୍ସ କାର୍ଯ୍ୟକ୍ରମ ଆୟୋଜନ କରାଯାଇକରି ଛାତ୍ରଛାତ୍ରୀମାନଙ୍କୁ କୂଟନୀତି, ବହୁପକ୍ଷୀୟ ସହଯୋଗ ଆଉ ସର୍ବସମ୍ମତି ଭିତ୍ତିକ ନିଷ୍ପତ୍ତି ପ୍ରକ୍ରିୟା ସାଙ୍ଗେ ପରିଚିତ କରାଯାଇଛି। ବୈଠକଟି ପ୍ରାକ୍ ଶୈଶବ ଯତ୍ନ ଆଉ ଶିକ୍ଷା, ଦକ୍ଷତା ବିକାଶ, ଗବେଷଣା ଆଉ ଉଦ୍ଭାବନ, ଯୋଗ୍ୟତା ଆଉ ଶିକ୍ଷାଗତ ନେତୃତ୍ୱର ମାନ୍ୟତା ସହିତ ପ୍ରମୁଖ ପ୍ରାଥମିକତା ଉପରେ ବିଚାର ବିମର୍ଶ କରାଯାଉଛି। ବୈଠକଟି 11 ବ୍ରିକ୍ସ ସଦସ୍ୟ ରାଷ୍ଟ୍ରର 8 ଶିକ୍ଷାମନ୍ତ୍ରୀ, 40 ବରିଷ୍ଠ ପଦାଧିକାରୀଙ୍କ ସହିତ 200 ଅଧିକା ପ୍ରତିନିଧି ଭାଗ ନେଇଛନ୍। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ଓଡ଼ିଶାକେ ଖାଦ୍ୟ ପ୍ରକ୍ରିୟାକରଣର କେନ୍ଦ୍ରସ୍ଥଳୀ ବନାବା ଲାଗି ସରକାର କାମ କରୁଛନ୍ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍। ନୂଆଦିଲ୍ଲୀନ ଆଜି ଓଡ଼ିଶା ଫୁଡ୍ ପ୍ରୋ 2026 ସମ୍ମିଳନୀଠି ଯୋଗ ଦେଇକରି ମୁଖ୍ୟମନ୍ତ୍ରୀ କହିଛନ୍, ଓଡ଼ିଶା ପ୍ରାକୃତିକ ଖଣିଜ ସମ୍ପତ୍ତି ଭରପୁର ରାଜ୍ୟ। ଏଛେନ୍ ରାଜ୍ୟର ବିକାଶ ଲାଗି ସରକାର ଭିନ୍ ଭିନ୍ କ୍ଷେତ୍ରଥି ପୁଞ୍ଜି ନିବେଶ ଲାଗି ବିବିଧିକରଣ ଉପରେ ଜୋର୍ ଦେଉଛନ୍। ନୀଳ ଅର୍ଥନୀତିକେ ପ୍ରୋହାହନ ଦେବା ଲାଗି ବହୁତଟେ ପଦକ୍ଷେପ ନିଆଯାଉଛି। 575 କିଲୋମିଟର ଦୀର୍ଘ ସମୁଦ୍ର ଖଣିର ବିକାଶ ଲାଗି ଜୋର୍ ଦିଆଯାଉଛି। ରେଳବାଇ ବନ୍ଦର ଜରିଆ ରପ୍ତାନୀ ସହିତ ବଜାର ସୁବିଧାକେ ବରକସ କରିବାର ଲକ୍ଷ୍ୟ ରଖାଯାଇଛି। କୋରାପୁଟ କଫି ଦେଶେ ଖାସ୍ ପରିଚୟ ବନେଇ ପାରିଛେ। ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ର ଦ୍ରୁତ ଗତିଥି ବଢ଼ବାର ସହିତ ରୋଜଗାର ତିଆରି କରୁଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍।
1: ଇଣ୍ଡିଆନ ୱାଟର ରିସୋର୍ସେସ ଅର୍ ମଜବୁତ ପୋର୍ଟ ନେଟୱାର୍କ କା ଲାଭ ଉଠାତେ ହୁଏ ହମ ଆକ୍ୱାକଲ୍ଚର ମେରାଇନ ଫିସରିଜ ଅର୍ ସି ଫୁଡ୍ ପ୍ରକ୍ରିୟାକରଣ କା ବିସ୍ତାର ବି ଅର୍ ଜ୍ୟାଦା କର ରହେ ହୈଁ ବ୍ଲୁ ଇକୋନୋମି କୋ ବିକଶିତ କର ରହେ ହୈଁ ଅଭି ଅଭି ହମାରା ଚିଫ ସେକ୍ରେଟରୀ ନେ ଆପକେ ପାସ ବାତ ରଖେ ହୈଁ ଓଡ଼ିଶା ଫୁଡ୍ ପ୍ରୋସେସିଂ ପଲିସି 2022 ମେ ଆପକୋ ଫୁଡ୍ ପ୍ରୋସେସିଂ କି ଭେଲୁ ଚେନ୍ ମେ ହର ତରହ କି ସୁବିଧା ନିଶ୍ଚିତ ରୂପ ସେ।
0: ମୁଖ୍ୟମନ୍ତ୍ରୀ ଏହି ଅବସରରେ ଓଡ଼ିଶାଥି ନିବେଶ ଲାଗି ଉଦ୍ୟୋଗୀମାନଙ୍କ ସାଙ୍ଗେ ଆଲୋଚନା କରିଛନ୍। ଚଳିତ ବଛର ଖରିଫ ଧାନ ଲାଗି ଚାଷୀ ପଞ୍ଜୀକରଣ ପ୍ରକ୍ରିୟା ମୂଲ ହୋଇଛେ। ଇଟା ଏବା 31 ତକ ଚାଲବା। ସେବା ସମବାୟ ସମିତି ନାହେଲେ ଫୁଡ୍ ଓଡ଼ିଶା .in ଥି ଚାଷୀମାନେ ନାଁ ପଞ୍ଜୀକରଣ କରିପାରିବେ। ଇତାର ସହିତ ଆଧାର କାର୍ଡ ଆଉ ଧାନ ଜମିର ତଥ୍ୟ ଦେଇକରି ଭିଲ୍ ନାଁ ପଞ୍ଜୀକରଣ କରାଯାଇପାରବା। ରାଜ୍ୟ ସରକାର ଆଇବା ନଭେମ୍ବର 1 ନୁ ମାର୍ଚ୍ଚ 31 ତକ ଧାନଗିନା ଲାଗି ଲକ୍ଷ୍ୟ ଧାରି ରଖିଛନ୍। ଛତିଶଗଡ଼ ରାଜ୍ୟପାଳ ରମଣ ଡେକା ଦୁଇଦିନିଆ ସମ୍ବଲପୁର ଗସ୍ତଥି ଆସିକରି ମା' ସମଲେଶ୍ୱରୀ ମନ୍ଦିରକେ ଯାଇକରି ପହେଲା ମାଙ୍କର ଦର୍ଶନ କରିଛନ୍। ତା ଋତୁରୁ କଚେରୀ ଛକ ନଥିବାର ଅହମିଆ କବି ଲକ୍ଷ୍ମୀନାଥ ବେଜବରୁଆଙ୍କର ସାଧନା ଘର ପରିଦର୍ଶନ କରିଛନ୍। ଇତାର ସହିତ ମହାନଦୀ ଜଲବିବାଦ ଦିଆଲି ଆଗୁନୁ ଶେଷ ହେବା ବୋଲି ଛତିଶଗଡ଼ ବିଜେପି ବିଧାୟକ କହିଛନ୍। ବୌଦ୍ଧ ଜିଲ୍ଲାର ଚଳିତ ଖରିଫ ଋତୁ ଲାଗି ଜିଲ୍ଲା କୃଷି ରଣନୀତି କମିଟିର ଗୋଟିଏ ସମୀକ୍ଷା ବୈଠକ ଜିଲ୍ଲାପାଳଙ୍କର ଅଧ୍ୟକ୍ଷତାଟି ହୋଇଯାଇଛି। ବୈଠକଟି ଚାଷୀମାନଙ୍କର କମାନୀ ବଢ଼ାବାର ଆଉ ଭିନ୍ ଭିନ୍ ବିଭାଗ ଭିତରେ ତାଲମେଲ ବାବଦେ ବିସ୍ତୃତ ଆଲୋଚନା କରାଯାଇଥିଲା। ଦେବଗଡ଼ ଜିଲ୍ଲା ରିଆମାଲ ବ୍ଲକ ଭିତରପଦରଠାରେ ସ୍ଥାନୀୟ ଢୋକରା ଶିଳ୍ପୀମାନଙ୍କ ଲାଗି ସାଧାରଣ ସୁବିଧା କେନ୍ଦ୍ରକେ ଜିଲ୍ଲାପାଳ କବୀନ୍ଦ୍ର କୁମାର ସାହୁ ଆଜି ଉଦ୍ଘାଟନ କରିଛନ୍। ଇ କେନ୍ଦ୍ରନ ଆଧୁନିକ ଯନ୍ତ୍ରପାତି କାର୍ଯ୍ୟଶାଳା ଆଉ ଉତ୍ପାଦନ ଘର ରହିଛି। ଏହି ଅବସରରେ ସ୍ଥାନୀୟ ଶିଳ୍ପୀ ଆଉ କାରିଗରମାନେ ତିଆରି କରିଥିବା ଭିନ୍ ଭିନ୍ ପାରମ୍ପରିକ କଳାକୃତିର ବିକ୍ରି, କାରିଗରମାନଙ୍କର ନୂଆ ଡିଜାଇନ୍ ଆଉ ଗୁଣାତ୍ମକ ମାନ ବୃଦ୍ଧି ବାବଦେ ଜିଲ୍ଲାପାଳ ଆଲୋଚନା କରିବାର ସହିତ ପ୍ରଶଂସା କରିଛନ୍। ରାଜ୍ୟ ଚାଲିଥିବାର ଭୋଟର ତାଲିକା ସ୍ୱତନ୍ତ୍ର ସଘନ ସଂଶୋଧନ SIR କାର୍ଯ୍ୟକ୍ରମର 3 ଖେପ ସମୀକ୍ଷା ବୈଠକ ବୌଦ୍ଧ ଜିଲ୍ଲାପାଳଙ୍କର ସମ୍ମିଳନୀ କକ୍ଷନ ହୋଇଯାଇଛି। ବୈଠକଟି ଅତିରିକ୍ତ ଜିଲ୍ଲାପାଳଙ୍କର ଅଧ୍ୟକ୍ଷତାଟି ହୋଇଥିବାର ବୈଠକଟି ଭିନ୍ ଭିନ୍ ରାଜନୈତିକ ଦଳର ପ୍ରତିନିଧିମାନେ ଯୋଗ ଦେଇକରି SIR କାମର ଅଗ୍ରଗତି ବାବଦେ ସମୀକ୍ଷା କରିଛନ୍। ପାଣିପାଗ ଉତ୍ତର ଓଡ଼ିଶା ଆଉ ତାକେ ଲାଗିକରି ଥିବାର ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ ହୋଇଥିବାର ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଇତାର ପ୍ରଭାବଟି ରାଜ୍ୟର ଭିନ୍ ଭିନ୍ ଜାଗାନ ବର୍ଷା ଲାଗି ରହିଛି। ଆଇବା 24 ଭିତରେ ଜବରନୁ ଅତି ଜବର ବର୍ଷା ହେବା ବୋଲି ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ସତର୍କ ସୂଚନା ଜାରି କରାଯାଇଛି। ରାଜ୍ୟର ପାଖାପାଖି ସବୁ ଜିଲ୍ଲାନ ବିଜୁଳି ଘଡ଼ଘଡ଼ି ସହିତ ଅତି ଜବର ବର୍ଷା

ହେବାର ସମ୍ଭାବନା ରହିଛି। ଗଲା 24 ଘଣ୍ଟା ଭିତରେ କଳାହାଣ୍ଡି ଜିଲ୍ଲାର ନର୍ଲାଠାରେ ସବୁନୁ ଅଧିକା 131 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଶେଷ ମୁଖିଆ ଖବର ଫେରିଘାଏ। ଭାରତର ସଂସ୍କୃତି ଆଉ ସଭ୍ୟତାର ଯାତ୍ରାଥି ହସ୍ତତନ୍ତ ଗୋଟିଏ ପ୍ରମୁଖ ଭାଗ ହୋଇଆସିଛି କହିଲେ ରାଷ୍ଟ୍ରପତି। ଜାତୀୟ ହସ୍ତତନ୍ତ ଦିବସ ଅବସରରେ ଓଡ଼ିଶାର 2 ଜଣଙ୍କ ସହିତ 22 ଜଣଙ୍କୁ କଲେ ସମ୍ମାନିତ। ଖାଦ୍ୟ ପ୍ରକ୍ରିୟାକରଣର କେନ୍ଦ୍ରସ୍ଥଳୀ ହେବା ରାଜ୍ୟ ନୂଆଦିଲ୍ଲୀ ନ ଓଡ଼ିଶା ଫୁଡ୍ ପ୍ରୋ ସମ୍ମିଳନୀ ଯୋଗ ଦେଇକରି କହିଲେ ମୁଖ୍ୟମନ୍ତ୍ରୀ। ଆଉ 13 ନମ୍ବର ବ୍ରିକ୍ସ ଶିକ୍ଷାମନ୍ତ୍ରୀ ସମ୍ମିଳନୀ ସଫଳତାର ସହିତ ହୋଇଛି ଉଦ୍ଯାପିତ। ଆଜିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଜୁହାର।

ଆକାଶବାଣୀ ସମ୍ବଲପୁର ସମୟ ରାତି 7:15 ହେବାକୁ ଯାଉଛି। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ ଏବଂ ତା ପରେ ପରେ ଜିଲ୍ଲା ହାଲଚାଲ ଏବଂ ପ୍ରାୟୋଜିତ କାର୍ଯ୍ୟକ୍ରମ ବନାନୀ ରିଲେ କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ।

ଆକାଶବାଣୀ ଭବାନୀପାଟଣା ଶ୍ରୋତାବନ୍ଧୁ, ବୈଷୟିକ ତ୍ରୁଟି ଯୋଗୁଁ ଆମେ ଆପଣମାନଙ୍କୁ ଆକାଶବାଣୀ କଟକ କେନ୍ଦ୍ରରୁ ନିର୍ଦ୍ଧାରିତ ହୋଇଥିବା କାର୍ଯ୍ୟକ୍ରମ ଶୁଣେଇ ପାରିଲୁ ନାହିଁ, ସେଥିପାଇଁ ଆମେ ଦୁଃଖିତ। ଆକାଶବାଣୀ ଭବାନୀପାଟଣା ଷ୍ଟୁଡ଼ିଓ ଘଡ଼ିରେ ସମୟ 7:30 ପ୍ରଚାର କରୁଛୁ ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ଉଦ୍ଦିଷ୍ଟ କାର୍ଯ୍ୟକ୍ରମ ଚାଷବାସ।

0: ବୋଇଲେ ଏତ୍କି ବଛର ହେଇଗଲା ଆମେ ଚାଷ କାମ କରୁଛୁ, ହେଁ, ଆର୍ ମ୍ୟାଟ୍ ସାଙ୍ଗେ ମ୍ୟାଟ୍ ହେଇଛୁ, ହେଁ, ସଂଘର୍ଷ ଚାଲିଛି। ତ ମୁଇଁ କାଁ ବୋଲୁଥିଲି ବୋଲୁ, ଏଇଟା ଶୁଣିଲା କଥା
1: କାଁ କଥା
0: ଶୁଣନ୍ତୁ, କାଁ କଥା ବୋଇଲେ ରେ ବାବୁ, ଇ ଯେନ୍ ବୀମା କରସନ୍ ନେ କେଁ,
1: ହଁ,
0: ଦେଖନୁ ଗାଡ଼ି ମଟରକେ ଫୁଣି ବୀମା କରୁଛନ୍ ବୋଲି ମୁଇଁ ଶୁଣିଲି। କାଁ ଯେ ବୋଲେ ଆମର ପିଲା ବନୁ ଯେନ୍ ଟ୍ରାକ୍ଟର ଗୁଟେ ଆଣିଛେ, ସେନେ ଫୁଣି ଗୁଟେ ବୀମା ଗୁଟେ ଫୁଣି କରସନ୍, ମାନେ ମନକେ ଫୁଣି କରୁଛନ୍,
1: ଜୀବନ ବୀମା କରୁଛୁ,
0: ଜୀବନ ବୀମା କରୁଛନ୍ ଆଜ୍ଞା। ଯେ ବାବୁରେ ଆମର ଫସଲ ମନକେ ଫୁଣି ବୀମା କଲେ ହେତା କି ନେଇ ବୋଲୁଛେ,
1: ହେତା କି ନେଇ ବୋଲୁଛୁ ଦଦା, ହଉଛେ
0: ହଉଛେ
1: ବୁଆ, ଆମର ଫସଲ ଉପରେ ଫୁଣି ବୀମା ଅଛେ
0: ଅଛେ। ଏତେ ଦେଖୁଛୁ ଏତ୍କି ବଛର ହେଲା ବୋଲୁ ରେ ବାବୁ, ମୁଇଁ ଏଡ଼େ ବଡ଼ ଚାଷୀ ଏ, ଆର୍ କାଁଟା ବୀମା ଅଛେ ବୋଇଲୁ ତୁଇ, ଆର୍ କେନ୍ତା ଟିକେ ବତା
1: ଦଦା। ଦେଖ ଆମେ ଯେନ୍ତା ଜୀବନ ବୀମା କରୁଛୁ, ଆମକେ କେତେବେଲେ କାଁଟା ହେବା, ହେତାର୍ ଲାଗି ଆମେ ପଇସା ପତର ଟିକେ ବାନ୍ଧି କରି ବୀମା ଗୁଟେ କରିଥିସୁ, ଯେ ଆମକେ କାଁଟା ହେଲା ବୋଇଲେ ସେନୁ ଆମେ ଟିକେ ପଇସା ଆମର ଘର ପରିବାରକେ ମିଲ୍ବା
0: ବୋଇଲେ ଆମର ଦୀପା ବିଗିଡ଼ିଲେ କେ
1: ହଇ ହଇ ହଇ ହଇ। ହେନ୍ତା ଇ ଚାଷ ନେ ଫୁଣି ଯଦି ଆମର ଫସଲ ଉପରେ ଆମେ ବୀମା କରିଥିମୁ ବୋଇଲେ କେତେବେଲେ କାଁ ପ୍ରାକୃତିକ ବିପର୍ଯ୍ୟୟ ହେଲା ବୋଇଲେ ସରକାର ଘୋଷଣା କରବେ,
0: ଆଚ୍ଛା
1: ବୋଇଲେ ତୁଇ ଋଣ ଗୁଟେ କରିଥିବୁ କି କାଁଟା କରିଥିବୁ ବୋଲେ ହେଟା ଛାଡ଼ ହବା। ଚାଷୀ ଗୁଟେ ଦେଖ କେତେ କଷ୍ଟେ ସେ ପଇସା ଟିକେ ଠୁଲେଇ କରି ଚାଷ କରୁଛି, ହେ ପଇସା ଯଦି ତାର ସବକେ ସବ ଯଦି ପଲାବା ବୋଲେ କେନ୍ତା ହବା।
0: ସତ କହିଲୁ ରେ ବାବୁ,
1: କିଛି ନାଇଁ ହେଲେ ବି ବୀମା ପଇସା ଯେନ୍ତା ତାକେ ମିଲ୍ବା, କିଛି ତ ତାକେ ସାହାଯ୍ୟ ହବା।
0: ହଇ ନେଇ ହେଲେ ରେ ବାବୁ, ଇ ପୁରା ମେରୁଦଣ୍ଡ ପୁରା ଭାଙ୍ଗି ଯିବା।
1: ହଇ ପରେ ଦଦା, ଦେଖ ଦଦା, ଆଜିକାଲି ତ ସରକାର କିତନି କେତେ ଯୋଜନା କଲେ ନା
0: କଲେ ନା,
1: ହେ ଭିତରେ ଏନ୍ତା ବୀମା ଯୋଜନା ଫୁଣି ଅଛେ,
0: ଆଚ୍ଛା
1: ଆମେ ତାର ଲାଭ ଉଠାବାର କଥା।
0: ବାବୁରି
1: ହଁ,
0: ତୁଇ ବନେ କଥା ଗୋଟେ କହିଲୁ ବୋଲୁ, ଯେ ଲାଭ ଉଠାବାକେ ପଡ଼ବା ବୋଇଲୁ, ତ କେନ୍କେ ଗଲେ କେନ୍ତା କଲେ ଲାଭ ଉଠାମା କହ,
1: କେନ୍ତା କରି କରବୁ ବୋଇଲେ ଇଟା ଦେଖ ଆମର ଯେନ୍ କୃଷି କାର୍ଯ୍ୟାଳୟ ଅଛେ,
0: ଆଚ୍ଛା
1: କୃଷି କାର୍ଯ୍ୟାଳୟକେ ଯାଇ କରି ପହଲା ଆମକେ ନିଜର ପଞ୍ଜୀକରଣ କରବାକେ ପଡ଼ବା,
0: ଆଚ୍ଛା
1: ନିଜର ପଞ୍ଜୀକରଣ ନେ ଆମର କାଗଜ ପତର ସବୁ ଲାଗବା
0: ବୋଇଲେ ଆମର
1: ଆଧାର କାର୍ଡ ଲାଗବା, ପଟା ପର୍ଛା ଲାଗବା, ସବୁ ଆମେ ଇ ପଞ୍ଜୀକରଣ କଲା ପରେ ତାର ପରେ ଯାଇ କରି ଆମକେ କିଛି ଗୋଟେ ତାର ଉପରେ ପଇସା ବାନ୍ଧବାକେ ପଡ଼ବା। ଦୋଦା ଦେଖ, ପଞ୍ଜୀକରଣ କଲୁ, ପଇସା କିଛି ବାନ୍ଧିଲୁ, ତାର ପରେ ଯଦି ଆମର କିଛି ପ୍ରାକୃତିକ ବିପର୍ଯ୍ୟୟ ହେଲା
0: ଆର
1: ସରକାର ଯଦି ହେଟା ଘୋଷଣା କଲେ ବୋଇଲେ ତେନକେ ଯାଇ କରି ଆମେ ପଇସା ପାଇମୁ,
0: ବୀମା ରାଶି
1: ହଏ ବୀମା ରାଶି ମିଲବା।
0: ବାବୁରି ତୁ ତ ପାଠ ପଢ଼ିଛୁ, ତୁ ନାନାଦି କଥା ଜାଣୁଛୁ, ହେଁ, ହେତିର ଲାଗି ପରେ ବୋଲସନ୍ ପଢ଼ଲେ ପାଠ ଦିଶବା ବାଟ।
1: ହଏ ଦଦା, ଆର ବି ଯଦି କିଛି ଜିନିଷ ନେଇ ଜାଣି ପାରିଲେ ଆମର ସେ VAW ଆଜ୍ଞା ମାନେ ଅଛନ୍, ଆର କୃଷି ଆଜ୍ଞା ମାନେ ପୁଣି ଅଛନ୍, ସେମାନଙ୍କେ ଯାଇ କରି ସାକ୍ଷାତ କଲେ ସେମାନେ ସବୁ ଜିନିଷ ବୁଝେଇ
0: ଦେବେ। ବାବୁରି ମୁଇଁ ତ ଖଣେ ଅଧେ ତୋର ଠାନୁ ବୁଝିଲି ବୋଲୁ, ତ ମୁଇଁ ପୁଣି ଇତାର ଉପରେ ବୋଲ ତ ଆର୍ଥରେ ଯାଇ କରି ଟିକେ ବୁଝବି କେନ୍ତା କେନ୍ତା ହଉଛେ, କେନ୍ତା କେନ୍ତା କରା ହଉଛେ ବୋଲି କହି ଯେ ରେ ବାବୁ, ଏବର ଲାଗି ବୋଲୁ ଗାନା ବାଜନାର ବ୍ୟବସ୍ଥା ଟିକେ କର।
1: ଦଦା ବ୍ୟବସ୍ଥା କରିଛେ ନା ଆମର ଶିଳ୍ପୀ ଦଦା, ହେ ତ ଆଇଲେ ନା
0: କି,
1: ଏଇଟା ଆମର କ୍ଷିତିରାମ ସାହୁ ଦଦା ତାଙ୍କର ଦଲ ବୋଲ, ତ ଦଦା ମାନକେ ଟିକେ ଅନୁରୋଧ କରୁ
0: କର୍ମା
1: ଗାନା ବାଜନା ଗୋଟେ ଶୁଣୁ
0: ଶୁଣୁ।

0: ନିଷ୍କ୍ରିୟ ଯବକ୍ଷାର ଯାହା ଅଛି ଆମର, ଯେଉଁଟାକ ୟୁଜ୍ ହୋଇପାରୁନି, ସେଟାକ ବିବନ୍ଧିତ କରି ମାଟିରେ ବାନ୍ଧି ହୋଇଥିବା ଫସ୍ଫରସ୍ ମଧ୍ୟ ଦ୍ରବୀଭୂତ କରି ଆମକୁ ଫସଲକୁ ଦେଇପାରୁଛନ୍ତି।
1: ଆଜ୍ଞା।
0: ତା ଛଡ଼ା ଏମାନେ ମଧ୍ୟ କେତେକ ହରମୋନ୍ ଆଉ ଭିଟାମିନ୍ ମଧ୍ୟ ପ୍ରସ୍ତୁତ କରିଥାନ୍ତି,
1: ଆଜ୍ଞା,
0: ଯାହାକି ଆମର ଗଛର ବୃଦ୍ଧିରେ ଭଲ ସାହାଯ୍ୟ କରିଥାଏ।
1: ହଁ ହଁ ହଁ
0: ଆଉ ଯଦି ଆପଣ ଏହାକୁ ପ୍ରୟୋଗ ମଧ୍ୟ କରୁଛନ୍ତି, ବିଭିନ୍ନ ପ୍ରକାର ରୋଗ ଦାଉରୁ ମଧ୍ୟ ଆମେ ଗଛକୁ ରକ୍ଷା କରିପାରିବା।
1: ହଁ ହଁ
0: ଯବକ୍ଷାର ଯାନ ଯେଉଁ ଫସଲ ପାଇଁ ଆମେ ଯେଉଁ ବ୍ୟବହାର କରୁଛନ୍ତି, ସାଧାରଣତଃ ଆମର ଶିମ୍ବ ଜାତୀୟ ଫସଲ, ସେଥିରେ
1: ଆଜ୍ଞା
0: ଆପଣଙ୍କର ରାଇଜୋବିୟମ ବୋଲି ଗୋଟେ ଅନୁସାର ଅଛି, କୁଳ ଅନୁସାର।
1: ହଁ
0: ଅଣ ଡାଲି ଜାତୀୟ ଫସଲ ପାଇଁ ଆମକୁ ଆଜାଟୋବ୍ୟାକ୍ଟର କିମ୍ବା ଆଜୋସ୍ପ୍ରିଲମ୍ କିମ୍ବା ଆପଣଙ୍କର ଫସ୍ଫରସ୍ ପାଇଁ PSM ଜୀବାଣୁ ସାରକୁ ପ୍ରୟୋଗ କରିବାକୁ ପଡ଼ିଥାଏ।
1: ଆଜ୍ଞା। ତ ଆର୍ ଟିକେ ଆମେ ଆଗ୍କେ ଗଲା ବେଲେ ଆଜ୍ଞା,
0: ଆଜ୍ଞା,
1: ମୋର ମନେ ଗୋଟେ ପ୍ରଶ୍ନ ଆର୍ ଗୋଟେ ଆସୁଛି ଯେ ଆମେ ଆଜିକାଲି ଯେନ୍ ସାର ସବୁ ବ୍ୟବହାର କରୁଛୁ, ସରକାରୀ ସାର ଯେନ୍ ବୋଲୁଛୁ ଆମେ, ଏ
0: ଆଜ୍ଞା,
1: ୟୁରିଆ ବୋଲନ୍, DAP ବୋଲ, ୟାର ଦ୍ୱାରା ମାଟିରେ କାଣ ସବୁ କ୍ଷତି ହେଉଛି ଆଜ୍ଞା, ହେ ବାବଦେ ଖଣ୍ଡେ ବୁଝେଇ ଦେଲେ ଆମେ ଭଲ କରି ଜାଣିପାରୁଛୁ।
0: ମାଟିରେ କରିବା ଦ୍ୱାରା ଆମର ଯେଉଁ ଅଣୁଜୀବ ଗୁଡ଼ିକ ମାଟିରେ ରହିଛନ୍ତି, ଉପକାରୀ ଅଣୁଜୀବ ଗୁଡ଼ିକ, ସେମାନେ ସବୁ ପ୍ରାୟ ମରିଯାଆନ୍ତି।
1: ଆଜ୍ଞା।
0: ଆଉ ରାସାୟନିକ ଆମର ଯେଉଁ ମାଟିଟା ମଧ୍ୟ ଆପଣଙ୍କର ହାର୍ଡ଼ ହୋଇଯାଉଛି,
1: ହଁ ହଁ
0: ତ ସେଇ ଯେଉଁ ମାଟିର ଆପଣ ଗୁଣାତ୍ମକତା ବଜାୟ ରଖିବା ପାଇଁ ଆମକୁ ଏଇ ଅଣୁ ସାର ଗୁଡ଼ିକ ଯଦି ବ୍ୟବହାର କରିବା, ତାହେଲେ ଆମର ଫସଲର ଗୁଣାତ୍ମକ ମାନ ବୃଦ୍ଧି ଘଟିଥାଏ।
1: ହଁ ହଁ ହଁ
0: ଆଉ ଆପଣ ପଚାରିଲେ କ'ଣ କ'ଣ ସବୁ ଜୀବାଣୁ ସାର ପ୍ରୟୋଗ କରାଯାଇଥାଏ, ସେ ବିଷୟରେ ଆପଣଙ୍କୁ କହିବାକୁ ଚାହୁଁଛି ଯେ ଆମର ଦୁଇ ପ୍ରକାର ଜୀବାଣୁ ସାରକୁ ବ୍ୟବହାର କରାଯାଇପାରେ।
1: ଆଜ୍ଞା।
0: ଗୋଟେ ହେଲା ଡାଲି ଜାତୀୟ ଫସଲ ବା ଶିମ୍ବ ଜାତୀୟ ଫସଲ
1: ହଁ
0: ପାଇଁ,
1: ହଁ ହଁ
0: ଆଉ ଗୋଟେ ଅଣଶିମ୍ବ ଜାତୀୟ ଫସଲ ପାଇଁ।
1: ଆଜ୍ଞା।
0: ଯେଉଁ ଆପଣଙ୍କର ଶିମ୍ବ ଜାତୀୟ ଫସଲ, ଯେମିତିକି ଆମର ଝୁଡ଼ଙ୍ଗ ହେଲା କି ଶିମ୍ବ, ମଟର, ବିନ୍ସ ଆଦି ଫସଲ ପାଇଁ
1: ଆଜ୍ଞା
0: ରାଇଜୋବିୟମ ଜାତୀୟ ଜୀବାଣୁ ସାରକୁ ପ୍ରୟୋଗ କରାଯାଇଥାଏ।
1: ଆଜ୍ଞା ଆଜ୍ଞା।
0: କିନ୍ତୁ ଅନ୍ୟ ସମସ୍ତ ପନିପରିବା ଫସଲ ଯେମିତିକି ଆମର ଟମାଟୋ ହେଉ କି ବାଇଗଣ, ଲଙ୍କା, ଭେଣ୍ଡି, ଉଲ, ଗାଜର, ଏଇ ପିଆଜ ଏଭଳିଆ ଫସଲ ପାଇଁ ଆପଣମାନଙ୍କ ପାଇଁ ଆଜୋସ୍ପିରିଲମ୍ ଆଉ ଆଜୋଟୋବ୍ୟାକ୍ଟର ଜୀବାଣୁ ସାରକୁ ବ୍ୟବହାର କରିବାକୁ ପଡ଼ିଥାଏ, ଯେଉଁଟାକି ଆପଣଙ୍କର ଯବକ୍ଷାରଜାନ ସାର ଦେଇପାରୁଛି।
1: ଆଜ୍ଞା।
0: ଯଦି ଆପଣ ଫସ୍ଫରସ୍ ପାଇଁ ସେମିତି ଆମକୁ PSM ବୋଲି ଜୀବାଣୁ ସାରଟାକୁ ପ୍ରୟୋଗ କରିବାକୁ ପଡ଼ିଥାଏ।
1: ଆଜ୍ଞା। ହଁ, ଯେନ୍ ପ୍ରକାର ସାର ଗୋଟେ ଅଛି ଆଜ୍ଞା, ତାର ଗୋଟେ ସମୟ ଗୋଟେ ଅଛି।
0: ଆଜ୍ଞା।
1: ତ ଯେନ୍ ଜୀବାଣୁ ସାରଟା ଆମେ କେନ୍ ସମୟରେ ଦେବା, ଯଦି ଫଲା ବେଳେ ଦେମା କି ତାର ଆଗରୁ ଦେମା କି ଆଉ କେନ୍ ସମୟରେ ଦେଇପାରମା ଏଇଟାକେ?
0: ହଁ, ଜୀବାଣୁ ସାର ପ୍ରୟୋଗ ଆମର ଗଛ ଲଗା ସମୟରେ ଦିଆଯାଇପାରିବ।
1: ଆଜ୍ଞା।
0: ତାକୁ ମଧ୍ୟ ବିଭିନ୍ନ ପ୍ରକାର ଅନ୍ୟାନ୍ୟ ଉପାୟରେ ମଧ୍ୟ ଦିଆଯାଇପାରିବ, ତା ଚେରରେ ଉପଚାର କରି ଦିଆଯାଇପାରିବ, ମାଟିରେ ମଧ୍ୟ ପ୍ରୟୋଗ କରାଯାଇପାରିବ,
1: ଆଜ୍ଞା,
0: ଆକୁ ମଞ୍ଜିରେ ମଧ୍ୟ ଉପଚାର କରିକି ଦିଆଯାଇପାରିବ।
1: ହଁ ହଁ ହଁ।
0: ତ ଯଦି ଆପଣମାନେ ଚେର ଉପଚାର କରିପାରୁଛନ୍ତି, ତାକୁ ଦୁଇ ଉପାୟରେ କରିପାରୁଛନ୍ତି, ଗୋଟେ
1: ଆଜ୍ଞା,
0: ଗୋଟେ ହେଉଛି ପାଉଡର ଭାବରେ, ଆଉ ଗୋଟେ ହେଉଛି ତରଳ ଭାବରେ।
1: ହଁ ହଁ ହଁ। ତ ଏବେ ଯେନ୍ କହିଲେ ଆଜ୍ଞା, ଏଇ ପାଉଡର ଆକାରରେ ଗୋଟେ ଦିଆ ହେଉଛି ଆଉ ତରଳ ଦିଆଯାଉଛି, ବୋଲି ପାଉଡର ଆକାରରେ ଏଇଟା ବୋଲେ କାଣା ଆଜ୍ଞା, ଏଇଟା ଟିକେ ବୁଝେଇ ଦିଅନ୍ତୁ।
0: ପାଉଡର ଜୀବାଣୁ ସାର ମଧ୍ୟ ଆପଣଙ୍କୁ ଏଇ ଯେଉଁ ତିନିଟା କହିଲା, ଆପଣଙ୍କର ନାଇଟ୍ରୋଜେନକୁ ବିବନ୍ଧନ କରୁଛି,
1: ଆଜ୍ଞା,
0: ଯେଉଁଟାକି ଆମର ଆଜୋଟୋବ୍ୟାକ୍ଟର ହେଲା କି ରାଇଜୋବିୟମ ହେଲା କି ଆଜୋସ୍ପିରିଲମ ହେଲା,
1: ଆଜ୍ଞା,
0: ସେଟାକୁ ଆମର ପାଉଡର ଭାବରେ ଆମକୁ ଚେରକୁ ଉପଚାର ବି କରାଯାଇପାରୁଛି।
1: ହଁ ହଁ ହଁ।
0: ଯେମିତିକି ଆମେ ଯଦି ଚେର ଉପଚାର କରିବା, ତାହେଲେ ଗୋଟିଏ କେଜି ଜୀବାଣୁ କଲଚରକୁ 10 ଲିଟର ପାଣିରେ ମିଶାଇକି
1: ଆଜ୍ଞା
0: ତାକୁ ଗୋଟେ ଘୋଳ ତିଆରି କରିବାକୁ ପଡ଼ିବ।
1: ଆଜ୍ଞା।
0: ଆଉ ଏହା ଗୋଟିଏ ଏକର ପାଇଁ ଆମକୁ ଚାରା ଉପଚାର କରିବା ପାଇଁ ଯଥେଷ୍ଟ ହୋଇଥାଏ।
1: ହଁ ହଁ ହଁ।
0: ଆଉ ଏଇ ଘୋଳରେ ଚାରା ଗୁଡ଼ିକୁ ପ୍ରାୟ 5 ମିନିଟ୍ ବୁଡ଼ାଇବାକୁ ପଡ଼ିବ।
1: ଆଜ୍ଞା।
0: ତାପରେ ଯଥାଶୀଘ୍ର ଚାରା ଜମିରେ ଲଗାଇଲେ ବହୁତ ଭଲ ଫଳ ପାଇପାରିବ।
1: ହଁ ହଁ ହଁ।
0: ତ ଏଇ ପ୍ରଥମ ଉପଚାର ହେଲା ଆମର ଚେର ଉପଚାର।
1: ଆଜ୍ଞା।
0: ଆକୁ ମାଟିରେ ମଧ୍ୟ ଆମେ ପ୍ରୟୋଗ କରିପାରିବା।
1: ହଁ।
0: ମାଟିରେ ପ୍ରୟୋଗ କରିବା ପାଇଁ ଆମକୁ ହେକ୍ଟର ପ୍ରତି 2 କିଲୋଗ୍ରାମ ଆଜାଟୋବ୍ୟାକ୍ଟର,
1: ହଁ ହଁ,
0: 2 କିଲୋଗ୍ରାମ ଆଜୋସ୍ପିଲମ୍
1: ଆଜ୍ଞା,
0: କିମ୍ବା 2 କିଲୋଗ୍ରାମ PSM ଜୀବାଣୁ କଲଚରକୁ ଆମର 1.5 କ୍ୱିଣ୍ଟାଲ ଆମର ଯେଉଁ ସଢ଼ା ଗୋବର ଖତ ଥିବ
1: ହଁ ହଁ,
0: ବା ଜିଆ ଖତ ଥିବ, ଆଉ ସେଥିରେ ଆପଣଙ୍କର 7.5 କେଜି ଚୂନ ମିଶାଇଦେବା ଉଚିତ।
1: ଆଜ୍ଞା।
0: ତାପରେ ସେଥିରେ ପାଣି ସିଞ୍ଚାଇକି ଯେମିତିକି ଆପଣ 30% ରିଲେଟିଭ୍ ହ୍ୟୁମିଡ଼ିଟି ବା ଆପଣ ଆର୍ଦ୍ରତା ବଜାୟ ରଖିବା ଦରକାର।
1: ଆଜ୍ଞା।
0: ତାପରେ ତାକୁ ଗୋଟିଏ ଅଖା ଦ୍ୱାରା ତାକୁ 7 ଦିନ ଆମକୁ ଘୋଡ଼େଇକି ରଖିବାକୁ ପଡ଼ିଥାଏ। ତାପରେ ଅଖାକୁ ବାହାର କରିକି ଏଇ ଖତକୁ ଭଲ ଭାବରେ ମିଶାଇ ଯଦି ମୂଳରେ ପ୍ରୟୋଗ କରାଯାଏ, ତାହେଲେ ଆମକୁ ଭଲ ଫଳ ମିଳିଥାଏ।
1: ଆଜ୍ଞା।
0: ତାକୁ ମଧ୍ୟ ଆପଣଙ୍କର ସି ଟ୍ରିଟମେଣ୍ଟ ବା ଯେଉଁଟାକୁ ମଞ୍ଜି ଉପଚାର ବି ମଧ୍ୟ କରାଯାଇପାରେ। ଏହି ପ୍ରଣାଳୀଟି ବିଶେଷ କରି ଆପଣଙ୍କର ଯେଉଁ ରାଇଜୋବିୟମ ଅଛି ବା PSM ଜୀବାଣୁ କଲଚର ପାଇଁ ଉଦ୍ଦିଷ୍ଟ।
1: ଆଜ୍ଞା।
0: ଏଥିପାଇଁ ଆପଣଙ୍କର 10ରୁ 20 କିଲୋଗ୍ରାମ ମଞ୍ଜି ପାଇଁ 1/2 କେଜି ରାଇଜୋବିୟମ କଲଚର ଆବଶ୍ୟକ ହୋଇଥାଏ।
1: ଆଜ୍ଞା।
0: ଏହି 500 ଗ୍ରାମ ରାଇଜୋବିୟମ କଲଚର ପାଉଡରକୁ 1 ଲିଟର ପାଣିରେ ମିଶାଇ ଗୋଟେ ଘୋଳ ତିଆରି କରାଯାଇଥାଏ।
1: ଆଜ୍ଞା।
0: ସେଇ ଯେଉଁ ଘୋଳକୁ ମଞ୍ଜିକୁ ଯଦି ଭଲ ଭାବରେ ଘୋଡ଼େଇକି ତାକୁ ଆମେ ପ୍ରୟୋଗ କରାଯାଇପାରିବା, ତାହେଲେ ଫଳ ଆମେ ପାଇପାରିବା।
1: ହଁ। ତ ଆମର ସେ କଥା ଆର ଥରେ ଫିର୍ମା ଆଜ୍ଞା, ଏ ଆପଣ କହୁଥିଲେ ପାଉଡର ଜୀବାଣୁ ସାର ଗୋଟେ କହିଲେ, ଆରେ ତରଳ ଜୀବାଣୁ ସାର ବୋଲେ
0: ଆଜ୍ଞା
1: ଗୋଟେ କହୁଛନ୍, ତ ଏଇ ତରଳ ଜୀବାଣୁ ସାରଟା କାଣା ଆଜ୍ଞା?
0: ତରଳ ଜୀବାଣୁ ସାର ମଧ୍ୟ ଜୀବାଣୁ ସାରର ଗୋଟେ ଅନ୍ୟ ପଦାର୍ଥ।
1: ଆଜ୍ଞା।
0: ତ ଏଇ ତରଳ ଜୀବାଣୁ ସାର ପ୍ରୟୋଗ ପଦ୍ଧତି ସାଧାରଣତଃ ଆମର ମଞ୍ଜି ଉପଚାର ମଧ୍ୟ କରିହେବ,
1: ଆଜ୍ଞା,
0: ଆଉ ଚେର ଉପଚାର ମଧ୍ୟ କରିହେବ।
1: ହଁ ହଁ।
0: ଆମର ସାଧାରଣତଃ ମଞ୍ଜି ଉପଚାର କରିବା ପାଇଁ ଆମକୁ ଗୋଟେ ମାଟି ହାଣ୍ଡି କିମ୍ବା ଗୋଟେ ପାତ୍ରରେ ମଞ୍ଜିକୁ ନେଇକି ତା ଉପରେ ଜୀବାଣୁ ସାର ଘୋଳକୁ ତିଆରି କରିବାକୁ ପଡ଼ିବ, ଯେଉଁଟାକି ଆପଣଙ୍କର 5ରୁ 10 ଗୁଣ ପାଣି ସହିତ ମିଶାଇବାକୁ ପଡ଼ିବ।
1: ଆଜ୍ଞା।
0: ତାପରେ ସେଇ ଛିଞ୍ଚିକିରି ହାଣ୍ଡିଟାକୁ ଭଲ ଭାବରେ କନାରେ ବାନ୍ଧି ଦିଆଯାଏ।
1: ଆଜ୍ଞା।
0: ଏଇ ହାଣ୍ଡିକୁ ତାପରେ 2 ମିନିଟ୍ ଖଣ୍ଡେ ଉପତଳେ ହଲେଇଲେ
1: ଆଜ୍ଞା
0: ସବୁଯାକ ମଞ୍ଜିରେ ଏ ଘୋଳର ଆସ୍ତରଣ ଜମିଥାଏ।
1: ଆଜ୍ଞା।
0: ଆଉ ଏହାକୁ ଯଦି ଆମେ ବାହାର କରିକି ଆମେ ଛାଇରେ ଶୁଖେଇବାକୁ ପଡ଼ିବ, ଶୁଖେଇକି ତାପରେ ମଞ୍ଜିକୁ ଜମିରେ ବୁଣାଯାଏ।
1: ହଁ ହଁ ହଁ।
0: ଗୋଟିଏ କେଜି ମଞ୍ଜି ପ୍ରତି ଆପଣଙ୍କୁ 5 ମିଲିଲିଟର ତରଳ ରାଇଜୋବିୟମ ଘୋଳରେ ମଞ୍ଜି ଉପଚାର କରିବା ପରେ କିମ୍ବା PSP ଘୋଳରେ ମଞ୍ଜିକୁ ଉପଚାର କଲା ପରେ ଯଦି ଆମେ ଲଗାଇବା, ତାହେଲେ ଆମକୁ ସୁଫଳ ମିଳିଥାଏ। ଆଉ ଗୋଟେ ପଦ୍ଧତି ରହିଛି ଆପଣଙ୍କର ଚେର ଉପଚାର। ଚେର ଉପଚାର ପାଇଁ ମଧ୍ୟ ଆମର ତରଳ ସାର ବା ତରଳ ଜୀବାଣୁ ସାରକୁ ପ୍ରୟୋଗ କରାଯାଇପାରିବ, ଯେମିତି ତାକୁ 250 ml ଆଜୋଟୋବ୍ୟାକ୍ଟର କିମ୍ବା ଆଜୋସ୍ପିରିଲମକୁ 10 ଲିଟର ପାଣିରେ

0: ମିଶିକି ଗୋଟେ ଘୋଳ ତିଆରି କରିବାକୁ ପଡ଼ିବ।
1: ହଁ,
0: ସେଇ ଘୋଳକୁ ଏକ ଏକର ଉଦ୍ଦିଷ୍ଟ ପାଇଁ ଯେଉଁ ଯେତିକି ଚାରା ଆମେ ତିଆରି କରୁଛନ୍ତି ତାକୁ ଅଧଘଣ୍ଟାରେ ବୁଡ଼ିବାକୁ ପଡ଼ିବ, ତାପରେ ଛାଇରେ ରଖିବାକୁ ପଡ଼ିବ, ତା ଚେର ବୁଡ଼ିଲେ ସରିଲା ପରେ ତାକୁ ଆମେ ମୁଖ୍ୟ ଜମିରେ ରୋପଣ କରିପାରିବା। ସେହିପରି ଏକ ଫସ୍ଫରସ୍ ପାଇଁ ଯେଉଁଟା ଆମର ଅଛି ଗୋଟେ PSM, ତାକୁ ମଧ୍ୟ ଆମେ 250 ml PSMକୁ ନେଇକି ତରଳ ଜୀବାଣୁ ସହ ଆବଶ୍ୟକତା ପୂରଣ କରିପାରିବା।
1: ହଁ, ଏବେ ମୋର ମନେ ଆଉ ଗୋଟେ କଥା ଆସୁଛି ଆଜ୍ଞା, ଯେକୌଣସି କଥା ବୋଲେ ପଇସା ପତ୍ର ଆଡ଼େ ଟିକେ ଆମେ ଘୁଜ୍ପେଜ୍ ଟିକେ ହେସୁ, ଆପଣ ଯେ ଜୀବାଣୁ ସାର କଥା କହୁଛନ୍ ଆଜ୍ଞା, ତମେ ପଇସା ପତ୍ର କେନ୍ତା ଏଇଟା ଅତକା ଆମକେ ଲାଗ୍ବା କି ଖର୍ଚ୍ଚା ପତ୍ର କମ୍?
0: ଇଆର ଖର୍ଚ୍ଚ ବହୁତ କମ୍ ହୋଇଥାଏ, ସାଧାରଣତଃ ଆମ ରାସାୟନିକ ସାର ପ୍ରୟୋଗ ବହୁତ ଦାମୀ ହୋଇଥାଏ, କିନ୍ତୁ ଆପଣ ଯଦି ଜୀବାଣୁ ସାର ଗୁଡ଼ିକ ବହୁତ କମ୍ ଦାମରେ ଆମର ବଜାରରେ ମିଳିଥାଉଛି। ବିଭିନ୍ନ ପ୍ରକାର ଆମର ଗଭର୍ଣ୍ଣମେଣ୍ଟ ସଂସ୍ଥା ମଧ୍ୟ ଅଛି, ପ୍ଲସ୍ ଆମର ପ୍ରାଇଭେଟ୍ ସଂସ୍ଥା ମଧ୍ୟ ଆପଣ ପ୍ରଡକ୍ସନ୍ କରୁଛନ୍ତି, ସେମାନେ ମଧ୍ୟ ଏଇଟା ବହୁତ କମ୍ ଦାମରେ ଆମକୁ ଉପଲବ୍ଧ କରିପାରୁଛନ୍ତି। ସାଧାରଣତଃ ଆମ ରାସାୟନିକ ସାରଠାରୁ ଏଇଟା ବହୁତ କମ୍ ପରିମାଣ, ଆଉ ଏଇଟା ମଧ୍ୟ ଆମର ମାଟିର ଗୁଣବତ୍ତାକୁ ମଧ୍ୟ ଭଲ ଉନ୍ନତି କରିଥାଏ, ତା ସଙ୍ଗେ ଫସଲର ଗୁଣାତ୍ମକ ମାନ ମଧ୍ୟ ଅଭିବୃଦ୍ଧି କରିଥାଏ।
1: ତ ସେ ଉଷ କଷା ହଉ ଆଜ୍ଞା କି ସାର ଗଲା ହଉ, ତାର ଗୋଟେ ମାତ୍ରା ଗୋଟେ ରହିଛି, ଅଧିକ ହେଇଗଲେ ଗଛ ସେନେ ପୁଡ଼ି ବି ଯିବା, ମରି ବି ଯିବା, ତ ଯାହାକି ଆମେ କହୁଛେ ସାବଧାନ ହେଇକରି ଦେବା କଥା ଗୋଟେ ବୋଲସୁ। ତ ଇ ଯେନ୍ ସାରଟା ଆମେ ଯେତେବେଳେ ପ୍ରୟୋଗ କର୍ମା, ତ କାଁ କାଁ ସବୁ ସାବଧାନତା ଅବଲମ୍ବନ କରିବାକୁ ପଡ଼ବା ଆମକୁ?
0: ଭଲ ପ୍ରଶ୍ନ ପଚାରିଛନ୍ତି ଯେ ଆମର ଜୀବାଣୁ ସାର ପ୍ରୟୋଗରେ କ'ଣ କ'ଣ ସବୁ ସାବଧାନତା ଅବଲମ୍ବନ କରିବାକୁ ପଡ଼ିବ। ସାଧାରଣତଃ ଆମକୁ ଏଇଟାକୁ ଧାର୍ଯ୍ୟ ସମୟ ସମୟ ମଧ୍ୟରେ ହିଁ ବ୍ୟବହାର କରିବାକୁ ପଡ଼ିବ।
1: ହଁ ହଁ,
0: ଆଉ ଦ୍ୱିତୀୟଟା ହେଲା ଆମକୁ ଥଣ୍ଡା କିମ୍ବା ଶୁଖିଲା ସ୍ଥାନରେ ସିଧାସଳଖ ସୂର୍ଯ୍ୟାଲୋକଠାରୁ ଦୂରରେ ରଖିବାକୁ ପଡ଼ିବ। ଆଉ ଗୋଟେ ଜିନିଷ ପ୍ରତି ଧ୍ୟାନ ଦେବାକୁ ପଡ଼ିବ ଯେ ଆମର ଯେମିତି ରାସାୟନିକ ସାର କିମ୍ବା କୀଟନାଶକ ଔଷଧ ସହିତ ଏହାକୁ ମିଶାଇ ରଖିବା ଉଚିତ ନୁହଁ,
1: ମିଶାଇକରି
0: ରଖିବାନି। ତୃତୀୟଟା ଆମର ଯେଉଁ ଦାନାଦାର ବିଷ ଗୁଡ଼ିକ ରହିଛି, ଫୋରେଟ୍ ହେଲା କି ଆମର ଯେଉଁ ଥିମେଟ୍ ହେଲା, ସେ ଔଷଧ ବ୍ୟବହାର କଲେ ଜୀବାଣୁ ସାରର ଫସଲ ପ୍ରତି ଅଧିକ କ୍ଷତିକାରକ ଘଟିଥାଏ। ଆଉ ଗୋଟେ ହେଉଛି ଆପଣଙ୍କର ଯେଉଁ ନିର୍ଦ୍ଦିଷ୍ଟ ଫସଲ ପାଇଁ ଯେଉଁ ଆମର ରାଇଜୋବିୟମ୍ କୁହାହେଲା, ସେହି ଫସଲ ପାଇଁ ଆମ ମନେକର ଆମର ସିମ୍ବଜାତୀୟ ଫସଲ, ସେଇଟା ପାଇଁ ଆମର କେବଳ ରାଇଜୋବିୟମ୍କୁ ହିଁ ବ୍ୟବହାର କରିବା ଦରକାର। ଯେତେବେଳେ ଅଣସିମ୍ବ ଫସଲ ଅଛି ସେଥିପାଇଁ ଆମକୁ ଆଜୋସ୍ପିରିଲମ୍ କିମ୍ବା ଆଜୋଟୋବ୍ୟାକ୍ଟରକୁ ପ୍ରୟୋଗ କରିବା ଉଚିତ। ଜୀବାଣୁ ସାର ଯଦି ଆମେ ପ୍ରୟୋଗ କରୁଛନ୍ତି, ଆମକୁ କିଛି କିଛି ଦିଗ ପ୍ରତି ମଧ୍ୟ ଧ୍ୟାନ ଦେବାକୁ ପଡ଼ିବ, ଯେମିତିକି ଆପଣଙ୍କର ମାଟି ଆପଣଙ୍କର ଅମ୍ଳ ମାଟି ହେଉଛି କିମ୍ବା କ୍ଷାରୀୟ ମାଟି ହେଉଛି, ସେଥିରେ ଆପଣଙ୍କ ଜୀବାଣୁ ସାର ପ୍ରୟୋଗ କଲେ ଆପଣଙ୍କୁ ସୁଫଳ ମିଳିପାରିବ ନାହିଁ।
1: ହଁ, ତ ଏଇନେ ଗୋଟେ କଥା ଆଜ୍ଞା, ଇ ସେ ଅମ୍ଳ ମାଟି ଯେନ୍ ବୋଇଲେ ଏଇଟା ଆମେ କେମିତି କରି ଜାଣିବା ଆଜ୍ଞା?
0: ହଁ, ମୃତ୍ତିକାର ଆପଣଙ୍କର ଗୋଟେ PH ଅମ୍ଳତା ପରୀକ୍ଷା କରାଯାଇଥାଏ, ଆପଣ PH ମିଟର ଗୋଟେ ଅଛି, ସଏଲ୍ କେମିଷ୍ଟ ଅଛି, କିମ୍ବା ଆମର କୃଷି ବିଜ୍ଞାନ କେନ୍ଦ୍ରରେ ଅଛି ଆମର ଲାବୋରେଟୋରୀ ରହିଛି, ସଏଲ୍ ଟେଷ୍ଟିଂ ଲାବୋରେଟୋରୀ, ସେଠି ଆମର ମୃତ୍ତିକା ସଂଗ୍ରହ କରି ନିଆଗଲେ ଆମେ ତାର ପରୀକ୍ଷା କରିଥାଉ। ତ ସେଇ ମାଟିର ପରୀକ୍ଷା କରିବା ପାଇଁ ଆମର ଯଦି ମାଟିର PHଟା ଆପଣଙ୍କର 6ରୁ କମିଗଲା ତାହେଲେ ତାକୁ ଆମେ ଅମ୍ଳ ମାଟି କହୁଛୁ, ଆଉ ଯଦି ମାଟିର ଅମ୍ଳତା ଆପଣଙ୍କର 7ରୁ ଅଧିକ ହେଇଗଲା ବା 7.5ରୁ ଅଧିକ ହେଇଗଲା ତାକୁ ଆମେ କ୍ଷାରୀୟ ମାଟି କହୁଛୁ। ତ ଅମ୍ଳ ମାଟିରେ ଯେତେ ଆପଣ ଖତ ସାର ପ୍ରୟୋଗ କରିବେ ତାହେଲେ ଆମେ ତାର କିଛି ସୁଫଳ ପାଇପାରିବା ନାହିଁ। ତ କ୍ଷାରୀୟ ମାଟି ମଧ୍ୟ ଆମେ ଯଦି କେତେ ଖତ ସାର ଦେବା ତାହେଲେ ତାର ଭଲ ଆମର ଆଭେଲେବିଲିଟି ଗଛକୁ ମିଳିବ ନାହିଁ। ସେ ମାଟିର ଅମ୍ଳତା ଯଦି ଆପଣଙ୍କର ନ୍ୟୁଟ୍ରାଲ ଥିବ ସେଠି ସେହି କ୍ଷେତ୍ରରେ ଆମେ ଯେତେ ଖତ ସାର ଦେବା ଗଛ ସେଇଟାକୁ ସହଜରେ ଗ୍ରହଣ କରିପାରିଥିବ, ଆଉ ସେଇଟା ମଧ୍ୟ ଆମର ଏଇ ଜୀବାଣୁ ସାର ପ୍ରତି ମଧ୍ୟ ମାନେ ଉପଲବ୍ଧ। ଆଉ ଆକୁ ମଧ୍ୟ ଆପଣ ଯଦି ଅମ୍ଳ ମାଟି ରହିଛି ଆମକୁ ଚୂନ କାଗଜ କଳମ ମଇଳା ଦେଇକି ତାକୁ ଆମେ ନ୍ୟୁଟ୍ରାଲ କରିପାରିବା, ଯଦି ଆପଣ କ୍ଷାରୀୟ ମାଟି ରହିଛି ତାହେଲେ ଆମେ ତାକୁ ଜିପ୍ସମ୍ ଦେଇକି ଆମେ ତାକୁ ନ୍ୟୁଟ୍ରାଲକୁ ଆଣିପାରିବା। ମାଟିରେ ଆପଣ ଯଦି ଜୈବିକ ପଦାର୍ଥ ଯେଉଁଟା ଅର୍ଗାନିକ ମ୍ୟାଟର କହୁଛନ୍ତି ସେଇଟା ଯଦି ଆମର କମ୍ ଥିବ ତାହେଲେ ଆପଣଙ୍କର କମ୍ରେ ଜୀବାଣୁ ସାର ଉପକାର ମିଳିପାରିବ ନାହିଁ। ତେଣୁ ଏଇ ଯେଉଁ ଆମର ଜୈବିକ ପଦାର୍ଥ ପରିମାଣଟା ଟିକେ ଅଧିକା ରହିବା ଦରକାର, ଆଉ ଶୁଖିଲା କିମ୍ବା ଅଧିକା ଯଦି ପାଣି ଆପଣଙ୍କ ଜମି ରହୁଛି ତାହେଲେ ଜୀବାଣୁ ସାର କାର୍ଯ୍ୟଦକ୍ଷତା ଆମର ଭଲ ହୋଇପାରିନଥାଏ। ଜମିର ଆର୍ଦ୍ରତା ସାଧାରଣତଃ ଆମର 30-40% ରହିଲେ ଭଲ ଉପକାର ମିଳିଥାଏ। ଜୀବାଣୁ ସାର ମଧ୍ୟ ଆପଣଙ୍କର ପ୍ରଦୂଷଣ ମୁକ୍ତ ଆଉ ପରିବେଶ ସହାୟକ ଆଉ ସ୍ୱଳ୍ପ ଖର୍ଚ୍ଚରେ ମିଳିଥିବାରୁ ଯଦି ଚାଷୀ ଭାଇମାନେ ଆମକୁ ବେଶୀ ଧ୍ୟାନ ଦେବେ ତାହେଲେ ଆପଣ ନିଶ୍ଚୟ ଲାଭବାନ ହୋଇପାରିବା।
1: ଆଜ୍ଞା, ତ ଆପଣ ଯେ ଜୀବାଣୁ ସାର କଥା କହିଲେ ଆଜ୍ଞା, ଆମର ଏ ଅଞ୍ଚଳରେ ଏଇଟା ମିଳୁଛି ଆଜ୍ଞା?
0: ଆଜ୍ଞା, ମିଳୁଛି, ବହୁତ ଲୋକାଲି ମଧ୍ୟ ବହୁତ ଆମର ଅଛି ଇନପୁଟ ଡିଲର୍ସ ମାନେ ସେମାନେ ରଖୁଛନ୍ତି, ସେଇଟା ଆପଣଙ୍କର ପ୍ରତି ଦୋକାନରେ ମଧ୍ୟ ମିଳୁଛି, ଆଉ ଗଭର୍ଣ୍ଣମେଣ୍ଟ ଲେଭେଲରେ ମଧ୍ୟ ଆପଣମାନଙ୍କୁ ଏଇଟା ସହଜରେ ଉପଲବ୍ଧ କରାଯାଇପାରୁଛି।
1: ତ ଆମର ଏଇ ସରକାରୀ ତରଫରୁ ଆମେ ଯଦି ଜୀବାଣୁ ସାରଟା ପାଇବାକେ ଚାହିଁବା ଆଜ୍ଞା,
0: ଆଜ୍ଞା,
1: ତ ଆମକେ କାର ସାଙ୍ଗେ ଏଇଟା ସବୁ ଯୋଗାଯୋଗ କରିବାକୁ ପଡ଼ିବ?
0: ଯେମିତିକି ଆପଣଙ୍କର ଜିଆ ଖତ ହେଲା କିମ୍ବା ଆପଣଙ୍କର ଯେଉଁ ଆଜୋସ୍ପିରିଲମ୍ ଆଜୋସ୍ପିରିଲମ୍ ହେଲା, ଆମର କୃଷି ବିଜ୍ଞାନ କେନ୍ଦ୍ର ହେଉ କିମ୍ବା ଆପଣଙ୍କର ଗଭର୍ଣ୍ଣମେଣ୍ଟର ଯେଉଁ କୃଷି ବିଭାଗ ଅଛି ତାଙ୍କୁ କିମ୍ବା ଆପଣଙ୍କର ଉଦ୍ୟାନ ବିଭାଗ ଅଛି ସେଠି ଆମେ ଯଦି ଚାଷୀ ଭାଇମାନେ କଣ୍ଟାକ୍ଟ କରିବେ ତାହେଲେ ଆମେ ଏଗୁଡ଼ିକୁ ପାଇପାରିବୁ।
1: ହଁ, ଶେଷରେ ଆର୍ ଗୋଟେ କଥା ଆଜ୍ଞା, ଆମର ଯେଉଁ ଚାଷୀ ଦ୍ୱାରା ମାନେ ଶୁଣୁଛନ୍, ସେମାନଙ୍କୁ ଆପଣ ଆର କାଣା କହିବେ କି?
0: ଆଜ୍ଞା, ଚାଷୀମାନେ କହିବାର ଯେ ଆମର ଯେଉଁ କେମିକାଲ ଫର୍ଟିଲାଇଜର୍ ବା ରାସାୟନିକ ସାର ରହିଲା କିମ୍ବା ଆମର କୀଟନାଶକ ଔଷଧ ରହିଲା ସେଗୁଡ଼ିକୁ ବ୍ୟବହାର କରିବା ସାଥେ ସାଥେ ଆମେ ଯଦି ସମନ୍ୱିତ ଭାବରେ ଏ ଜୀବାଣୁ ସାରଗୁଡ଼ିକ ମଧ୍ୟ ବ୍ୟବହାର କରିବା ତାହେଲେ ଆମକୁ ଅଧିକା ଅମଳ ମିଳିବା ସଙ୍ଗେ ସଙ୍ଗେ ଗୁଣାତ୍ମକ ଫସଲର ଗୋଟେ ପାଇପାରିବା। ଆଉ ଏହାକୁ ଆମେ ରାସାୟନିକ ସାର ଆଉ ଜୀବାଣୁ ସାରକୁ ମିଶାଇକି ଆମକୁ ଦେବା ଦରକାର ନାହିଁ। କେମିକାଲ ଫର୍ଟିଲାଇଜର୍ ପ୍ରୟୋଗର 21 ଦିନ ପରେ ଆମେ ଯଦି ଜୀବାଣୁ ସାର ମଧ୍ୟ ପ୍ରୟୋଗ କଲେ ଅଧିକା ଆମେ ଅମଳ ପାଇପାରିବା। ଆଉ

0: ଜିଆ ଖତ ବହୁତ ବଢ଼ିଆ ଜିନିଷ, ଏ ଜିଆ ଖତକୁ ଯଦି ବ୍ୟବହାର କରିପାରିବା
1: ଆଜ୍ଞା
0: ସେଥିରେ ଆମର ନାଇଟ୍ରୋଜେନ୍, ଫସ୍ଫରସ୍, ପଟାସିୟମ୍, କ୍ୟାଲସିୟମ୍, ମ୍ୟାଗ୍ନେସିୟମ୍ ଯେଉଁଟାକ ଅଛି ଅଣୁ ମାନେ ଆମର ଉପାଦାନ ଗୁଡ଼ିକ,
1: ଆଜ୍ଞା
0: ସେଇଟା ଆମର ସାଧାରଣ ଖତ ଠାରୁ 2-3 ଗୁଣ ଅଧିକା ଥାଏ।
1: ଆଜ୍ଞା
0: ତେଣୁ ତାକୁ ମଧ୍ୟ ବ୍ୟବହାର କରିକି ଆମେ ଗଛକୁ ଗୋଟେ ଗୁଣାତ୍ମକ ଫସଲ ଆମେ ଅମଳ କରିପାରିବା, ସାଙ୍ଗେ ସାଙ୍ଗେ ରୋଗ ପୋକର ଦାଉରୁ ମଧ୍ୟ ଆମେ ଗଛକୁ ରକ୍ଷା କରିପାରିବା।
1: ଆଜ୍ଞା ଯାହା ହଉ ଆଜ୍ଞା, ଆଜି ଆପଣ ଆମର ବୈଠକକୁ ଆସିଲେ, ଆପଣ ସମୟ ଦେଲେ, ଆର୍ ଇ ପନିପରିବା ଫସଲରେ ଜୀବାଣୁ ସାର ପ୍ରୟୋଗ ବିଷୟରେ କହିଲେ, ସେଥିର କାଜେ ଆମର ବୈଠକ ତରଫରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ଆର୍ ଜୁହାର ଆଜ୍ଞା।
0: ନମସ୍କାର।
2: ଶୁଣିଲୁ ଦାଦା,
3: ହଇ ବନି ଲାଗ୍ଲା ହେଁ, ଜ୍ଞାନ କୌଶଳର କଥା
2: ହଏ,
3: ହେଁ
2: କେତନି କେତେ କଥା ଜାଣି ହେଲା, ଶିଖି ହେଲା, ଏବେ ରହିଲା କାମେ ଲଗାବାର ଅଛି।
3: ହଇ ତ ବାବୁରି,
2: ହଁ
3: ଇ କାମେ ତ ପଛେ ଲଗାମା ବୋଲ,
2: ହଇ
3: ତାର ଆଗରୁ ଆମର ବିଶେଷଜ୍ଞ ଆଜ୍ଞା କି ତୋର ମୋର ତରଫନୁ ଧନ୍ୟବାଦ ଗୋଟେ ଦମା
2: ଦମା ଦମା ଦମା। ଯେ ଦାଦା,
3: ହଁ
2: ଏ ଦେଖ ଏନ୍ତା ଚାଷବାସର କଥା ବୋଲନୁ, ଏନ୍ତା କାମେ ଲଗେଇ କରି ଦାଦା ଗୋଟେ ଆଗଧାଡ଼ିଆ ଚାଷୀ ହେଇପାରିଛନ୍
3: ଦେଖିଛୁ।
2: ହଁ
3: ହଁ,
2: ତ ତାଙ୍କର ସଙ୍ଗେ ମୁଇଁ କଥାବାର୍ତ୍ତା ହେଇଛେ, ଟିକେ ଶୁନାବି ବୋଲୁଛେ।
3: ଶୁନାବୁ
2: ହଇ,
3: ଚାଲ ଶୁନା।
4: ହେନ୍ତା ତ ଭିନ୍ ଭିନ୍ ସମିଆନେ ଆମେ ଭିନ୍ ଭିନ୍ ଚାଷୀ ଦଦାର ସଙ୍ଗେ ଭେଟୁଥିସୁଁ, କଥାବାର୍ତ୍ତା ହଉଥିସୁଁ, ଆର୍ ଆଜ୍ ଫୁନି ଆମେ ଗୋଟେ ଚାଷୀ ଦଦାର ସାଙ୍ଗେ ଭେଟ ପଡ଼ିଛୁଁ, ତାଙ୍କର ସାଙ୍ଗେ କଥା ହେମା, ତାଙ୍କର ଚାଷର ବିଷୟରେ ଜାନ୍ମା, ଦୁଃଖ ସୁଖ ହେମା। ତ ପହେଲା ଦଦା ଜୁହାର।
5: ନମସ୍କାର ଦାଦା।
4: ତ ଦଦା ପହେଲା ଆମକେ ଆପଣଙ୍କର ପରିଚୟ ଟିକେ ଦେଇଦେବେ।
5: ମୋର ନାଁ ହେଉଛି ଶିବପ୍ରସାଦ ପ୍ରଧାନ, ଗାଁ ବାଦଲି, ପୋଷ୍ଟ କୁଟ୍ରୁ ଖମାର, ସଦର ଭବାନୀ ପାଟନା।
4: ତ ଦଦା ଆପଣ ଇଠାନେ କେତେ ବରଷ ହେଲା ରହୁଛନ୍, ଆର୍ ଆପଣ ଚାଷ କାମ କେତେ ଦିନ ହେଲା କରୁଛନ୍? ଇନେ
5: ମୋର ତ 40 ବର୍ଷ ହେଇଗଲା ଚାଷ କରୁଛେ, ମୋର ବୟସ ହେଲା 60 ବର୍ଷ ହେଇଗଲାନ। ବାକି ପାଣି ପୁଣା ଟିକେ ସୁବିଧା ନାଇଁ ହେଇପାରୁଛେ ଆମର, ଆଉ ଏ ବର୍ଷ ତ ପାଣି ବି ବହୁତ ଲେଟ୍ରେ ଛାଡ଼ୁଛନ୍ କେନାଲ ବାଲି, ବି କେନାଲ ବି ଆସୁଛେ ସଫିସିଏଣ୍ଟ ପାଣି ନାଇଁ ଦେବାର ବହୁତ। ହଁ
4: ତ ଦାଦା ଆପଣ ତ ଏତେ ବରଷ ହେଲା ନା ଏଠାନେ ଚାଷ କାମ କରୁଛନ୍, ତ ଆପଣଙ୍କର ଇଠାନେ ଆପଣଙ୍କର ଅଭିଜ୍ଞତା ଫୁନି ଅନେକ ଥିବା, ଆପଣଙ୍କର ଇନେ ଚାଷର ପଦ୍ଧତି ଆପଣ ଆମେ ଦେଖିପାରୁଛୁ ବହୁତ ସୁନ୍ଦର ଆକାରରେ ଆପଣ ଚାଷ କରୁଛନ୍, ତ ଚାଷର କିଛି ସୁଖ ଅଛେ କିଛି ଦୁଃଖ ଅଛେ ତାର ବାବଦନେ ଆମେ କଥାବାର୍ତ୍ତା ହେମା। ତ ଦାଦା ପହେଲା ମୁଇଁ ଇନେ ଜାଣବାର୍ ଲାଗି ଚାହିଁବି ଯେ ଆପଣ ଇନେ ଚାଷରେ କାଣା କାଣା ଚାଷ କରୁଛନ୍?
5: ଆମର ଇନେ ପାଣି ସୁବିଧା ନାହିଁ ବୋଲି ଖାଲି ଧାନ ଟିକେ କରୁଛୁଁ, ଧାନ କାଟି ସାରିଲା ପରେ ମୁଗ ଟିକେ ବୁଣୁଛୁଁ, ଆଉ ଅଲଗା କିଛି ନାହିଁ ପାରବାର।
4: ତ ଯେନ୍ତା କହିଲେ ଆଜ୍ଞା ଆପଣ ଯେ ଇଠାନେ ଧାନ କରୁଛନ୍ ଆର୍ ମୁଗ କରୁଛନ୍, ଧାନର କେନ୍ କେନ୍ କିସମର ଧାନ କରୁଛନ୍ ତାର ବାବଦନେ କହିପାରବେ କି?
5: ହଁ ଆମେ କରୁଛୁଁ ଇଟା ଆମର ସର୍ଣ୍ଣା କରୁଛୁଁ, ଲଲାଟ କରୁଛୁଁ, ଆଉ ସେ ଯମୁନା କରୁଛୁଁ, ଆଉ ଏବେ ନୂଆ ଭେରାଇଟି ମାନେ ଆସିଛେ BS6, କଳ୍ପନା, ଏସବୁ ଜିନିଷ କରୁଛୁଁ ଆଉ।
4: ବହୁତ ସୁନ୍ଦର କଥା ଆଜ୍ଞା। ଆଉ ଭିନ୍ ଭିନ୍ ପ୍ରକାରର ଆଜିକାଲି ଆମର ବିହନ ଆସିଗଲା ନା, କିସମ ମାନେ ଆସିଗଲା ନା, ସବୁନୁ ମୁଖିଆ ଜିନିଷ ହେଉଛି ଆଜ୍ଞା ଯେ ଆମେ ଗୋଟେ ଜାଗାନେ ଚାଷ କାମ କଲେ ତାର ମାଟି, ଆପଣଙ୍କର ଇଠାନେ କେନ୍ତା ପ୍ରକାରର ମାଟି ଅଛେ ଆର ଆପଣଙ୍କର ଚାଷ କାମ ଲାଗି ସେଟା ଠିକ୍ ହେଉଛେ କି ନାଇଁ?
5: ଆମର ଇନେ ଖାଲି ବାଲିଆ ଅଛେ, ବାଲି ରୁଗୁଡ଼ି ଅଛେ, ଆଉ କେନ୍ ଜାଗାରେ କେନ୍ତା ଖଲିଆ ଅଛେ, ଆଉ ଗୋଟେ ଗୁଖଲିଆ ବି ଅଛେ, ଏଇ ଟାଇପ୍ର ମାଟି ମାନେ ଅଛେ ବୋଲେ ଚାଷ ଉପଯୋଗୀ କେତେ ଜାଗାରେ ଅଛେ, କେତେ ଜାଗା ବିଲକୁଲ ଚାଷ ଉପଯୋଗୀ ବି ନାଇଁ, ସେଇଟା ଏମିତି ପ୍ରକାର ମାଟି ଅଛେ ଆମର ଇନେ।
4: ଆଚ୍ଛା, ତ ଆପଣ ଏବେ ବର୍ଷା ଦିନ ଯେନ୍ତା ଆମେ ଆସିଲା ନା, ମୌସୁମୀ ଆସିଗଲା ନା, ତ ଆପଣ ବର୍ଷା ଦିନ ଲାଗି କାଣା ପ୍ରସ୍ତୁତି କରିଛନ୍? ଏବେ
5: ଆମେ ଏବେ ଧାନ ରୁବା ଲାଗି ତଲି ତୁଲା ପକେଇଛୁଁ, ତଲି ବି ତଥାପି ମାଡ଼ ହେଇଗଲା, ସବୁ ଜାଗା ଗମିଗଲା, ପାଣି ବର୍ଷା ଟିକେ ଲେଟ୍ ହେଇଗଲା ଯେ ଆମେ ତ ଆମ ଟାର୍ଗେଟ୍ ରଖୁଛୁ ଆମର ସେ ସଂକ୍ରାନ୍ତିରେ ଆମେ ତଲି ପକେଇଲୁ, ତ ଏବେ ସବୁ ପାଣି ବର୍ଷା ଲେଟ୍ ହେଇଗଲା ଯେ ସବୁ ଖରାପ ହେଇଗଲା, ତଲି ଅଧା ନୁକସାନ ହେଇଗଲା ଆର୍ ଅଧା ଅଛେ, ଏବେ ଫେର୍ ଆର୍ ଥରେ ପାଣି ଟିକେ ବର୍ଷା ହେଲେ ଅଛରା ତଲି ପକାମୁ ଆର୍ ରୂପାରୂପି କରମୁ।
4: ଆର୍ ଗୋଟେ ମୁଇଁ ଇନେ ଜିନିଷ୍ ପଚାରିବି, ଯେନ୍ତା ଆପଣ ଆଗରୁ ବି କହୁଥିଲେ ପାଣିର ସମସ୍ୟା ଉପରେ, ଆପଣଙ୍କର ଇଠାନେ ପାଣି ଆପଣ କେନ୍ତା କିନା ଯୋଗଉଛନ୍, ଚାଷ କାମ ଲାଗି କେନ୍ତା ତାର ବ୍ୟବସ୍ଥା କରିଛନ୍, ତାର ଉପରେ ଟିକେ କହିବେ?
5: ଆମର ଇନେ ଉପର ଆଶ୍ରା ନା ଉପରେ ଯେନ୍ ବର୍ଷା ଆସୁଛେ ସେ ବର୍ଷା ଉପରେ ନିର୍ଭର କରୁଛୁ, ପ୍ଲସ୍ ସେ ଠିକ୍ ଲାଷ୍ଟ ମୋମେଣ୍ଟରେ ଇନ୍ଦ୍ରାବତୀ ପାଣି ଟିକେ ଛାଡ଼ୁଛନ୍, ବହୁତ କଷ୍ଟ ସେଟା ବି ଛାଡ଼ୁଛନ୍, ଯାଇକରି ପାଟି ତୁଣ୍ଡ ହୋ ହାଲା କଲେ ପାଣି ଟିକେ ଛାଡ଼ୁଛନ୍ ବୋଲିକିରି ଆମେ ଟିକେ ଚାଷ ପାଇପାରୁଛୁଁ, ନାଇଁ ତ ସେଟା ବି ନେଇ ହେତା ନା, ପୁରା ଦୁର୍ଭିକ୍ଷ ଏରିଆ ବୋଲବା କଥା, ମରୁଡ଼ି ଏରିଆ ଆମର ଏରିଆଟା।
4: ସତ୍ କଥା, ଯଦି ଆମକେ ଏଠାନେ ପାଣିର ସୁବିଧା ଟିକେ ଭଲ ଆକାରରେ ମିଳିପାରତା ବୋଲେ ଆମେ ଚାଷ କାମରେ ଆର୍ ଟିକେ ଉନ୍ନତି କରିପାରତୁ, ଆରୁ ନୂଆ ନୂଆ ଚାଷ କାମ ପୁଣି ଆମେ କରିପାରତୁ। ଆମକେ ଏତେ ସମୟ ଦେଲେ, ଆମର ସଙ୍ଗେ କଥାବାର୍ତ୍ତା ହେଲେ, ତାର ଲାଗି ଆମର ଆକାଶବାଣୀ ଭବାନୀପାଟନା ତରଫରୁ ଆପଣଙ୍କୁ ଢେର ସାରା ଧନ୍ୟବାଦ ଆରୁ ଜୁହାର ଦାଦା।
5: ଜୁହାର ଦାଦା।
2: ଶୁଣିଲୁ
3: ଦେଖୁଛୁ, ଫେର ଶୁଣିଲୁ ବୋଲୁଛୁ,
2: ତୁ
3: ତ କଥା ହେଲୁ, ତୋର ପାଖେ ତ ମୁଇଁ ବସିଛେ, ବାଧ୍ୟନେ ଶୁଣବି। ଆଗ୍ରହ ଫୁନି ଥିଲା ଯେ ଦଦା ବୋଲୁ ଅଣ୍ଟା ଭିଡ଼ି କରି ଚାଷ କାମ
2: କରୁଛନ୍
3: କରୁଛନ୍, ହେଁ ତ ଦଦାକେ ଧନ୍ୟବାଦ ଦମା ଦମା। ଯେ ବାବୁ, ବୈଠକ ଛାଡ଼ି ଯିବାର ସମୟ ଫୁନି ହେଲା ନା?
2: ହଏ ଦଦା, କାଁ କରବୁ ଦେଖ, ବୈଠକର ତ ଗୋଟେ ସମୟ।

0: ନିର୍ଦ୍ଧାରିତ ଅଛେ
1: ଅଛେ ହେଁ, ଅଛେ
0: ଆମକେ ସେ ସମୟ ହେଲେ ଆମକେ ଛାଡ଼ବାକେ
1: ପଡ଼ବା।
0: ତ ଯେତକି ଆସି ଦଦା କକା ବୋବା ମା ବହେନ ଆମକେ ଶୁଣୁଛନ୍, ସବକେ ଇ ଚୟତୁ ଦଦା
1: ଆର୍ ଲେକଡ଼ୁ ଦଦାର ଜୁହାର।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟିକୁ ଶୁଣିବା ପାଇଁ ଅନୁରୋଧ କରିଛନ୍ତି କ୍ଷମାମୟୀ ଦେବାନୁଜ ଏବଂ ବୁବୁନ୍, ଖଡ଼ିଆଳ ନୂଆପଡ଼ାରୁ। କଥାଚିତ୍ର ସୂର୍ୟ, କଣ୍ଠଦାନ କରିଛନ୍ତି ଟି ସୌରୀ ଓ ତପ ମିଶ୍ର, ଗୀତ ରଚନା ସ୍ୱରୂପ ନାୟକ।

ଶ୍ରୋତାବନ୍ଧୁ ଆପଣମାନେ ଶୁଣୁଥିଲେ ଅନୁରୋଧରେ ଓଡ଼ିଆ କଥାଚିତ୍ର ଗୀତ କାର୍ଯ୍ୟକ୍ରମ ଆକାଶବାଣୀ ଭବାନୀପାଟଣା। ବର୍ତ୍ତମାନ ପ୍ରଚାର କରୁଛୁ ଶାସ୍ତ୍ରୀୟ ସଙ୍ଗୀତ କ୍ରମରେ ଶାସ୍ତ୍ରୀୟ ଗାୟନ। ପରିବେଷଣ କରିଛନ୍ତି ଶିଳ୍ପୀ ଉସ୍ତାଦ ୟୁନୁସ୍ ହୁସେନ ଖାନ। ରାଗ ବେହଗଡ଼।

କାର୍ଯ୍ୟକ୍ରମ ଚାଷର କଥା ଶୁଣିପାରିବେ ସକାଳ 7ଟାରେ 7:40। ଗୀତ ଗୀତାଞ୍ଜଳି ପ୍ରଚାର କରିବୁ ସକାଳ 7:45। ଶିଳ୍ପୀ ଅରବିନ୍ଦ ମୁଦୁଲି। ସକାଳ 8:30 ରହିଛି ସଙ୍ଗୀତ ଲହରୀ। ଶିଳ୍ପୀମାନେ ହେଲେ ରତିକାନ୍ତ ଶତପଥୀ, ଶରତ ନାୟକ ଏବଂ ବିକାଶ ଦାସ। ସକାଳ 8:45 ପ୍ରଚାର କରିବୁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ କୃତ ମହାକାବ୍ୟ ବୈଦେହିଶ ବିଳାସର ସଙ୍ଗୀତାତ୍ମକ ପରିବେଷଣ। ପ୍ରଯୋଜନା କରିଛନ୍ତି ପ୍ରସେନଜିତ ମହାନ୍ତି ଏବଂ ଡକ୍ଟର ଶାନ୍ତନୁ କୁମାର ରଥ। ହିନ୍ଦୀ କଥାଚିତ୍ର ଗୀତ ଶୁଣିପାରିବେ ସକାଳ 9:00 ଏବଂ 9:30 ଓଡ଼ିଆ କଥାଚିତ୍ରର ଗୀତ। ଆସନ୍ତାକାଲି ପୂର୍ବାହ୍ନ 10:00 ଶୁଣିବେ ବିଶେଷ ଫୋନ୍ ଇନ୍ ପ୍ରଶ୍ନମଞ୍ଚ କାର୍ଯ୍ୟକ୍ରମ। ରିଲେ କରି ଶୁଣିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ବିଷୟ ରହିଛି ଅଙ୍ଗଦାନ ମହତ ଦାନ। ଶ୍ରୋତାବନ୍ଧୁ, ଏଇ ଥିଲା ଆମର ଆସନ୍ତାକାଲି ପ୍ରଥମ ଅଧିବେଶନରେ ପ୍ରଚାର ହେବାକୁ ଥିବା କେତୋଟି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ଭବାନୀପାଟଣା, ଏଇଠି ଶେଷ କରୁଛୁ ଆଜିର ତୃତୀୟ ଅଧିବେଶନ। ପୁଣି ଥରେ ଆପଣମାନଙ୍କୁ ସ୍ୱାଗତ ଜଣାଇ ଆରମ୍ଭ କରିବୁ ଆସନ୍ତାକାଲି ଆମର ପ୍ରଥମ ଅଧିବେଶନ ପ୍ରାତଃ 5:55। ସେତେବେଳେ ଯାଏଁ ବିଦାୟ ଦିଅନ୍ତୁ। ଜୟ ହିନ୍ଦ୍।